ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସର ଦ୍ୱିତୀୟ ଦିନ 2026 ଜୁନ୍ ମାସର 23 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ତଥା 945 କିଲୋହର୍ଟ୍ଜ୍ ଯୋଗେ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ।

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅରକ୍ଷିତ ଧରୁଆଙ୍କ ରଚନାରୁ ଏହି ଭକ୍ତିଗୀତଟି। କଣ୍ଠଦାନ କରିଛନ୍ତି ଅମିତ କୁମାର ଦାସ।

କାର୍ଯ୍ୟକ୍ରମ ଶେଷରେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚନାରୁ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ରାଜକୁମାର ଜାଲ।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ ସମ୍ବଲପୁର। ଆଜିର ଭାବନାରେ ଶୁଣନ୍ତୁ ପ୍ରଫୁଲ୍ଲ କୁମାର ମାଝୀଙ୍କ ଉପସ୍ଥାପନା।

ବହୁ ଘାତ ପ୍ରତିଘାତ ଅତିକ୍ରମ କରି ମଣିଷ ତାର ବର୍ତ୍ତମାନର ସ୍ଥିତିରେ ପହଞ୍ଚିଛି। ସମ୍ପ୍ରତି ଆମେ ଯେଉଁ ସଭ୍ୟତା ଦେଖୁଛୁ, ନିଜକୁ କମ୍ପ୍ୟୁଟର ଯୁଗର ବୋଲି କହୁଛୁ, ଏହା ଆଜିର ନୁହେଁ। ଏହା ପଛରେ ରହିଛି ହଜାର ହଜାର ବର୍ଷର ଅନବରତ ଉଦ୍ୟମ, ସଂଗ୍ରାମ। କଥିତ ଅଛି, ରୋମ୍ ଦିନକରେ ତିଆରି ହୋଇନଥିଲା। ସଭ୍ୟ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରିଛି, ସଂସ୍କାର ଆଣିଛି। ହୁଏତ ସମୟକ୍ରମେ ରାଜତନ୍ତ୍ର ମୁଣ୍ଡ ଟେକିଛି ଏବଂ ରାଜାରାଜୁଡ଼ା ଦୀର୍ଘଦିନ ଧରି ଶାସନ କରିଛନ୍ତି। କିନ୍ତୁ ପୃଥିବୀର ପୁରାତନ ସଭ୍ୟତାମାନଙ୍କରେ ଗଣତନ୍ତ୍ରର ଉପସ୍ଥିତି ଦେଖିବାକୁ ମିଳେ। ଏକଛତ୍ରବାଦୀ ଶାସକମାନେ ଭାବୁଥିବେ ସାଧାରଣ ଲୋକ ହେଉଛନ୍ତି ପ୍ରଜା, ଏବଂ ନିଜକୁ ଶାସନ କରିବାର ନା ସେମାନଙ୍କ ଦକ୍ଷତା ଅଛି ନା ଅଧିକାର। କିନ୍ତୁ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ମଣିଷ ସ୍ୱାଧୀନ ଏବଂ ସ୍ୱାଧୀନତା ତାର ଜନ୍ମଗତ ଅଧିକାର। ଲୋକଙ୍କ ଦାରିଦ୍ର୍ୟ, ଅଶିକ୍ଷା ଏବଂ ସଚେତନହୀନତାର ଫାଇଦା ଉଠାଇଛନ୍ତି ଏକଛତ୍ରବାଦୀ ଶାସକମାନେ। ସମଗ୍ର ପୃଥିବୀରେ ଯେତେବେଳେ ଗଣତନ୍ତ୍ର

ଲୋକଙ୍କ ସରକାର ହିସାବରେ ମୁଣ୍ଡ ଟେକିସାରିଛି। କ୍ଷୋଭର ବିଷୟ, ଏବେ ବି ବିଭିନ୍ନ ଦେଶରେ ରାଜତନ୍ତ୍ର ଅବ୍ୟାହତ ରହିଛି ଏବଂ ରାଜା ପ୍ରଜା ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିନାହିଁ, କିନ୍ତୁ ଦିନ ଆସିବ ଏଥିରେ ମଧ୍ୟ ପରିବର୍ତ୍ତନ ହେବ, ପ୍ରଜା ନିଜେ ରାଜା ହେବେ। ଆମ ଦେଶର କଥା ଉଦାହରଣ ଭାବରେ ନିଆଯାଇପାରେ। ହଜାର ହଜାର ବର୍ଷର ପରାଧୀନତା ପରେ ଆମେ ସ୍ୱାଧୀନ ହେଲେ, ନିଜ ପାଇଁ ସମ୍ବିଧାନ ବନେଇଲେ ଏବଂ ସଂସଦୀୟ ଗଣତନ୍ତ୍ରକୁ ଉପଯୁକ୍ତ ସରକାର ବୋଲି ବିଚାର କଲେ। ସ୍ୱାଧୀନତାର ଏତେ ବର୍ଷ ପରେ ଦେଖୁଛୁ ଆମର ନିଷ୍ପତ୍ତି ଭୁଲ ନୁହେଁ। ଭାରତ ଆଜି ସର୍ବବୃହତ୍ ଗଣତନ୍ତ୍ରର ମାନ୍ୟତା ପାଇବା ସହିତ ବିକାଶର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି। ଆମ ଦେଶ ହେଉଛି ବିଶାଳ, ସ୍ୱିଜରଲ୍ୟାଣ୍ଡ ଭଳି ଏତେ ଛୋଟ ନୁହେଁ ଯେ ଲୋକ ଗୋଟିଏ ଜାଗାରେ ବସି ହାତ ଟେକି ନିଜେ ନିଜକୁ ଶାସନ କରିପାରିବେ। ସେଥିପାଇଁ ପ୍ରତିନିଧି ମାଧ୍ୟମରେ ଶାସନ କରିବାର ପ୍ରଥା ସୃଷ୍ଟି କରାଯାଇଛି, କିନ୍ତୁ ଆଶ୍ଚର୍ଯ୍ୟର କଥା, ଆମେ ସରକାରଙ୍କ ଠାରୁ ନିଜକୁ ଅଲଗା ଭାବୁ। ଏକପକ୍ଷରେ ଆମେ ଭୋଟ ଦେଇ ପ୍ରତିନିଧି ନିର୍ବାଚନ କରି ସଂସଦକୁ ପଠାଉଛୁ, ଅପରପକ୍ଷରେ କହୁଛୁ ଏଇଟା ସରକାର କରିବେ, ସରକାର ଯାହା ନିଷ୍ପତ୍ତି ନେଲେ ଠିକ୍ ହେଲା ନାହିଁ। କିନ୍ତୁ ଏକ ଗଣତନ୍ତ୍ରରେ ଏହା ଠିକ୍ ମାନସିକତା ନୁହେଁ। ଜନତା ଭୋଟ ଦେଉଛି, ନିଜ ପସନ୍ଦର ପ୍ରତିନିଧି ପଠାଉଛି, ପ୍ରତିନିଧି ମାଧ୍ୟମରେ ଦେଶ ଶାସିତ ହେଉଛି, ତେଣୁ ଜନତା ନିଜେ ହିଁ ସରକାର। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ମନ୍ତ୍ରିମଣ୍ଡଳ, ସଂସଦ କିମ୍ବା ବିଧାନସଭା ଯାହା ବି ନିଷ୍ପତ୍ତି ନିଅନ୍ତି ଗଣତନ୍ତ୍ରରେ, ତାହା ଜନତାଙ୍କ ନିଷ୍ପତ୍ତି ବ୍ୟତୀତ ଅନ୍ୟ କିଛି ନୁହେଁ। ଭାରତ ଭଳି ଏକ ବିଶାଳ ଦେଶରେ ଯେଉଁଠି ଏବେ ବି ଅଶିକ୍ଷା, ଅନ୍ଧବିଶ୍ୱାସ, ଦାରିଦ୍ର୍ୟ, ଭ୍ରଷ୍ଟାଚାର, ହିଂସା, ଗଣ୍ଡଗୋଳ ଭଳି ସମସ୍ୟା ଓ କଳଙ୍କ ଭରପୁର ରହିଛି, ସମସ୍ତଙ୍କୁ ସୁହାଇଲା ଭଳି ହଠାତ୍ ଏକ ନିଷ୍ପତ୍ତି ନେବା ସହଜ ନୁହେଁ। କିନ୍ତୁ ସରକାରଙ୍କ କୌଣସି ନିଷ୍ପତ୍ତି ଅମଙ୍ଗଳକାରୀ ନୁହେଁ। ହୁଏତ ପରିସ୍ଥିତି ସୁଧୁରିବାରେ କିମ୍ବା ଏଥିରେ ଉନ୍ନତି ଆସିବାରେ କିଛି ସମୟ ଲାଗିପାରେ। ମଣିଷର ସବୁପ୍ରକାର ପରିସ୍ଥିତି ମୁକାବିଲା କରିବାର ଦକ୍ଷତା ରହିଛି।

ଆଜିର ଭାବନାରେ ଶୁଣିଲେ ପ୍ରଫୁଲ୍ଲ କୁମାର ମାଝୀଙ୍କ ଉପସ୍ଥାପନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 420ତମ ଭାଗ।

ଶ୍ରୀକୃଷ୍ଣ ଏକ ଏବଂ ଅଦ୍ୱିତୀୟ। ନାରଦ ତାଙ୍କୁ କିନ୍ତୁ ପ୍ରତ୍ୟେକ ପତ୍ନୀଙ୍କ ଭବନରେ ଅଲଗା ଅଲଗା ରୂପରେ ଦେଖିଲେ। କେଉଁଠି କେଉଁ ପତ୍ନୀଙ୍କ ସହିତ ପଶା ଖେଳୁଛନ୍ତି, ଆଉ କେଉଁଠି ପତ୍ନୀ ସହିତ ହାସ୍ୟ ବିନୋଦ କରୁଛନ୍ତି, କେଉଁଠି ସନ୍ତାନକୁ ଗେହ୍ଲା କରୁଛନ୍ତି ତ କେଉଁଠି ଧର୍ମ କି ଅର୍ଥ ସଂଗ୍ରହ କାମରେ ଲାଗିଛନ୍ତି, ନାରଦଙ୍କ ବିସ୍ମୟ ଏବଂ କୌତୂହଳର ସୀମା ରହିଲା ନାହିଁ। ସେ ଯୋଗମାୟା ବୈଭବ ଦେଖି ମୁଗ୍ଧ ହୋଇ ଏବେ ଲୀଳାଗାନ କରିବାକୁ ବିଦାୟ ଘେନିଛନ୍ତି।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 420 ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀନ ଦୁଇ ନମ୍ବର ଖେପ୍ ବେସାମରିକ ସମ୍ମାନ ସମାରୋହ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଇ ଖେପେ ତିନିଜଣଙ୍କୁ ପଦ୍ମବିଭୂଷଣ, ଆଠଜଣଙ୍କୁ ପଦ୍ମଭୂଷଣ ଆଉ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନଥି ସମ୍ମାନିତ କରାଯିବ। ଆଗନ୍ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ଦେଇସାରିଛନ୍। ଇଠି ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ସମ୍ମାନିତ ହୋଇଥିଲେ। ଇବଛ ରାଇଜୁ ଡକ୍ଟର ମିଶ୍ରଙ୍କ ସହିତ ଚରଣ ହେମ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନଥି ସମ୍ମାନିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଗଲାକାଲି ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନାଥି ଜିରୋ କ୍ୟାଜୁଆଲିଟି ସଂକଳ୍ପକେ ଦୋହରାଇକରି କେନ୍ସି ପ୍ରକାରର ଖିଲାପିକେ ବରଦାସ୍ତ କରାନାଇଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ 911 ବହୁମୁଖୀ ଆଶ୍ରୟସ୍ଥଳୀ ଦେଖରେଖ ଲାଗି 6 ଲକ୍ଷ ଟଙ୍କା ଲେଖା ପାଣ୍ଠି ଦିଆଯିବା ବୋଲି ବୈଠକଟି ନିଷ୍ପତ୍ତି ହୋଇଛି। ଏଲିନୋ ପ୍ରଭାବଥି କମ୍ ବର୍ଷା ଆଶଙ୍କା ଥିବାରୁ କୃଷି, ଜଳସେଚନ ଆଉ ଅଲଗା ବିଭାଗମାନଙ୍କୁ ସମଗ୍ର ସରକାର ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆଭିମୁଖ୍ୟତି କାମ କରବାରକେ ଆଉ କୃଷି ବିଭାଗକେ ଆକସ୍ମିକ ପରିସ୍ଥିତି ଯୋଜନା ତିଆରି କରବାରକେ କୁହାଯାଇଛି। ଏହାଦେ ରାଜ୍ୟ 20 ଓଡ୍ରାଫ୍ ଆଉ 347 ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିଛି ଆଉ 10 ନୂଆ ଓଡ୍ରାଫ୍ ବାହିନୀ ଗଠନ ଲାଗି ପ୍ରକ୍ରିୟା ଚାଲିଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ, ବିଧାୟକ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଜି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳର 11 ବଜେ 2 ନମ୍ବର ସମନ୍ୱୟ କମିଟି ବୈଠକ ହେବା। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବା ବୈଠକଟି ରଥଯାତ୍ରା ବେଲ୍କେ ମହାପୁରୁମାନଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପିଇବାର ପାଇଁ ଯୋଗାଣ, ଯା ସୁବିଧା, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କ ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନ ମନ୍ତ୍ରୀ ସମୀକ୍ଷା କରିବେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଆଉ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଆଜି ତାଙ୍କର ବଳିଦାନ ଦିବସ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଏ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଜି ସକାଳବେଳା ଭୁବନେଶ୍ୱର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିଠି ମାଲ୍ୟାର୍ପଣ କରାଯିବା। ଉପରବେଳା ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବଳିଦାନ ଦିବସ ସମାରୋହ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବାଚସ୍ପତି ସୁରମା ପାଣି, ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାରା ରାଜ୍ୟରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ଶେଷ ଖେପେ ପହଞ୍ଚିଛି। ଏହି ଅଭିଯାନ ଶେଷ ହେବାରକେ ଆଉ 6 ଦିନ ବାକି ରହିଛି। ଏହାଦେ ତକ 99.86% ଭୋଟରମାନଙ୍କର ପାଶେ ପରିଗଣନା ଫର୍ମ ପହଞ୍ଚିଛି। ସେଥିର୍ ଭିତରୁ 86.12% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। 100% ଫର୍ମ ସଂଗ୍ରହ ଓ ଡିଜିଟାଇଜେସନ୍ ଲାଗି ଜିଲ୍ଲା ପ୍ରଶାସନ ଓ ବୁଥସ୍ତରୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିଥି କାମ କରୁଛନ୍। ଯେନ୍ମାନେ ଫର୍ମ ଦାଖଲ ନାହିଁ କରି 28 ତାରିଖ ଆଗନୁ ବୁଥସ୍ତରୀୟ ଅଧିକାରୀମାନଙ୍କର ପାଶେ ନାହିଁ ତ ଇସିଆଇ ନେଟ୍ ଜରି ଅନ୍ଲାଇନ୍ଥି ଦାଖଲ କରବାରକେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଅନୁରୋଧ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାର ସଂଶୋଧିତ ଇଂରାଜୀ ବନାନ ବାବଦ ବିଜ୍ଞପ୍ତି ବାହାରିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତି ବରଗଡ଼, ବଲାଙ୍ଗୀର ସହିତ ରାଜ୍ୟର 64 ଜାଗାର ଇଂରାଜୀ ବନାନକେ ବଦଲାଯାଇଛି। ସବୁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମଟି ଇତାର ସଠିକ୍ ପ୍ରଚାର ପ୍ରସାର ଲାଗି ଅନୁରୋଧ କରାଯାଇଛି। ଇଂରାଜୀ ବନାନ ବଦଲାବାର ଲାଗି ଆଗନୁ କ୍ୟାବିନେଟ୍ଟି ନିଷ୍ପତ୍ତି ନିଆଯାଇଥିଲା। ଆଇବା ବର୍ଷା ଋତୁକେ ନଜରଠି ରଖିକରି ଶିମିଳିପାଳ ଜାତୀୟ ଉଦ୍ୟାନକେ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରଖାଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଆଇବା 29 ତାରିଖରୁ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହିବ। ବର୍ଷାଦିନେ ପର୍ଯ୍ୟଟକମାନଙ୍କ ସୁରକ୍ଷାକେ ନଜରଠି ରଖିକରି ଶିମିଳିପାଳକେ ବନ୍ଦ ରଖାଯାଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ବାଦଲି ପାହାଡ଼ ଜଙ୍ଗଲନ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ତରଫରୁ ଗୋଟିଏ ମାଓବାଦୀ ଡମ୍ପ ଠାପ କରାଯାଇଛି। ସେଠାରୁ ବହୁଟେ ହତିଆର ଆଉ ବିସ୍ଫୋରକ ସାମାନ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କର ସୂଚନା ଆଧାରଥି ଇ ଯାଞ୍ଚ କରାଯାଇଥିଲା। ଜବତ ହତିଆର ଆନ୍ଧ୍ର ଓଡ଼ିଶା ସୀମା AOBSZC ମାଓବାଦୀ କ୍ୟାଡରଙ୍କର ଆୟ ବୋଲି ପୁଲିସ ସନ୍ଦେହ କରୁଛି। ପାଣିପାଗ ଉତ୍ତର ବଙ୍ଗୋପସାଗରନ ଆଇବା 15 ଦିନ ଭିତରେ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଲାଙ୍ଗୀର ଆଉ ସୁନ୍ଦରଗଡ଼ ଦେଇକରି ଆଗକେ ବଢ଼ୁଛି। ଆଇବା ଦିନେ ମୌସୁମୀର ପ୍ରଭାବଟି ରାଇଜେ ବର୍ଷାର ପରିମାଣ ବଢ଼ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ କେମିତି ନେବେ ଆଖିର ଯତ୍ନ, ଏ ବିଷୟରେ କହିବେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଳବାଣୀ ସକାଳ 7:35 ସମୟରେ ତଥ୍ୟ ସଂଗ୍ରହ ଶୁଭେନ୍ଦ୍ର କୁମାର ସାହୁ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 7:55 କଣ୍ଠଶିଳ୍ପୀ ଗୋପାଳ ମହାକୁଡ। ସକାଳ 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମୋତିଲାଲ ଦୋରା ଏବଂ ବିଜୟ ଲକ୍ଷ୍ମୀ ଦାସ। 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସର୍ବେଶ୍ୱର ବେହେରା, ସୁଶାନ୍ତ କୁମାର ପଣ୍ଡା ଏବଂ କାଳିଚରଣ ପାଢ଼ୀ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 12:30 ସମୟରେ। ଦିନ 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। 1:20 ଘର ସଂସାର କାର୍ଯ୍ୟକ୍ରମରେ ଆଜି ଶୁଣିବେ ହେଲୋ ସଖୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ବିଷୟ ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଅପରାହ୍ନ 3 ସମୟରେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଛକା, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଂ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:30 ସମୟରେ। ଅପରାହ୍ନ 4:02 ଶୁଣିପାରିବେ ନାଟକ ଲୁରା, ରଚନା ମଙ୍ଗଳୁଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପରିବେଷଣ ସୃଷ୍ଟି ସମ୍ବଲ।

ପୁରର କଳାକାରମାନେ ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ ସଂକୀର୍ତ୍ତନ। ପରିବେଷଣ କରିବେ ଲଳିତ ମୋହନ ପଣ୍ଡା ଏବଂ ତାଙ୍କ ସାଥୀ। ଜୀବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ସମୟରେ। ଏଥିରେ ଆଜି ରହିଛି ସନ୍ଧାନ, ବିଶୁଭ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ, ଏ ବିଷୟରେ କହିବେ ଅପର୍ଣ୍ଣା ହୋତା।

ସନ୍ଧ୍ୟା 6:10 କିଶୋର ସଂସ୍ଥାର କାର୍ଯ୍ୟକ୍ରମରେ ଉଜ୍ଜଳ ପ୍ରତିଭା ଶିଶୁ ମଞ୍ଚ ଏବଂ ନୃତ୍ୟକଳା ଶିଳ୍ପୀ ବେଦିକା ଭୋଇଙ୍କ ସହ ଏକ ସାକ୍ଷାତକାର। ଜିଲ୍ଲା ହଲଚଲ ରାତି 7:25 ସମୟରେ, 7:30 କୃଷି ସଂସାର। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। କିଛି ସମୟ ମଧ୍ୟରେ ରିଲେକରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝୀ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି, ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10 ନୂତନ ଓଡ୍ରାଫ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି।

0: ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାର ସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳ ଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟଲା ପଞ୍ଚାୟତର ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ ଭୋକ ଓ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, କେମିତି ନେବେ ଆଖିର ଯତ୍ନ, ଏ ବିଷୟରେ କହିଛନ୍ତି ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା।
2: ଆସନ୍ତୁ ଆଜି ଆମେ ଆଲୋଚନା କରିବା କେମିତି ନେବେ ଆଖିର ଯତ୍ନ। ଆଖି ଆମ ଶରୀରର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଠିକ୍ ଭାବରେ ଯତ୍ନ ନେଲେ ଦୃଷ୍ଟିଶକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ରହେ। ଆଖିର ଯତ୍ନ ନେବା ପାଇଁ ପ୍ରତିଦିନ ପରିଷ୍କାର ପାଣିରେ ଆଖି ଧୋଇବେ। ଧୂଳି ଧୂଆଁ ଓ ତୀବ୍ର ଆଲୋକରୁ ଆଖିକୁ ସୁରକ୍ଷା କରିବେ। ଦୀର୍ଘ ସମୟ ମୋବାଇଲ ବା କମ୍ପ୍ୟୁଟର ବ୍ୟବହାର କଲେ ମଝି ମଝିରେ ବିଶ୍ରାମ ନେବେ। ଭିଟାମିନ୍ ଥିବା ଖାଦ୍ୟ ଆମକୁ ଖାଇବା ଉଚିତ, ଯଥା ଗାଜର, ପାଳଙ୍ଗ ଶାଗ, ଆମ୍ବ, କୋଳିଜାତୀୟ ଜିନିଷ ଏବଂ ସବୁଜ ପନିପରିବା। କାରଣ ଖାଲି ଭିଟାମିନ୍ ଏ ଏଥିରେ ନଥାଏ, ସି ଆଉ ଇ ମଧ୍ୟ ଥାଏ। ନିୟମିତ ଭାବରେ ଆଖି ପରୀକ୍ଷା କରିବା ଉଚିତ। ଆଖିରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ, ତାକୁ ଆମେ କହୁ ଚକ୍ଷୁ ରୋଗ। ଆଖିର ଅନେକ ପ୍ରକାରର ରୋଗ ମଧ୍ୟରୁ ମୁଖ୍ୟ ରୋଗଗୁଡ଼ିକ ହେଲା କଞ୍ଜକ୍ଟିଭାଇଟିସ୍, ଏଇଟା ସାଧାରଣତଃ ଏଇ ଖରା ଦିନରେ ଦେଖାଯାଏ। ଆଖି ଲାଲ ହୁଏ ଓ ଏହା ସଂକ୍ରମଣ

0: ଦୋଷ, ତାକୁ ମାୟୋପିଆ ଓ ହାଇପରମେଟ୍ରୋପିଆ କୁହାଯାଏ। ରେଟିନା ରୋଗ, ଆଖିରେ ପଛଭାଗର ସମସ୍ୟା। ରେଟିନା ଆଖିର ପଛଭାଗରେ ଅବସ୍ଥିତ ଏବଂ ଆଖିର ପଛଭାଗର ସମସ୍ୟାକୁ ରେଟିନା ରୋଗ କୁହାଯାଏ। ଅନ୍ୟ ଏକ ରୋଗ ହେଲା ଆଖି କୁଣ୍ଡେଇ ହେବ, ଲାଲ ହେବା, ପାଣି ବୋହିବା, ଏସବୁ ଲକ୍ଷଣ ଦେଖାଗଲେ ଆମେ କ'ଣ କରିବା? ଆଖିକୁ ଘଷିବା ଉଚିତ ନୁହେଁ। ପରିଷ୍କାର ପାଣିରେ ଆଖି ଧୋଇବା, ସଫା ରୁମାଲ ବା ଟିସୁ ବ୍ୟବହାର କରିବା, ଡାକ୍ତରଙ୍କ ପରାମର୍ଶ ଛଡ଼ା ଆଖି ଡ୍ରପ୍ ବ୍ୟବହାର କରିବା ଉଚିତ ନୁହେଁ। ଏଠି ମୁଁ ଗୋଟେ ଜିନିଷ କହିବି, ଆଖି ଡ୍ରପ୍ ବା ଭିଟାମିନ୍ ଡ୍ରପ୍ ଏ ଗୁଡ଼ାକ ଅପେକ୍ଷା ଆମେ ଯେତେ ସବୁଜ ପନିପରିବା ଏବଂ ଭିଟାମିନ୍ ଏ ଯୁକ୍ତ ଫଳ ଓ ପନିପରିବା ଖାଇବା, ତାହେଲେ ଆମେ ଏହି ରୋଗରୁ ଦୂରରେ ରହିପାରିବା। ଯଦି ସମସ୍ୟା ଅଧିକା ହେଉଛି, ଆମେ ଡାକ୍ତରଙ୍କ ପରାମର୍ଶ କରିବା। ଆଖିର ଯତ୍ନ କେତେ ଜରୁରୀ, ଆଖି ଯେହେତୁ ଗୋଟିଏ ମୂଲ୍ୟବାନ ଇନ୍ଦ୍ରିୟ, ଆମେ ଏହାର ଯତ୍ନ ନେବା ଉଚିତ। ଆଖି ଆମକୁ ପୃଥିବୀକୁ ଦେଖିବାରେ ସାହାଯ୍ୟ କରେ। ଆଖି ସୁସ୍ଥ ନଥିଲେ ଦୈନିକ କାର୍ଯ୍ୟକଳାପ କରିବା କଷ୍ଟକର ହୁଏ। ସେଥିପାଇଁ ନିୟମିତ ଯତ୍ନ ନେଲେ ଆଖି ରୋଗରୁ ରକ୍ଷା ମିଳେ ଓ ଦୃଷ୍ଟିଶକ୍ତି ଭଲ ରହେ। ସଂକ୍ରମଣ ସମୟରେ ଆଖିର ଆମେ କିପରି ଯତ୍ନ ନେବା? ଆଖିରେ ସଂକ୍ରମଣ ହେଲେ ହାତ ସଫା ରଖିବା ଅତ୍ୟନ୍ତ ଜରୁରୀ। ଆଖିକୁ ବାରମ୍ବାର ଛୁଇଁବା ଉଚିତ ନୁହେଁ। ଅନ୍ୟ ଲୋକଙ୍କର ଟାୱେଲ ଓ ରୁମାଲ ବ୍ୟବହାର କରିବା ଅନୁଚିତ। ଡାକ୍ତରଙ୍କ ଦିଆ ଔଷଧ ଡ୍ରପ୍ ନିୟମିତ ବ୍ୟବହାର କରିବା। ସଂକ୍ରମଣ ଥିବାବେଳେ ଆଖିକୁ ସୁରକ୍ଷିତ ରଖିବା। ବାହାରକୁ ବାହାରିଲେ ଆମେ କଳା ଚଷମା ପିନ୍ଧିବା। ଆଖିରେ ଯଦି ଆଲର୍ଜି ହେଲେ କ'ଣ କରିବା? ଆଲର୍ଜି ହେଲେ ଆଖି କୁଣ୍ଡେଇ ହେବ, ଲାଲ ହେବ ଓ ପାଣି ବୋହିବା ଦେଖାଯିବ। କିପରି ଯତ୍ନ ନେବା? ଧୂଳି ଓ ପୋଲେନ୍ ଠାରୁ ଦୂରରେ ରହିବା। ପୋଲେନ୍ ହେଲା, ଧରନ୍ତୁ ଆପଣ ଗୋଟେ ରାଇସ୍ ମିଲ୍ ପାଖରେ ଅଛନ୍ତି କିମ୍ବା କୌଣସି ଧାନ ଅମଳ ହେଉଛି ସେଠି ଅଛନ୍ତି, ତ ସେଇ ଜାଗାରେ ଯେଉଁ ଧୂଳି ମାନେ ତା ସେଥିରୁ ଯେଉଁ ବାହାରେ ଡଷ୍ଟ ଗୁଡ଼ାକ ଧୂଳି ଭଳିଆ, ସେଇଟାକୁ ପୋଲେନ୍ କୁହାଯାଏ। ଥଣ୍ଡା ପାଣିରେ ଆଖିକୁ ସବୁଦିନ ଧୋଇବେ। ଆଖିକୁ ଘଷିବା ଉଚିତ ନୁହେଁ। ଡାକ୍ତର
1: ଶୁଣୁଥିଲେ ସ୍ୱାସ୍ଥ୍ୟ ସୂଚନା ଆକାଶବାଣୀ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ FIH ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦୀ ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
3: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡି ଭାରତ କି ଗାରଣ୍ଟି ହେ। ଭାରତ ଫାଷ୍ଟ ଗ୍ରୋଇଂ ଇକୋନୋମି ଭି ହେ, ଏକ କ୍ରେଡିବଲ ଇକୋନୋମି ଭି ହେ।
2: ଶ୍ରୀ ମୋଦି କହିଛନ୍ତି ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ

ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା, ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନବଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିତ୍ତିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 17 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନିକ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜ ସ୍ଥିତ ପୁରୋନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ ପକ୍ଷରୁ କଥିତ 6 ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ SIT ଗଠନ କରାଯିବା ସହ 7 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶା ବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍ପରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କେନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପ

0: ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ପଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4 ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର୍ ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିଅନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ରିଲିକଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ଆମର ରାଇନ ପ୍ରାୟ ବାଇଗନ୍ ଚାଷ୍କେ ବରଷ ଜାଗର ସବୁ ସମୟକେ ଚାଷ୍ କରୁଛନ୍ ଚାଷୀ ମାନେ, ଆରୁ ଯଦି ଭଲ୍ କରି ଉପକେ ପାରିଲେ ବି ବନେ 2 କମେଇ ପାରୁଛନ୍। ଯେନ୍ ଚାଷୀମାନେ ଯଦି ବାଇଗନ୍ ଚାଷ୍ କର୍ବାକେ ଯାଉଛନ୍, ପହେଲା ଜମିର ମ୍ୟାଟ୍କେ ଦେଖି ନେବେ। ମ୍ୟାଟ୍କେ ପରୀକ୍ଷା କରିନେ ବେଲେ ବଢ଼ିଆ, କାଁଥିଲେ ବେଲେ ମ୍ୟାଟ୍ ପରୀକ୍ଷା କରିନେଲେ କି ସେ ମାଟି କେଁ ଖାସ୍ ସାରଟା ଅଧିକା ଅଛେ, କେନ୍ ଖାସ୍ ସାରଟା କମ୍ ଅଛେ, ସେ ଜିନିଷ୍ଟା ଜାଣିପାରିବେ। ଯେନ୍ଥିଲେ ବୋଲିକିରି ଗଛ୍କେ ପଛେ ଖାସ୍ ସାର ଯୋଗାବାର୍ ଲାଗି ବୋଲିକିରି ସୁବିଧା ହେଇପାର୍ବା, ଗଛ୍ଟା ଠିକ୍ ହିସାବରେ ଖାସ୍ ସାର ପାଇପାର୍ବା। ଆର୍ ଚାଷୀମାନେ ବି ଜାଣିଲା ପରେ ଠିକ୍ ହିସାବରେ ଖାସ୍ ସାର୍କେ କେନ୍ ସାର ଦେଲେ ଗଛ୍କେ କାମ୍ ଦେବା, ସେ ଜିନିଷ୍ଟା ନିଘା ଦେଇକିରି ଦେଲେ ନୁକସାନୀ ହେଇପାରେ ଆର୍ ଗଛ୍ଟା ବି ବରକତ୍ ହେଇକିରି ବଢ଼ିପାର୍ବା। ଯେନ୍ ଜମିର ମ୍ୟାଟ୍ଟା ଯଦି ନିଗଡ଼ା, ଉଷାସ, ଦୁର୍ଷା ଆରୁ ତାର ଅମ୍ଳତାଟେ ଯେନ୍ ଅଛେ ବୋଲୁଛୁଁ, ଅମ୍ଳଟା 5.5-6.5 ଥିବା ବେଲେ ସେ ଜାଗାନ ଯଦି ବାଇଗନ୍ ଚାଷ୍ କରିବେ ବେଲେ ଅଧିକା ଫାଇଦା ମିଳିପାର୍ସି। ସେଥିର୍ଲାଗି ବୋଲିକି ଚାଷୀମାନେ ପହେଲା ସେ ବର୍ଷା କି ଜମି ନହୁଁ ମ୍ୟାଟ୍କେ ପରୀକ୍ଷା କରିଦେବେ, ଆରୁ ତାରୁ ତାରୁ ଯଦି ବାଇଗନ୍ ଯୋଗାଇବେ ବେଲେ କେତେ କେତେ ଅମଲ ମିଳିପାର୍ସି। ଗୋଟେ ଜାଗାନ ଚାଷୀମାନେ ବାରମ୍ବାର ବାଇଗନ୍ କି କେନ୍ସି ପନିପରିବା ଚାଷ ନେଇ କରିକିରି ସେନ ଯଦି ବଦଲାତେଲ ଯିବେ ବେଲେ ଫସଲ କେତେ କେତେ ଅମଲ ମିଳିପାର୍ସି, ଯେନ୍ଥିର୍ଲାଗି ବୋଲିକିରି ମ୍ୟାଟ୍ଟା ଠିକ୍ ହିସାବରେ ରହିପାର୍ସି। ସେଥିର୍ଲାଗି ବୋଲି ଚାଷୀମାନେ ଗୋଟେ ଫସଲକେ ବାରମ୍ବାର ଚାଷ ନେଇ କରିକିରି ସେନ ବଦଲେଇ ବଦଲେଇକି ଚାଷ କରିବେ ବେଲେ କେତେ କେତେ ଫାଇଦା ମିଳିପାର୍ବା। ଆଗର ବର୍ଷ ଯଦି ମିର୍ଚା, ବାଇଗନ୍, ସିମ୍ଲା ମିର୍ଚା, ଆଲୁ କି ପାତଲଘଣ୍ଟା ଇସବୁ ଜମିନ ଯଦି ଚାଷ୍ କରିଛନ୍ ବେଲେ ସେନ ବଦଲେଇ ବଦଲେଇକି ଚାଷ୍ କରିବେ ବେଲେ ବଢ଼ିଆ ହେଇପାର୍ବା। ହେନ୍ତା ବାଇଗନ୍ ଯେତେବେଲେ ବି ଚାଷୀମାନେ ଚାଷ୍ କର୍ବାକେ ଯାଉଛନ୍, ପହେଲାନୁ ବିହନ ବାଛ୍ବାର୍ଟା ଗୋଟେ ମୁଖ୍ୟ କବାଟେ। କେତେବେଲେ ବେଲେ ଯେନ୍ତା ବିହନ ଆନ୍ମା ସେନ୍ତା ଗଛ୍ ବି ହେଇପାର୍ବା ଆର୍ ସେନ୍ତା ଫଲ୍ ବି ଫଲିପାର୍ସି। ସେଥିର୍ଲାଗି ବୋଲିକିରି କେନ୍ କିସମଟା ଚାଷ୍ କଲେ ଅଧିକା ଅମଲ ମିଳିପାର୍ବା, କମ୍ ଖର୍ଚ୍ଚା ତିନ୍ ଜହର୍ ଲାଭ ମିଳିପାର୍ବା, ସେଟାକେ ନିଘା ଦେଇକିରି ଚାଷ୍ କର୍ବା କଥା। ବାଇଗନ୍ର କିସମ ଭିତରେ ଦେଖ୍ବାରେ ଗଲେ ଯେନ୍ଟାକି ଶାଗୁଆ ଧୋପ୍ ଦିଶି, ଉନ୍ନତ କିସମର ବିହନ ଭିତରେ ରୟାଲ୍ ଗ୍ରୀନ୍, ମହାରଥୀ ଆରୁ ଶଙ୍କର କିସମ ଭିତରେ ହର୍ଷିତା, ପ୍ରୀତି, ଗ୍ରୀନ୍ବତୀ ଇସବୁ କିସମ ମାନେ ଅଛେ। ହେନ୍ତା ଶାଗୁଆ ବାଇଗନ୍ର ଉନ୍ନତ କିସମ ଭିତରେ ଆର୍କା ସିରିଜ୍, ପୂର୍ଣ୍ଣିମା ଆରୁ ଶାଗୁଆ ଶଙ୍କର କିସମ ଭିତରେ BE925, ରବିନା ଇ କିସମ ମାନେ କରିପାର୍ବେ।

0: ହେନ୍ତା ଫାକା ବାଗେନି ରଙ୍ଗ ଭିତରେ ଉନ୍ନତ କିସମ ଭିତରେ PPC ବ୍ଲୁ ଷ୍ଟାର ଆରୁ ଫାକା ବାଗେନି ରଙ୍ଗର ଶଙ୍କର କିସମ ଭିତରେ ପିଙ୍କି ଜୟା ଇ କିସମ ମାନେ ଚାଷ କରିପାରବେ। ବାଗେନି ରଙ୍ଗ ଭିତରେ PPL ମୁକ୍ତ କେସି ଆରୁ ଶଙ୍କର କିସମ ଭିତରେ ଛାୟା କାଜଲ ସୁମୋ ପୁଷା ପୁଷା ହାଇବ୍ରିଡ଼ ପୁଷା ଅନମୋଲ ଇ କିସମ ମାନେ ଚାଷୀମାନେ ଯଦି ଚାହେଁ ବଲେ ଚାଷ କରିପାରବେ। ଆର୍ ବାଗେନି ଧୋବ ରଙ୍ଗ ଯେନ୍ ଅଛେ ଇଥିରେ ଶଙ୍କର କିସମ ଭିତରେ କାମିନୀ ମୋହିନୀ କଲ୍ୟାଣ ଇ କିସମ ମାନେ ଯଦି ଚାଷୀମାନେ ଚାଷ କରିବେ ବେଲେ ବାଗନ୍ ନୁ ଜହ ଫାଇଦା ମିଲିପାର୍ସି। ହେନ୍ତା ଆର୍ ବି କିସମ ଭିତରେ ଦେଖ୍ବାର୍ ବେଲେ ଯେନ୍ଟାକି ଝାଉଁଲା ରୋଗ ଲାଗିଗଲେ ବାଗନ୍ ଗଛକେ ନୁକସାନୀ କରିଦେସି। ହେନ୍ତା ଝାଉଁଲା ରୋଗ ସହେବାର କିସମ ଭିତରେ ଉତ୍କଲ ତାରିଣୀ ଉତ୍କଲ ମଧୁରୀ ଉତ୍କଲ କେଶରୀ ପିଙ୍କି ସ୍ୱର୍ଣ୍ଣଶ୍ରୀ ଛାୟା ହର୍ଷିତା ପୂର୍ଣ୍ଣିମା ମହାରଥୀ ସୁଧା ଆର୍କାନିଧି ବ୍ଲୁ ଷ୍ଟାର ସ୍ୱର୍ଣ୍ଣମଣି ଇସବୁ କିସମ ଯଦି ଚାଷ କରିବେ ବେଲେ ପ୍ରାୟ ଇ ଗଛକେ ଝାଉଁଲା ରୋଗ ଲାଗିନିପାରେ ଆର୍ ସହିପାର୍ସି ଗଛଟା। ହେନ୍ତା କାଣବିନ୍ଧା ଆର୍ ଫଲବିନ୍ଧା ପୋକ ସହେବାର କିସମ ଭିତରେ BB44 BB45 ପଞ୍ଜାବ ବର୍ଷାତି ନୀଲମ ପୁଷା ପର୍ପଲ କ୍ଲଷ୍ଟର ଇସବୁ କିସମଟା ମେନ୍ ସ୍ୱାଦ ଲାଗ୍ସି ଆର୍ ପ୍ରାୟ ଚାଷୀମାନେ ବି ଚାଷ କରୁଛନ୍। OUAT କିସମ ଭିତରେ ଉତ୍କଲ ତାରିଣୀ BT7 ଉତ୍କଲ କେଶରୀ BT26 ଉତ୍କଲ ତାରିଣୀ ଉତ୍କଲ ମାଧୁରୀ BT44 ଉତ୍କଲ ଜ୍ୟୋତି BT13 ଉତ୍କଲ ଅନୁଶ୍ରୀ ଇସବୁ କିସମମାନେ ବି ଚାଷ କରିପାରିବେ। 1 ଏକର ଜମିନ ବାଗନ ଚାଷ କରବାର୍ ଲାଗି ବୋଲିକିରି ଉନ୍ନତ କିସମ ବିହନ 200 ଗ୍ରାମ ଦରକାର ପଡ଼୍ସି ଆର୍ ଶଙ୍କର କିସମ ଯଦି ବିହନ ଚାଷ କରିବେ ବେଲେ 60-80 ଗ୍ରାମ ଦରକାର ପଡ଼୍ବା। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ଦେଖ୍ବେ ଯେ ଯେତେବେଲେ ବି ବାଗନ୍ ବିହନ ପଲ୍ହା ପକାବାର୍କେ ଯାଉଛନ୍ ତାର୍ ଆଗନୁ ବିହନକେ ବିଶୋଧନ କରିକିରି ହିଁ ପକାବେ। କେତେବେଲେ ବେଲେ ବିହନ ଯଦି ବିଶୋଧନ କରିକିରି ନେଇ ପକାଲେ କି ବିହନ ନେଇକରି ଯେନ୍ ରୋଗ ଯଦି ଲାଗ୍ସି ବେଲେ ପଛେ ଗଛ ଯେତେବେଲେ ବଢ଼୍ବା ସେ ସମୟକେ ସେ ରୋଗ ମାନେ ଲାଗିଯାଏସି ଆର୍ ଯେନ୍ଥିର୍ ଲାଗି ବୋଲିକିରି କେତେ ନି କେତେ ଗଛକେ ନୁକସାନୀ ସହେବାର୍କେ ପଡ଼୍ସି।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ସମୟ ହୋଇଛି ପ୍ରାତଃ ସୂଚନାର।

ଆମେ ଯଥାସମ୍ଭବ ଅଜ୍ଞାତ ୱେବସାଇଟ୍ ପରିଦର୍ଶନ କରିବାଠାରୁ ଦୂରେଇ ରହିବା ଉଚିତ। କୌଣସି ଅଜ୍ଞାତ ପ୍ରେରକଙ୍କ ସ୍ପାମ୍ ମେସେଜ୍, ଇମେଲର ସଂଲଗ୍ନ ଲିଙ୍କ ଖୋଲନ୍ତୁ ନାହିଁ। ସବୁବେଳେ ଏକ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ। ଅପରିଚିତ ଲିଙ୍କ କିମ୍ବା ବିଜ୍ଞାପନରେ କଦାପି କ୍ଲିକ୍ କରନ୍ତୁ ନାହିଁ। ଯଦି କୌଣସି ସାଇଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ, ତେବେ ନିଜର ବ୍ୟକ୍ତିଗତ ସୂଚନା ସେୟାର କରିବା ଉଚିତ ନୁହେଁ। ଏଟିଏମ୍ ପିନ୍, ଓଟିପି ନମ୍ବର କିମ୍ବା ସିଭିଭି ନମ୍ବର ସେୟାର କରନ୍ତୁ ନାହିଁ। ନିଜର ବ୍ୟକ୍ତିଗତ ସୂଚନାକୁ କାହାରି ସହିତ ସେୟାର କରନ୍ତୁ ନାହିଁ। ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ କରନ୍ତୁ ନାହିଁ। କୌଣସି ପ୍ରକାର ଆର୍ଥିକ ପ୍ରଲୋଭନ, ଲଟେରୀ ଇତ୍ୟାଦିର ବାହାନାରେ କେହି ଯଦି ଆପଣଙ୍କର ବ୍ୟାଙ୍କ ସମ୍ପର୍କିତ ଗୋପନ ତଥ୍ୟ ମାଗୁଛି, ତାହା ଆଦୌ ଦିଅନ୍ତୁ ନାହିଁ।

ଶୁଣୁଥିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ସଙ୍ଗୀତା ସାହୁ।

ନମସ୍କାର ଶ୍ରୋତା ବନ୍ଧୁ, ଶିବ ଓ ଶକ୍ତିଙ୍କ ଦିବ୍ୟ ମିଳନର ମହୋତ୍ସବ ଶୀତଳ ଷଷ୍ଠୀ, ଯେଉଁଥିପାଇଁ ସପ୍ତାହବ୍ୟାପୀ ଚଳଚଞ୍ଚଳ ଥିଲା ସମ୍ବଲପୁର ସହର। ଢୋଲ, ମହୁରୀ ଓ ଘଣ୍ଟନାଦ, ସେଥିରେ ପୁଣି ନାଚ ଗୀତ, ଶୋଭାଯାତ୍ରାର ଆସର। ହଁ ଶ୍ରୋତା ବନ୍ଧୁ, ପରିସମାପ୍ତି ହୋଇଛି ବର୍ଷ 2026ର ଶୀତଳ ଷଷ୍ଠୀ ଯାତ୍ରା। ନିରବି ଯାଇଛି ଉତ୍ସବ ମୁଖରିତ ଥିବା ଜନପଦ, ହେଲେ ଲେଖିଯାଇଛି ସାଂସ୍କୃତିକ ଇତିହାସର ଆଉ ଏକ ସ୍ୱର୍ଣ୍ଣୀୟ ଅଧ୍ୟାୟ। ମହାଦେବ ଓ ମା ପାର୍ବତୀଙ୍କ ଆଶୀର୍ବାଦରେ ଆମ ଜୀବନ ମଧ୍ୟ ସୁଖ, ଶାନ୍ତି ଓ ମଙ୍ଗଳରେ ପରିପୂର୍ଣ୍ଣ ହେଉ, ଏଭଳି କାମନା ସହ ଆସନ୍ତୁ ଆରମ୍ଭ କରିବା ଏ ସପ୍ତାହର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲ ବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ସୁଭେନ୍ଦ୍ର କୁମାର ସାହୁ, ଏବଂ ଉପସ୍ଥାପନାରେ ମୁଁ ସଙ୍ଗୀତା ସାହୁ। ଶ୍ରୋତାବନ୍ଧୁ, ଗୋଟିଏ ମଞ୍ଚ, ସେଥିରେ ଜମିଥିଲା ହିନ୍ଦୀ, ଉର୍ଦ୍ଦୁ ଏବଂ ସମ୍ବଲପୁରୀ ଭାଷାର କବିତା ଆସର। ସମ୍ବଲପୁର ଅମୀର ଖୁସ୍ରୁ ଫାଉଣ୍ଡେସନ ପକ୍ଷରୁ ତପସ୍ୱିନୀ ପ୍ରେକ୍ଷାଳୟଠାରେ ଗତ ରବିବାର ଆୟୋଜନ ହୋଇଥିଲା ଉର୍ଦ୍ଦୁ ହିନ୍ଦୀ ସମ୍ବଲପୁରୀ ଭାଷାର ଜାତୀୟ କବି ସମ୍ମିଳନୀ। ଅନୁଷ୍ଠାନର ସଭାପତି ନାସିର ଫିରୋଜ

0: ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ମହାସମାରୋହରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ସିଦ୍ଧାର୍ଥ ଦାସ, ସମ୍ମାନିତ ଅତିଥି ଭାବରେ ଲକ୍ଷ୍ନୌର ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଲାଲ ସିଦ୍ଦିକୀ ଓ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ସୟଦ ରବାନୀ ଏବଂ ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ କ୍ରିଷ୍ଣା ପଟେଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ ମହମ୍ମଦ ପରଭେଜ ଅଲ୍ଲୀ ଖାନ ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
1: ନମସ୍କାର ସାର୍, ଆମେ ମହମ୍ମଦ ପରଭେଜ ଅଲ୍ଲୀ ଖାନ, ଅମୀର ଖୁସର ଫାଉଣ୍ଡେସନର ସେକ୍ରେଟାରୀ। ଆମେ ଏଇଟା ଦିବର୍ଷ ହେଲା ଅମୀର ଖୁସର ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଗୋଟେ ଅଲ୍ ଇଣ୍ଡିଆ ଲେଭେଲର ହିନ୍ଦୀ ଉର୍ଦ୍ଦୁ ସମ୍ବଲପୁରୀର ନ୍ୟାସନାଲ ଲେଭେଲର ଗୋଟେ ମୁସାହାରା କବିତା ପାଠର ଆୟୋଜନ କରୁଛୁ। ଏଥିରେ ସାରା ଭାରତ ବର୍ଷରୁ କବିମାନେ ଆସିକିରି ଭାଗ ନେଉଛନ୍, ଯେମିତିରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ୟୁପି, ଛତିଶଗଡ଼, ଓଡ଼ିଶା ସବୁଆଡୁ କବିମାନେ ଆଉଛନ୍। ଭାଷାକେ ଗୋଟେ ମଞ୍ଚରେ ସ୍ଥାପିତ କରିକିରି ତିନି ଭାଷାର ପ୍ରଚାର ପ୍ରସାର ଯେନ୍ତା ବଡ଼ ଧରଣର ହେଇପାର୍ବା ତାର ଗୋଟେ ଚେଷ୍ଟା। ଆଉ ଗତ ବର୍ଷ ଆମେ ତିନି ଜଣଙ୍କୁ ଉର୍ଦ୍ଦୁରେ ଅମୀର ଖୁସର ଫାଉଣ୍ଡେସନ ଆୱାର୍ଡ଼ରେ ସମ୍ମାନିତ କରିଥିଲୁ। ଏ ବର୍ଷ ଆମେ ଏଥିରେ ସମ୍ବଲପୁରୀ ଆଉ ହିନ୍ଦୀକେ ଯୋଡ଼ିଛୁ, ଏଥର ବି ପାଞ୍ଚ ଜଣଙ୍କୁ ଆମେ ସମ୍ମାନିତ କରିଥିଲୁ।
0: କାର୍ଯ୍ୟକ୍ରମରେ ରାଉରକେଲାର କବି ଡକ୍ଟର କ୍ରିଷ୍ଣା କୁମାର ପ୍ରଜାପତି, ଝାରସୁଗୁଡ଼ାର ମୈନୁଦ୍ଦିନ ଜଖମୀ, ସମ୍ବଲପୁରର ଅଲତାଫ ହୁସେନ ହସରତ ଏବଂ ଭେଡେନ ବରଗଡ଼ର ଉତ୍ପନ୍ନ ଭୋଇଙ୍କୁ ତାଙ୍କର ଭାଷା, ସାହିତ୍ୟ ଓ କବିତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଓଡ଼ିଶା ଉର୍ଦ୍ଦୁ ଏକାଡେମୀକୁ ମଧ୍ୟ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉର୍ଦ୍ଦୁ କବି ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ,
2: बहुत अच्छा एक कुल हिंद मुशायरा कवि सम्मेलन का आयोजन किया गया था और मुझे यहाँ पर आकर बहुत अच्छा लगा। यहाँ पर तमाम जबानों का संगम हमने देखा, यहाँ पर उड़िया के शायरों का भी जो है इस्तकबाल किया गया, उर्दू के शायरों का भी, हिंदी के शायरों का भी। तो एक बहुत अच्छा तजुर्बा मैं यहाँ से लेके जा रहा हूँ और अमीर फाउंडेशन के हमारे जितने भी साथी हैं मैं सबको मुबारकबाद पेश करता हूँ और मुझे यहाँ बुलाया गया उसका शुक्रिया।
3: मैं अरुणा हिंदुस्तानी रायपुर छत्तीसगढ़ से बिलोंग करती हूँ। यूँ तो मैं भारतवर्ष के कई मुशायरों में आती जाती रहती हूँ, कवि सम्मेलनों में लगातार मेरी भागीदारी बनी हुई है और यहाँ आकर मुझे बहुत अच्छा लगा। इसलिए अच्छा लगा कि नासिर फराद साहब जो आप लोग के शायर हैं, संबलपुर की धरती के शायर हैं, उन्होंने काफ़ी मेहनत किया इस मुशायरे के लिए और मुशायरा बहुत कामयाब रहा और हमारे सभी शायरों ने बहुत अच्छा पढ़ा। मुझे अच्छा लगा, मैं दिल की गहराइयों से इस मुशायरे का इस्तकबाल करती हूँ, उन्हें तहे दिल से शुक्रिया अदा करती हूँ।
0: श्रोता बंधु, ओडिशा सरकार सफल दुई वर्ष पूर्ति उपलक्षे संबलपुर तपस्विनी प्रेक्षालय ठारे जिलास्तरीय कार्यक्रम विकासर धारा ओडिशा सारा कार्यक्रम आयोजन करा जाइथला। जून 18 तारीख रे ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ରାଜ୍ୟ ସରକାରଙ୍କର ଦୁଇ ବର୍ଷର ସଫଳତା ତଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ, କ୍ରୀଡ଼ା ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ରିପୋର୍ଟ କାର୍ଡ଼ ଉପରେ ତଥ୍ୟମୂଳକ ଉପସ୍ଥାପନ କରିଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ,
4: ଏବଂ ବିଶେଷ କରି ସମ୍ବଲପୁରରେ ମଧ୍ୟ ଅନେକ କାର୍ଯ୍ୟ ଆମେ ହାତକୁ ନେଇଛୁ, ଯେମିତି ଏଠି ସମ୍ବଲପୁର ଜିଲ୍ଲାରେ ମତ୍ସ୍ୟ ପାଳନ, ମତ୍ସ୍ୟ ଉତ୍ପାଦନ 20% ବୃଦ୍ଧି ପାଇଛି, 53,397 ମେଟ୍ରିକ ଟନ୍ ଆଉ ମାଛ ଉତ୍ପାଦନ ହେଇଛି, ଯେଉଁଟା ଏକ ଇତିହାସ ସୃଷ୍ଟି। ମା ସମଲେଶ୍ୱରୀଙ୍କ ପୀଠକୁ ବିକାଶ କରିବା ପାଇଁ 83.75 କୋଟି ଟଙ୍କା ଆଉ ଆସିଛି, ଏହାକୁ ଆହୁରି ଅତ୍ୟାଧୁନିକ କରାଯିବ। ମ୍ୟୁଜିକାଲ ଫାଉଣ୍ଡେସନ ଏବଂ ଅତ୍ୟାଧୁନିକ ସାଉଣ୍ଡ ସିଷ୍ଟମ ସେଠି କରାଯିବ, ତେଣୁ ତାକୁ ମଧ୍ୟ ଆହୁରି ବଢ଼ାଯିବ। ସେହିପରି ହୀରାକୁଦ ଜଳ ଭଣ୍ଡାର ପରିପାର୍ଶ୍ୱ ଉନ୍ନତି ପାଇଁ 22.9 କୋଟି ଟଙ୍କା ଅଗ୍ରିମ ଆସିଛି ଏବଂ ଡ୍ୟାମ୍ ସଂଗ୍ରହାଳୟ ପାଇଁ 25.4 କୋଟି ଟଙ୍କା ମଧ୍ୟ ଆସିଛି। କୁମା ବକ୍ର ମନ୍ଦିର ପାଇଁ 5.94 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

0: ଫିଲିମା ଘଣ୍ଟେଶ୍ୱରୀ ମନ୍ଦିର ପାଇଁ 8.9 କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ମଧ୍ୟ ହୋଇଛି ଏବଂ ସମ୍ବଲପୁରରେ ଯୁବପିଢ଼ିମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ, ୱାର୍ଲ୍ଡ ସ୍କିଲ୍ ସେଣ୍ଟର କରାଯିବ, ଯେଉଁଥିପାଇଁ 24.06 କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ହୋଇଛି। ଏହିଭଳି ଭାବରେ ଆମେ ସମ୍ବଲପୁରର ବିକାଶ ମଧ୍ୟ ଆଉ ଗତି ମଧ୍ୟ ଆହୁରି ଜୋରରେ ଚାଲିବ।
1: ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ,
2: ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ନିର୍ବାଚନ ଇସ୍ତାହାର ଘୋଷଣା କରିଥାନ୍ତି ଯେ ସେ ଦଳର ସରକାର ଆସିଲେ ସେମାନେ କେଉଁ କେଉଁ କାମ ହାତକୁ ନେବେ, କେଉଁ କେଉଁ ସମସ୍ୟା ସମାଧାନର ଉତ୍ତରଦାୟିତ୍ୱ ନେବେ। ସେ କ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ 2024 ନିର୍ବାଚନ ପୂର୍ବରୁ 21 କୋଟି ମୌଳିକ ସେବା ପ୍ରଦାନ କରିବା ପାଇଁ, ଲୋକଙ୍କର ଦାବିକୁ ପୂରଣ କରିବା ପାଇଁ ଲୋକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ସେ ଭିତରୁ ଅଧାରୁ ଅଧିକ 12 ପ୍ରସ୍ତାବ ଆମେ କାର୍ଯ୍ୟକାରୀ କରିସାରିଲୁଣି, ଆଉ ଗୁଡ଼ିଏ ପ୍ରସ୍ତାବ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି, ଗୁଡ଼ିଏ ପାଇପ୍ଲାଇନ୍ରେ ଅଛି। କିନ୍ତୁ ଆମର କାର୍ଯ୍ୟକାଳ ଭିତରେ ଆମେ ବଦ୍ଧପରିକର ଯେ ସମସ୍ତ ନିର୍ବାଚନର ପ୍ରତିଶ୍ରୁତିକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ।
1: ଶ୍ରୋତାବନ୍ଧୁ, ଜୁନ୍ ମାସ 18 ତାରିଖରେ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବିପର୍ଯ୍ୟୟ ନିରୀକ୍ଷକ କାହ୍ନୁଚରଣ ହେମ୍ରମ, ଇନ୍ସଟ୍ରକ୍ଟର ଏସ୍ଆଇଡିଏମ୍ ଡିପିଓ ପ୍ରଭାକର ଲେଙ୍କା, ଜିଲ୍ଲା ଆପତ୍ତି ବ୍ୟବସ୍ଥାପନ ଅଧିକାରୀ ଚିଲିକା ପଣ୍ଡା ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ତଥା ବିପଦ ପରିସ୍ଥିତିରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସଂଯୁକ୍ତ କାର୍ଯ୍ୟ ପଦ୍ଧତିରେ ଆପାତକାଳୀନ ପରିସ୍ଥିତିଗୁଡ଼ିକୁ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏଡିଏମ୍ ଶ୍ରୀ ମହାପାତ୍ର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବାକୁ କହି ଆବଶ୍ୟକ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଶ୍ରୋତାବନ୍ଧୁ, ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ମଣିଷ ଯେତେବେଳେ ଶୀତଳତା ଓ ପ୍ରଶାନ୍ତିର ଆଶା କରେ ସେହି ସମୟରେ ଆସିଥାଏ ଶୀତଳ ଷଷ୍ଠୀ। ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ଲୋକାଚାରରେ ବିବାହ ପରମ୍ପରା ଏହି ଯାତ୍ରାର ବୈଶିଷ୍ଟ୍ୟ। ଲୋକବିଶ୍ୱାସ ଅନୁଯାୟୀ ଏହି ପର୍ବ ପ୍ରକୃତି ଓ ମାନବ ଜୀବନରେ ଶୀତଳତାର ଆଗମନର ପ୍ରତୀକ। ହଁ ଶ୍ରୋତାବନ୍ଧୁ, ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀ କମିଟି ପୂଜକ ଶୀତଳଷଷ୍ଠୀ ପରମ୍ପରାକୁ ନେଇ କହନ୍ତି,
3: ଲୋକନାଥ ବାବାଙ୍କର ବିବାହ ପରେ ପରେ ଯୁଗଳ ଦର୍ଶନ ପାଇଁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି, ତାଙ୍କ ଦୁଃଖ ଗୁହାରି ଶୁଣନ୍ତି ଆଉ ଆଶୀର୍ବାଦ ଦିଅନ୍ତି। ଏ ଯୁଗଳ ଦର୍ଶନ ବହୁତ ପୁଣ୍ୟ, ଯେମିତି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନ ଏକ ବର୍ଷରେ ଥରେ ରଥଯାତ୍ରାରେ ଦର୍ଶନ ହୁଏ, ସେହିପରି ପଶ୍ଚିମ ଓଡ଼ିଶାର ଶୀତଳଷଷ୍ଠୀ ମାନେ ଶିବ ବିବାହ ପରେ ପଞ୍ଚମୀରେ ବିବାହ ହୁଅନ୍ତି, ଷଷ୍ଠୀରେ ଦର୍ଶନ ଦିଅନ୍ତି। ସେଥିପାଇଁ ଶୀତଳତା ହୁଏ, ମାନେ ସଂସାରରେ ଶୀତଳତା ପ୍ରଦାନ ହୁଏ, ସେଥିପାଇଁ ଶୀତଳଷଷ୍ଠୀ, ଷଷ୍ଠୀରେ ହିଁ ଶୀତଳ ହିଁ ହୁଏ। ଏହି ସୌଭାଗ୍ୟ ଜନତା ମାନଙ୍କର ପାଇଁ ବହୁତ ଅମୂଲ୍ୟ, ସେଥିପାଇଁ ବହୁତ ଭକ୍ତ ସମାବେଶ ହୁଅନ୍ତି।
1: ସମ୍ବଲପୁର ସହରର ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା, ବଡ଼ବଜାର, ଠାକୁରପଡ଼ା, ବୁଢ଼ାରଜା, ସାକ୍ଷୀପଡ଼ା ସହ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପ୍ରାୟ 28 କମିଟି ପକ୍ଷରୁ ଶିବପାର୍ବତୀଙ୍କ ବିବାହ ପର୍ବ ଆୟୋଜନ କରାଯାଇଥିଲା। ଶିବଙ୍କୁ ବର ଏବଂ ପାର୍ବତୀଙ୍କୁ କନ୍ୟା ରୂପେ ସଜାଯାଇ ବିବାହ ମଣ୍ଡପକୁ ଅଣାଯାଇଥିଲା। ସମସ୍ତ ବୈଦିକ ନୀତିନିୟମ ଅନୁଯାୟୀ ବରୁଣ ପୂଜା, ସଂକଳ୍ପ, ରୁଦ୍ରାଭିଷେକ, ଅଳଙ୍କାର ଧାରଣ, ହରିଦ୍ରାଧିବାସ ଓ ପାଣିଗ୍ରହଣ, ଝିଅ ବିଦାୟୀ ଆଦି ବିଧି ସମ୍ପନ୍ନ ହୋଇଥିଲା। ଜୁନ୍ ମାସ 18 ତାରିଖରେ ଦେବଦେବ ମହାଦେବଙ୍କ ବର ଶୋଭାଯାତ୍ରା, 19 ତାରିଖରେ ବିବାହ ଏବଂ ରାତିରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଏବଂ 20 ତାରିଖରେ ମନ୍ଦିର ପ୍ରବେଶ ନୀତି ସମ୍ପନ୍ନ ହୋଇଥିଲା। ଝିଅକୁ ବିଦାୟ ଦେବା ପରିପ୍ରେକ୍ଷୀରେ କନ୍ୟା ମାତାପିତା ତାଙ୍କ ପ୍ରତିକ୍ରିୟାରେ ଭାବବିହ୍ୱଳ ହୋଇ କହନ୍ତି,
4: ଆଉ ସ୍ତ୍ରୀ ପିଙ୍କଲ ଝାଜରିଆ, ଆମେ ସୁଦୂର ଅନୁଗୁଳ ଶାନ୍ତି ବଜାରରୁ ଛୁଟି ଆସିଛୁ। ମୋ ଝିଅ ପାର୍ବତୀ ଆଉ ଜ୍ୱାଇଁ ଶିବଙ୍କ ବିବାହ ପାଇଁ ଆମେ ସମ୍ବଲପୁର ଛୁଟି ଆସିଛୁ। ନିଶ୍ଚିନ୍ତ ସବୁ କନ୍ୟାର ପିତା ମାତା ଯିଏ ଚାହିଁବେ ସେ ଗୋଟେ ସୁଯୋଗ୍ୟ ବର, ଆଉ

0: ବଳଦେବ ମହାଦେବଙ୍କ ଠୁ ସୁଯୋଗ୍ୟବର ବହୁତ ବୋଧେ ଲାଗେନି କିଏ ଅଛନ୍ତି, ତେଣୁ ସେ କାରଣ ତାଙ୍କ ପତ୍ନୀଙ୍କୁ ଦିନେ ମଧ୍ୟ ଯେହେତୁ ସତୀକୁ ଥରେ ସେ ହରେଇଥିଲେ, ତେଣୁ ସେ ଦିନେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଏବେ ଛାଡ଼ନ୍ତି ନାହିଁ। ସେ ଏଇଠି ମଧ୍ୟ ତାଙ୍କର ଗୋଟେ ନୂତନ ନାମ ମଧ୍ୟ ଦେଇଥିଲେ, ହେଲା ରୁଦ୍ରାକ୍ଷୀ ତାଙ୍କ ନାଁ ଦେଇଥିଲେ। ତେଣୁ ମହାଦେବକୁ ଜୁଆଇ ପାଇବା ସେଇଟା ଗୋଟେ ପରମ ସୌଭାଗ୍ୟର କଥା। ନିଶ୍ଚିନ୍ତ ବାହାଘର ଯେତେବେଳେ ହେଲା, ଝିଅ ଆସିବା ପର୍ଯ୍ୟନ୍ତ ଆମର ବହୁତ ଆଡ଼େ ଭର ଥିଲା, ତେଣୁ ଝିଅ ବିଧା ହେବ ମନରେ କଷ୍ଟ ନିଶ୍ଚିନ୍ତ ଆସୁଛି।
1: ଦୁଃଖ ଲାଗୁଛି ମାନେ ଯିବ ଆମ ଘରକୁ ଯଦି ଗୋଟେ ଝିଅ ଆସିଥିଲେ ବହୁତ। ସେ ଆମେ କାଲି ପରମ୍ପରା ନିଭେଇଥିଲୁ, ସବୁ ହଳଦୀ ମେହେନ୍ଦି ସବୁ ରସମ ହେଇଥିଲା, ପୁରା ବାହାଘର ପୁରା ମାନେ ବାହାଘର ଭାଇ ପୁରା ଲାଗୁଥିଲା ମୋ ଝିଅର, ପୁରା ଆମ ନିଜର ଭାଇ ଆଉଥିଲେ ପୁରା ଲାଗେ। ଆଜି ଗଲେ ତା କାନ୍ଦ କାନ୍ଦ ବାକି ଟିକେ ମାନେ ଦୁଃଖ ବି ହେଉଛି ଟିକେ, ବହୁତ ଭଲ ଲାଗୁଥିଲା ମାନେ ଆଜି ଗଲେ ଆଜି ହେଲା କାଲି ହେଲା କି ପୁରା ପୁରା ଚୁପଚାପ କର ତାହେଲେ କେତେ ଖୁସି ଲାଗୁଛି, ଏବେ ଗଲେ ତ ପୁରା ଦୁଃଖ ପ୍ରକାଶ ହେଇଯିବ, ବହୁତ ଦୁଃଖ ଲାଗିବ।
2: ଶୋଭାଯାତ୍ରାରେ କମ୍ପିଥିଲା ସମ୍ବଲପୁର ସହର, ଲୋକନୃତ୍ୟ ଗୀତ ସହ ଆଧୁନିକ ନାଚ ଗୀତରେ ତାଳେ ତାଳେ ଝୁମିଥିଲେ ଶ୍ରଦ୍ଧାଳୁ।

0: ଏ ପରିପ୍ରେକ୍ଷୀରେ ଆମେ କିଛି ଶ୍ରଦ୍ଧାଳୁ ଏବଂ କଳାକାରଙ୍କ ପ୍ରତିକ୍ରିୟା ସଂଗ୍ରହ କରିଥିଲୁ। ଆସନ୍ତୁ ଶୁଣିବା ସେମାନଙ୍କ ମୁହଁରୁ।
1: ପ୍ରଥମତଃ ଏଇଟା କହିବାକୁ ଚାହିଁବି ଯେ ସମ୍ବଲପୁରବାସୀ ଏତେ ଭାବରେ ଉତ୍କଣ୍ଠାର ସହିତ ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି ଯେ କେତେବେଳେ ଆମର ଯୁଗଳ ଦମ୍ପତିକୁ ଦେଖା କରିବୁ, କେତେବେଳେ ଆମେ ନଗର ପରିକ୍ରମା ଯେଉଁ ଭଗବାନ କରିବେ ତାହା ଦର୍ଶନ କରିପାରିବୁ, ଏବଂ ସମସ୍ତେ ଯେତେବେଳେ ଶୋଭାଯାତ୍ରା ରାତ୍ର ଶୋଭାଯାତ୍ରା ବାହାରି ଭୋର ସମୟରେ ସମସ୍ତଙ୍କର ଘର ପଟୁ ଭଗବାନ ଦର୍ଶନ ଦେଇକି ଯାଆନ୍ତି, ସେତେବେଳେ ଏତେ ସୁନ୍ଦର ଭାବରେ ଆଳତୀ ଭୋଗରାଗ ହୁଏ, ସେଟା ପରିପ୍ରକାଶ କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଯିଏ ପ୍ରକୃତରେ ସେଇ ଅନୁଭୂତିଟିକୁ ଦର୍ଶନ କରିଛି ସେ ହିଁ ତାର ମହିମା କହିପାରିବ। ଆଉ ଏତେ ସୁନ୍ଦର ଅନୁଭୂତି ଆଗକାଳରେ ମୁଁ ତ ଛୋଟ ଥିଲି, ଛୋଟ ଛୋଟ ଥିଲାବେଳେ ଏତେ ପ୍ରକାରରେ ଏତେ ନୃତ୍ୟ ଏତେ କଳାକାର ଏତେ ସୁନ୍ଦର ଛନ୍ଦ ଗୀତ ସମ୍ପ୍ରଦାୟ ଏତେ କିଛି ଏତେ ପ୍ରକାର ହଉନଥିଲା। ଯେହେତୁ ସରକାରଙ୍କର ଯୋଉ ସହାୟତା ଅନୁରାଶି ପ୍ରଦାନ କରିକି ଏତେଟି ସ୍ଥାନରେ ହଉଛି, ସେଥିପାଇଁ ସମସ୍ତେ ବହୁତ ସୁନ୍ଦର ଭାବରେ ଭାରତର କଳା ସମ୍ପଦ କଳାକୃତି ନାଚ ଓଡ଼ିଶାର ସଂସ୍କୃତି ପରମ୍ପରା ଇତ୍ୟାଦିକୁ ଖୁବ ଭଲ ଭାବରେ ଜାଣିପାରୁଛନ୍ତି ଓ ସମସ୍ତେ ତାର ଯୋଉ ଉପଯୋଗ କରିକି ନୂଆ କିଛି ଶିଖିପାରୁଛନ୍ତି, ତାହା ହିଁ ଭଗବାନଙ୍କର ଏକ ଅଶେଷ ଅଶେଷ ଆଶୀର୍ବାଦ। ସମ୍ବଲପୁରବାସୀ ନୁହେଁ, ଓଡ଼ିଶାବାସୀ ତଥା ଭାରତୀୟ ବାସୀଙ୍କ ପାଇଁ ଓ ଭାରତ ବାହାରେ ଯୋଉ ପ୍ରବାସୀମାନେ ମଧ୍ୟ ରହୁଛନ୍ତି, ଆସିକି ସମସ୍ତେ ବହୁତ ସୁନ୍ଦର ଭାବରେ ଦର୍ଶନ କରିପାରିବେ। ସେଥିପାଇଁ ଆମେ ସମସ୍ତେ ସମ୍ବଲପୁରବାସୀ, ସେଥିପାଇଁ ଆମ ନିଜକୁ ବହୁତ ସୌଭାଗ୍ୟ ମନେ।
2: ଜୟ ମା ସମଲେଶ୍ୱରୀ, ମୁଁ ଆଜି ଆଇଛି ସୁତରପଷ୍ଟୀ ଦେଖି, ଆଉ ବହୁତ ବହୁତ ବହୁତ ମଜା ଲାଗୁଛି, ବହୁତ ଭଲ ବି ଲାଗୁଛି। ଆମେ ସକାଳୁ ଆସିଲୁ ନା ଆଇଡ଼ା ବୁଲି ଆସିଛୁ ଫ୍ୟାମିଲି ସାଙ୍ଗେ, ମାଙ୍କ ଦର୍ଶନ ନେଲୁ, ବୋଲେ ବାବାଙ୍କ ଦର୍ଶନ ନେଲୁ, ଆଉ ବହୁତ ଏନ୍ଜୟ କଲୁ। ଝାଡ଼ାପଡ଼ା, ମୁଦିପଡ଼ା ଆଉ ନନ୍ପଡ଼ା ଦେଖିଲୁ।
0: ଶ୍ରୋତା ବନ୍ଧୁ, ଯୋଗ କେବଳ କିଛି ଆସନର ସମାହାର ନୁହେଁ, ଏହା ହେଉଛି ସୁସ୍ଥ ଜୀବନ, ସକାରାତ୍ମକ ଚିନ୍ତା ଏବଂ ଆତ୍ମିକ ଶାନ୍ତିର ଅନନ୍ୟ ପଥ। ଜୁନ୍ ମାସ 21 ତାରିଖ ବିଶ୍ୱ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ଏଭଳି ବାର୍ତ୍ତା ଦିଆଯାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ଯୋଗ ମହୋତ୍ସବ ସମିତିର ମିଳିତ ଆନୁକୂଲ୍ୟରେ ସମଲେଶ୍ୱରୀ ମନ୍ଦିର ନିକଟ ମହାନଦୀ ଆଳତୀଘାଟଠାରେ ଯୋଗ ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏ ପରିପ୍ରେକ୍ଷୀରେ ସେ ଉଦ୍ବୋଧନ ଦେଇ କହିଥିଲେ,
3: 2014 ପରେ ଯୋଗକୁ ଗୋଟେ ଆନ୍ତର୍ଜାତିକ ଯୋଗ ଦିବସ ରୂପରେ ଆମକୁ ପାଳିତ କରିବା ପାଇଁ ବିଶ୍ୱ ଜାତିସଂଘରେ ନିଷ୍ପତ୍ତି, ତ ସେଥିପାଇଁ ସବୁଥିରୁ ବଡ଼ ଅବଦାନ ହେଲା ନରେନ୍ଦ୍ର ମୋଦିଙ୍କର। ତାପରେ ଯୋଗ

0: ଯିବାର ଅପେକ୍ଷା ପ୍ରତ୍ୟେକ ଦିନ ଠିକ୍ ଠିକ୍ ଯୋଗ କର, ଯୋଗ କରିକିରି ରୋଗକୁ ବିୟୋଗ କର। ଯୋଗ ଆଉ ନିରୋଗ ଦୁଇଟା ପରିବାର ଶବ୍ଦ ଆଏ, ଯୋଗ ଆଉ ନିରୋଗ। ଆର୍ ନିରୋଗ ରହିବାର ଲାଗି ହେଲେ ଯୋଗର ନିହାତି ଆବଶ୍ୟକତା ରହିଛି। ଯୋଗ ଦ୍ୱାରା ସମସ୍ତ ପ୍ରକାର ରୋଗ କେମିତି ଦୂର ହୁଏ ସେଟା ହୁଏତ। ଯୋଗ ଆମର ଜୀବନରେ ବହୁତ ଦିନ ଥିଲା, କିନ୍ତୁ ରାମଦେବ ବାବା ଏହାକୁ ପ୍ରଚାର କରିକିରି ସବୁଥିରୁ ଲୋକପ୍ରିୟ କରିଦେଲେ ଯୋଗକୁ ବିଶ୍ୱସ୍ତରରେ।
1: କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ଏସ୍ପି ମୁକେଶ ଭାମୁ, ସମ୍ବଲପୁର ସାଂସଦ ପ୍ରତିନିଧି ନାଉରୀ ନାୟକଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର ସମ୍ବଲବାଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଙ୍ଗ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଏବଂ ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନା କଲି ମୁଁ, ସଙ୍ଗୀତା ସାହୁ। ନମସ୍କାର।

ଶୁଣିଲେ ଆମର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ତଥା ସମ୍ପାଦନା ସୁବେନ୍ଦ୍ର କୁମାର ସାହୁ, ପ୍ରଯୋଜନା ସନ୍ତୋଷ କୁମାର ପିଙ୍କ, ଉପସ୍ଥାପନା ସଙ୍ଗୀତା ସାହୁ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଗୋଟିଏ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଉଛନ୍ତି ଗୋପାଳ ମହାକୁଡ଼, ଗୀତ ରଚନା କରିଛନ୍ତି ବିଷ୍ଣୁପ୍ରସାଦ ପଟ୍ଟନାୟକ।

ଇଂରାଜୀରେ ସମ୍ବାଦ ଶୁଣିଲେ ରିଲି କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ହେଉଛନ୍ତି ମୋତିଲାଲ ଦୋରା। ଗୀତ ରଚନା କରିଛନ୍ତି ହରିହରପୁର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଆରମ୍ଭରେ ସର୍ବେଶ୍ୱର ବେହେରାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଗୀତାଞ୍ଜଳି ପତ୍ରୀ।

ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଉଦିତ ନାରାୟଣ ଓ ସାଧନା ସରଗମଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଯୋ ଜିତା ଓହି ସିକନ୍ଦର। ଗୀତିକାର ମଜରୁ, ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ।

ପରବର୍ତ୍ତୀ ଗୀତଟି ଏକ ଦୁଇ କେ ଲିଏ କଥାଚିତ୍ରରୁ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଏସ୍ପି ବାଲା ସୁବ୍ରମଣ୍ୟମ। ଗୀତିକାର ଆନନ୍ଦ ବସ୍ଙ୍କ ଏ ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର ଶୁଣନ୍ତୁ ସମୀରଙ୍କ ରଚନାରୁ କୁମାର ସାନୁଙ୍କ କଣ୍ଠରେ ଦିୱାନ କଥାଚିତ୍ରର ଏହି ଗୀତଟି। ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ସମୀରଙ୍କ ରଚନାରୁ ଆଉ ଗୋଟିଏ ଗୀତ ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ହରିହରନ, କଥାଚିତ୍ର ଶ୍ରୀପ ତୁମ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ମେନେ ପ୍ୟାର କ୍ୟୁଁ କିୟା କଥାଚିତ୍ରରୁ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ପରବର୍ତ୍ତୀ ଗୀତଟି ଆନନ୍ଦ ବାସୀଙ୍କ ରଚନାରୁ ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମନୋହର ଓ ଅନୁରାଧା ପଡ଼ୱାଲ। କଥାଚିତ୍ର ରାମ ଲଖନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଗୀତିକାର ସମୀରଙ୍କ ରଚନାରୁ ସ୍ୱପ୍ନେ ସାଜନ କେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

କୁମାର ସାନୁ ଓ ଅଲକାୟାନୀଙ୍କ କଣ୍ଠରେ ଗୀତଟି ଶୁଣିଲେ। ଶିଳ୍ପୀଙ୍କ କଣ୍ଠରେ ସମୀରଙ୍କ ରଚନାରୁ ଆଉ ଗୋଟିଏ ଗୀତ ଶୁଣନ୍ତୁ, କଥାଚିତ୍ର ଦିଲୱାଲେ। ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ପରବର୍ତ୍ତୀ ଗୀତଟି ରୋଜା କଥାଚିତ୍ରରୁ ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲା ସୁବ୍ରମଣ୍ୟମ ଓ ଚିତ୍ରା। ଗୀତିକାର ପିକେ ମିଶ୍ରଙ୍କ ଏ ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଏ ଆର୍ ରହମାନ।

ସବିନଙ୍କ ରଚନାରୁ କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। କଥାଚିତ୍ର ରାଜା ହିନ୍ଦୁସ୍ତାନୀ।

ମହମ୍ମଦ ଅଜିଙ୍କ କଣ୍ଠ ଥି ତୋ ଆଖି ମୋ ଆଇନା କଥାଚିତ୍ରର ଏଇ ଗୀତଟାକେ ଶୁଣୁନ୍। ଗୀତଟାକେ ଲେଖିଛନ୍ ଶୀର୍ଷାନନ୍ଦ, ସଙ୍ଗୀତ ଦୀପକ କୁମାର।

ଇନ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ୟେ ଦିଲ୍ ହେ ମୁସ୍କିଲ୍ ସିନେମାର କେତେଟା ଗୀତ ଶୁଣୁନ୍ ଗୀତମାନଙ୍କୁ ଲେଖିଛନ୍ ଅମିତାଭ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ଥି ସଜେଇଛନ୍ ପ୍ରୀତମ କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ ଅରିଜିତ ସିଂ।

ଆପଣ ମାନେ ଶୁଣୁଛନ୍ ଗୁଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ୟେ ଦିଲ୍ ହେ ମୁସ୍କିଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଜେଇଛନ୍ ପ୍ରୀତମ। ଏ ଗୀତକେ ଗାଇଛନ୍ ଅରିଜିତ ସିଂ।

ଆପଣ ମାନେ ଶୁଣୁଛନ୍ ଗୁଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଇଥିରେ ଶୁଣୁଛନ୍ ୟେ ଦିଲ୍ ହେ ମୁସ୍କିଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଜେଇଛନ୍ ପ୍ରୀତମ। ଏଇ ଗୀତକେ ଗାଇଛନ୍ ଅମିତ ମିଶ୍ରା ଆର୍ ଶିଳ୍ପା ରାଓ।

ଇନ ଶେଷ ହେଲା ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ୟେ ଦିଲ୍ ହେ ମୁସ୍କିଲ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଥିଲେ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଜେଇଥିଲେ ପ୍ରୀତମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ସମୟ ଦିନର 11 ବାଜବାରକେ ଯାଉଛେ। ହିନ୍ଦୀ ସମ୍ବାଦ ଶୁଣୁନ୍, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ।

ଶ୍ରୋତା ମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ଦିନ 1:20 ଘର ସଂସାର କାର୍ଯ୍ୟକ୍ରମର ହେଲୋ ସଖୀ କ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ବିଷୟ ରହିଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଆପଣମାନେ ଏ ସମ୍ପର୍କରେ ଆମ କେନ୍ଦ୍ରକୁ ଫୋନ୍ କରି ଆମ ସହିତ କଥାବାର୍ତ୍ତା କରିପାରିବେ। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୋପୋ ଝକ୍କା ଝକ୍କା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ କୁମାର ପିଙ୍କ।

ଏଥର ଶୁଣୁନ୍ ଜିସ୍ମ ଟୁ ସିନେମାର ଏ ଗୀତଟା ଗାଇଛନ୍ କେକେ, ଲେଖିଛନ୍ ଆର୍କ ପ୍ରଭୁ ଆର୍ ମନୀଷ, ସଙ୍ଗୀତ ସଜେଇଛନ୍ ଆର୍କ ପ୍ରଭୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ସିଆଇଡି କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଗୀତା ଦତ୍ତ ଏବଂ ମହମ୍ମଦ ରଫି। ଗୀତ ରଚନା ଜନ କିଶୋର ଅଖତର। ସଙ୍ଗୀତ ନିର୍ଦ୍ଦେଶନା।

କରନ୍ତି, ଟ୍ୟାକ୍ସ ପ୍ରଦାନ କରନ୍ତି, ପରିବେଶ ସୁରକ୍ଷା କରନ୍ତି, ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା କରନ୍ତି, ଟ୍ରାଫିକ୍ ନିୟମ ପାଳନ କରନ୍ତି ତଥା ସାମାଜିକ ଉନ୍ନତିରେ ସହଯୋଗ ମଧ୍ୟ କରିଥାନ୍ତି। ଯଦି ନାଗରିକମାନେ ସରକାରୀ ଯୋଜନା ବିଷୟରେ ସଚେତନ ହୋଇ ତାର ସଠିକ୍ ସୁବିଧା ନିଅନ୍ତି ଏବଂ ପ୍ରଶାସନକୁ ସହଯୋଗ କରନ୍ତି, ତେବେ ଉନ୍ନୟନ କାର୍ଯ୍ୟ ଅଧିକ ସଫଳ ହୋଇପାରିଥାଏ। ଏଥର ଶୁଣନ୍ତୁ ଆଶା ଭୋସଲେଙ୍କ କଣ୍ଠରେ ନକାବ କଥାଚିତ୍ରର ଏହି ଗୀତଟି। ରଚନା କରିଛନ୍ତି ଫାରୁକ୍ କୈସିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କମାଲ ମକଦୁମ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଶ୍ରୋତାମାନଙ୍କ ପାଇଁ ଏକ ବିଶେଷ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170 5257 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶୁଣୁଥିଲେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ଦିନ 8:20 ଘର ସଂସାର କାର୍ଯ୍ୟକ୍ରମର ଲାଇଭ୍ ଫୋନ୍ ଇନ୍ କ୍ରମ ହେଲୋ ସଖୀରେ ବିଷୟ ରହିଛି ଦକ୍ଷ ପ୍ରସାଦ।

0: ଅଛି
1: ଆଜ୍ଞା
0: ପରିସ୍ଥିତି ଅନୁସାରେ ଆଉ ଲୋକମାନେ ବି 80% ସଚେତନ ହେଇଗଲେଣି
1: ଆଜ୍ଞା ଆଜ୍ଞା
0: କଣ କରିବା ଦ୍ଵାରା କଣ ସୁବିଧା ସେମାନେ ପାଇପାରିବେ ତାଙ୍କର ଅସୁବିଧାରେ ଆଇନ କାନୁନର ସାହାଯ୍ୟ ନେବାଠୁ ନିଜର ଜିଲ୍ଲାପାଳ ମାନଙ୍କୁ ଯାଇକି ବି ମାସକୁ ଥରେ ନିଜର ଅଭିଯୋଗ ଗ୍ରିଭାନ୍ସ ଯୋଉଟା କହନ୍ତି ସେଇଥିରେ ବି ସେମାନେ ଜଣେଇ ପାରୁଛନ୍ତି
1: ଆଜ୍ଞା ଆଜ୍ଞା
0: ସମ୍ପୂର୍ଣ୍ଣ ଭାବରେ ପରସ୍ପର ସହିତ କଥାବାର୍ତ୍ତା ହେଇପାରୁଛନ୍ତି ବଡ଼ ବଡ଼ ପ୍ରଶାସନିକ ଅଫିସର ମାନଙ୍କ ସହିତ
1: ଆଚ୍ଛା ଆଉ ବହୁତ କିଛି ସମସ୍ୟାର ସମାଧାନ ବି ହେଇପାରୁଛି ଆଜ୍ଞା
0: ସେଠି ଯୋଉ ପ୍ରକାର ସ୍ୱାସ୍ଥ୍ୟଗତ ହଉ କି ଖାଦ୍ୟ ସମସ୍ୟା ହଉ କି ସ୍ୱାସ୍ଥ୍ୟ ସମସ୍ୟା ସବୁ ପ୍ରକାର ସମସ୍ୟାର ସମାଧାନ ତାଙ୍କୁ ମିଳିପାରୁଛି
1: ଆଜ୍ଞା
0: ଆଉ ସେଇଥିପାଇଁ ନାଗରିକ ବି ଯଥେଷ୍ଟ ସଚେତନ ହେଲେଣି ଆଉ ଦେଶର ଆଇନ ସେବା ବି ବହୁତ ପ୍ରକାର ପରିବର୍ତ୍ତନ ହେଇ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି
1: ବହୁତ ବଢିଆ ମ୍ୟାଡମ ଆପଣ ଶୁଣୁଛନ୍ତି ଆମର ଘର ସଂସାର କାର୍ଯ୍ୟକ୍ରମ
0: ହଁ ମ୍ୟାଡମ ବହୁତ ବଢିଆ ଲାଗେ ଘର ସଂସାର କାର୍ଯ୍ୟକ୍ରମଟି ଶୁଣିବା ପାଇଁ ଆଉ ଆପଣଙ୍କର ଉପସ୍ଥାପନାଟି ବି ବହୁତ ଭଲ ଲାଗେ
1: ଧନ୍ୟବାଦ ମ୍ୟାଡମ ଆପଣ ଆମ କେନ୍ଦ୍ରକୁ ଫୋନ କଲେ ଏମିତି ଆମ ସହିତ ଯୋଡ଼ି ହୋଇଥାନ୍ତୁ ଏବଂ ଆମକୁ ଉତ୍ସାହିତ କରୁଥାନ୍ତୁ ହଉ ମ୍ୟାଡମ ନମସ୍କାର
0: ନମସ୍କାର
1: ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ ନମସ୍କାର
1: ନମସ୍କାର ମ୍ୟାଡମ କିଏ କହୁଥିଲେ ଆଚ୍ଛା ମ୍ୟାଡମ କହୁନ୍ କହୁନ୍ କେନ୍ତା ଅଛନ୍ ହଁ ଆମେ ସମସ୍ତେ ଭଲ ଅଛୁ ଆଜ୍ଞା ଆଉ ଆଜିର ବିଷୟ ତ ଆପଣ ଜାଣିଥିବେ ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ ଯା ବହୁତ ବଢିଆ ବହୁତ ବଢିଆ

0: ବହୁତ ବଢ଼ିଆ ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣ ତ ସବୁବେଳେ ଆମର ସାଙ୍ଗେ କଥା ହେସନ୍, ଆମକୁ ଉତ୍ସାହିତ କରସନ୍, ସେଥିଲାଗି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
0: ନମସ୍କାର। ଦକ୍ଷ ପ୍ରଶାସନର ଅର୍ଥ ହେଉଛି ଜନସାଧାରଣଙ୍କୁ ସ୍ୱଚ୍ଛ, ଦୃଢ଼ ଏବଂ ଉତ୍ତରଦାୟୀ ସେବା ପ୍ରଦାନ କରିବା। ହ୍ୟାଲୋ
2: ମ୍ୟାଡ଼ାମ, ନମସ୍କାର।
0: ନମସ୍କାର ମ୍ୟାଡ଼ାମ।
2: ସବିତା କହୁଥିଲି ଜଗତସିଂହପୁର।
0: ଆଜ୍ଞା ଆଜ୍ଞା, ଆଉ କୁହନ୍ତୁ, ଆଜିର ଆମର ବିଷୟ ତ ହେଲା ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ।
2: ଆଜ୍ଞା
0: ଆଜ୍ଞା
2: ମ୍ୟାଡ଼ାମ, ପ୍ରଶାସନ ଯେତେ ଦକ୍ଷ ହେଲେ କିଛି ହବନି, ଆମେ ଯଦି ସଚେତନ ନ ହବା।
0: ହଁ ହଁ,
2: ନାଗରିକ ମାନେ ଯଦି ସଚେତନ ନ ହେବେ ତାହେଲେ ପ୍ରଶାସନ କିଛି କରିବନି, ତା ପାଖକୁ ସିନା ଗଲେ ହବ।
0: ଆଜ୍ଞା ଆଜ୍ଞା।
2: ହଁ ଦେଖନ୍ତୁ, ଆଖି ସାରା ଦୁନିଆ ଦେଖୁଛି କିନ୍ତୁ ଆଖି ଭିତରେ କଣ କରୁଛି, ଆଖି ଦେଖିପାରୁଛି କି?
0: ହଁ
2: ହଁ, ସେଥିପାଇଁ ଆମକୁ ସଚେତନ ହବାକୁ ପଡିବ।
0: ଆଜ୍ଞା,
2: କାହିଁକିନା ସବୁ କ୍ଷେତ୍ରରେ ଆମକୁ ପ୍ରୋଟେକ୍ଟ ଦବାକୁ ପ୍ରଶାସନ ଅଛି।
0: ଆଜ୍ଞା,
2: ଆମେ ଯଦି ଲଜ୍ଜା ଅବଶତ କି ଆମକୁ ଖରାପ ଲାଗିବ ଏଇଆ ଭାବିକିରି ଆମେ ରହିଯିବା ତାହେଲେ ପ୍ରଶାସନ କିଛି କରିପାରିବନି, ସବୁ ଆମ ଉପରେ ନିର୍ଭର କରେ।
0: ଆଜ୍ଞା, ଆମେ ନିଜର କର୍ତ୍ତବ୍ୟ କରିବା ସହିତ ଅଧିକାର ବିଷୟରେ ମଧ୍ୟ ଆମେ ତାମାନେ ସଚେତନ ରହିବା।
2: ହଁ, ଆମକୁ ତ ଅଧିକାର ମିଳିଛି, ଆମେ ଗଣତନ୍ତ୍ର ରାଷ୍ଟ୍ରରେ ଜନ୍ମ ହେଇଛେ ମାନେ ଆମକୁ ଅଧିକାର ମିଳିଛି, ଆମର ଅଧିକାର ସାବ୍ୟସ୍ତ କରିବାକୁ ପ୍ରତି କ୍ଷେତ୍ରରେ ସେମାନେ ଯୋଗାଇଛନ୍ତି। ହଁ, ଆଜିକାଲି ହେଲାଣି ରାଜନୀତି ଲୋକଙ୍କ ଚାପ ହଉ କି ପଇସା ପତ୍ର ଲାଲଛୁଆ ହଉ, ସେ ସକାଶେ କିଛିଟା ଦବି ଯାଉଛି, କିନ୍ତୁ ଆମର ସେଇଟା କର୍ତ୍ତବ୍ୟ, ଆମେ ଲାଗି ପଡିବା। ନିର୍ଭୟା କେସ୍ ଦେଖନ୍ତୁ ଆପଣ, ଯୋଉ ଦିଲ୍ଲୀରେ ଯୋଉ ନିର୍ଭୟା କେସ୍ ହେଇଥିଲା।
0: ଆଜ୍ଞା ଆଜ୍ଞା।
2: ହଁ, ତା ମା ଶେଷ ପର୍ଯ୍ୟନ୍ତ ଲାଗିକି ରହିଲା କେମିତି ମାନେ ତା ଝିଅର
0: ନ୍ୟାୟ ଦେବାକୁ,
2: ନ୍ୟାୟ ଦବ ବୋଲି ଶେଷକୁ ସେ ନ୍ୟାୟ ପାଇଲା, ସେମିତି ଆମକୁ ସେଇଟା ଆମେ ନିଜେ ସଚେତନ ହେଇ ରହିବା କଥା।
0: ହଁ ହଁ, ବହୁତ ବଢିଆ ମ୍ୟାଡମ।
2: ଆଜ୍ଞା,
0: ଧନ୍ୟବାଦ,
2: ରଖୁଛି, ନମସ୍କାର।
0: ନମସ୍କାର। ପ୍ରକୃତରେ ଶ୍ରୋତା ଭଉଣୀ, ଯେତେବେଳେ ପ୍ରଶାସନ ଏବଂ ସତ୍ୟ ଏବଂ ନିଷ୍ଠାର ସହିତ କାର୍ଯ୍ୟ କରିଥାଏ ସେତେବେଳେ ହିଁ ଲୋକଙ୍କ ବିଶ୍ୱାସ ବଢ଼ିଥାଏ। ସେହିପରି ସଚେତନ ନାଗରିକମାନେ ନିଜର ଅଧିକାର ସହିତ କର୍ତ୍ତବ୍ୟ ପ୍ରତି ମଧ୍ୟ ସଚେତନ ରହନ୍ତି, ସେଥିପାଇଁ ସେମାନେ ଆଇନ ପାଳନ କରିଥାନ୍ତି, ଆବଶ୍ୟକ ଭୋଟଦାନ ମଧ୍ୟ କରନ୍ତି, ଟ୍ୟାକ୍ସ ପ୍ରଦାନ କରନ୍ତି, ପରିବେଶ ସୁରକ୍ଷାର ନିୟମ ପାଳନ କରନ୍ତି, ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା କରନ୍ତି, ଟ୍ରାଫିକ୍ ନିୟମ ପାଳନ କରନ୍ତି ତଥା ସାମାଜିକ ଉନ୍ନତିରେ ସହଯୋଗ ମଧ୍ୟ କରିଥାନ୍ତି। ହ୍ୟାଲୋ।
3: ହଁ ହ୍ୟାଲୋ।
0: ଆଜ୍ଞା
3: ଆଜ୍ଞା, ନମସ୍କାର।
0: ନମସ୍କାର, କିଏ କହୁଥିଲେ ମ୍ୟାଡମ?
3: ମୁଁ ସୁନ୍ଦରଗଡ଼ରୁ ବୈଜୟନ୍ତୀ ରଣା କହୁଥିଲି।
0: ଆଜ୍ଞା, ଆଜିର ଆମର ବିଷୟ ହେଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ତ ଏ ବିଷୟରେ କିଛି କୁହନ୍ତୁ ଆପଣ।
3: ଆଜ୍ଞା, ସମସ୍ତଙ୍କୁ ନମସ୍କାର। ଆଜିର ଯୋଉ ବିଷୟ ଆପଣ ରଖିଛନ୍ତି ଦକ୍ଷ ପ୍ରଶାସନ ଓ ସଚେତନ ନାଗରିକ, ପ୍ରଥମତଃ ଦକ୍ଷ ପ୍ରଶାସନ କହିଲେ ବୁଝିବା କ'ଣ? ଦେଶ, ରାଜ୍ୟ, ବିଭାଗ ବା ଅନୁଷ୍ଠାନକୁ ସୁଚାରୁ ରୂପେ ଚଳାଇବା ପାଇଁ ଏକ ଦକ୍ଷ ପ୍ରଶାସନର ଆବଶ୍ୟକତା ନିଶ୍ଚୟ ରହିଛି। ଶାସକ ଓ ଶାସିତ ପରସ୍ପର ଓତଃପ୍ରୋତ ଭାବେ ଜଡିତ, ପରସ୍ପର ପରିପୂରକ, ନହେଲେ ପରିପୂରକ ନହେଲେ ଆମେ ସମ୍ଭାଳି ପାରିବା ନାହିଁ। ସମ୍ବିଧାନ ସମ୍ମତ ଶାସନ ଦ୍ୱାରା ଦେଶ ବା ରାଜ୍ୟର ସର୍ବାଙ୍ଗୀନ ବିକାଶ, ଶାନ୍ତି, ଶୃଙ୍ଖଳା ଏବଂ ପ୍ରଗତି ଆଣିବା ପାଇଁ ଏକ ଦକ୍ଷ ପ୍ରଶାସନର ଦକ୍ଷ ଆବଶ୍ୟକ ହୋଇଥାଏ। ଏସବୁ ନ ରହିଲେ ଆମେ ସର୍ବାଙ୍ଗୀନ ବିକାଶ, ଦେଶ ଧର୍ମ ସଂସ୍କୃତି ପ୍ରତି ଧ୍ୟାନ ବି ଦେଇପାରିବା ନାହିଁ। ଆଉ ସମ୍ବିଧାନକୁ ତ ଆମେ ମାନିକି ଚଳିବା, କିନ୍ତୁ ସମ୍ବିଧାନର ଯୋଉ ନିୟମ ଅଛି ସେଇଟା ମଧ୍ୟ ଆମେ ନିଜେ ତିଆରି କରିଛେ, ତେଣୁ ତା ପାଖରେ ଆମେ ନତମସ୍ତକ ହେବା। ସଚ୍ଚୋଟ ନିଷ୍ଠାପର ପ୍ରଗତି ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷ ପ୍ରଶାସନର ମୁଖ୍ୟ ହେଲେ ଦକ୍ଷ ଏବଂ ଦାୟିତ୍ୱବାନ ପ୍ରଶାସନ ସମ୍ଭବ ହେଇପାରିବ। ନିଜର ବିବେକ ବୁଦ୍ଧିକୁ ଲଗେଇ ନିଷ୍ଠା ସହିତ କାମ କରିବା, ଯଦି ସତ୍ୟନିଷ୍ଠ କାମ କରିବା ଆଉ ଦେଶକୁ ଆଗକୁ ବଢେଇ ନେବା, ସେଥିରେ ଆମର ଦାୟିତ୍ୱ ନିଶ୍ଚୟ ରହିବା ଉଚିତ।

0: ନିଜର ବ୍ୟକ୍ତିଗତ ଏବଂ ପାରିବାରିକ ସ୍ୱାର୍ଥ ତଥା ପ୍ରିୟାପ୍ରୀତି ପୋଷଣ ଯେମିତି ଭେଦଭାବ ଅନ୍ୟକୁ ଅନ୍ୟର ଜିନିଷକୁ ଲୋଭ ନ କରିବା ଦେଶ ଜିନିଷକୁ ନଷ୍ଟ ନ କରିବା ସେଇଗୁଡ଼ାକ ଆମର ନିଜ ବ୍ୟକ୍ତିଗତ ସ୍ୱାର୍ଥର ଉର୍ଦ୍ଧ୍ୱରେ ହିଁ ରହୁଥିବା ବ୍ୟକ୍ତି ଜଣେ ପ୍ରଶାସନ ହୋଇପାରନ୍ତି ଏବଂ ତାଙ୍କ ନେତୃତ୍ୱରେ ପ୍ରଶାସନ ଦକ୍ଷ ସକ୍ରିୟ ପ୍ରଗତିଶୀଳ ତଥା ସମ୍ବେଦନଶୀଳ ହୋଇଥାଏ। ଯେମିତିକି ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏକ ଜ୍ୱଳନ୍ତ ଉଦାହରଣ। ଆଉ ସମଗ୍ର ଦେଶକୁ ନେଇ ଯେମିତି ପରିବାର ଭିତରେ ପିତା ହିଁ ମୁଖ୍ୟ ଆଉ ମାତା ହିଁ ମୁଖ୍ୟ ଦୁହେଁ ଗୋଟିଏ ରଥର ସାରଥି, ଠିକ ସେମିତି ଦେଶର ସମସ୍ତ ନାଗରିକ ମଧ୍ୟ ସେହିପରି ହେବା ଉଚିତ।
1: ଆଜ୍ଞା, ବହୁତ ବଢିଆ।
0: ପ୍ରଶାସକ ସହ ପ୍ରଭାବୀ ଶାସନ ବ୍ୟବସ୍ଥା ମଧ୍ୟ ଆବଶ୍ୟକ ହୋଇଥାଏ। ସେଥିପାଇଁ ଜଣଙ୍କ ସାହାଯ୍ୟରେ ହୁଏ ନାହିଁ, ବ୍ୟକ୍ତି ନିଜେ ଏକା କରିପାରେ ନାହିଁ।
1: ବହୁତ ବଢିଆ ମ୍ୟାଡମ, ଆପଣଙ୍କ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି ଆମର ଘର ସଂସାର କାର୍ଯ୍ୟକ୍ରମର ବିଭିନ୍ନ ମାନେ କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇଥାନ୍ତୁ। ଭବିଷ୍ୟତରେ ମଧ୍ୟ ଆମେ ଆପଣଙ୍କର ମତାମତ ପାଇଁ ଅପେକ୍ଷା କରିବୁ। ନମସ୍କାର। ହ୍ୟାଲୋ
2: ହ୍ୟାଲୋ
1: ହଁ ଆଜ୍ଞା ଆଜ୍ଞା ନମସ୍କାର, କୁହନ୍ତୁ। ଆଜିର ବିଷୟ ହେଲା ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଆଜ୍ଞା
2: ଶୁଣନ୍ତି ମ୍ୟାମ,
1: ଆପଣଙ୍କ କଥା ଆମେ ଶୁଣିପାରୁଛୁ। ଆଜ୍ଞା ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ଆଜ୍ଞା
2: ନମସ୍କାର।
1: ଆଜ୍ଞା କୁହନ୍ତୁ, ଆପଣଙ୍କର ପରିଚୟ ଦଉନ। ଆଜ୍ଞା
2: ରଞ୍ଜିତ ପ୍ରସାଦ।
1: ଆଜ୍ଞା ଆଉ ଆଜିର ଆମର ବିଷୟ ହଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଏଇଟା ହଉଛି ମାନେ ଯେଉଁଟାକି ଆମର ତଳ ସ୍ତରରେ ଯେନ୍ କର୍ମଚାରୀମାନେ ଅଛନ୍ ସେମାନଙ୍କର ସହଯୋଗ ନିହାତି ଭାବେ ଆବଶ୍ୟକ। ସେମାନଙ୍କର ସହଯୋଗ ହେଲେ ହିଁ ଆମର ପ୍ରଶାସନ ତାଙ୍କର ଯେନ୍ ଯୋଜନା ରଖିଛନ୍ ସେ ଯୋଜନାରେ ତାମାନେ ସଫଳ ହେଇପାରିବେ। ବାକି ଠିକ ପ୍ରୋସିଜିଓରରେ କଲେ ତ ବହୁତ ଜଣ ସେନ୍ତା ପାଇପାରୁଛନ୍ ଭତ୍ତା, ଯାହା ଠିକ ଅଛି। ନମସ୍କାର। ଯଦି ନାଗରିକମାନେ ସରକାରୀ ଯୋଜନା ବିଷୟରେ ସଚେତନ ହୋଇ ତାର ସଠିକ୍ ସୁବିଧା ନିଅନ୍ତି ଏବଂ ପ୍ରଶାସନକୁ ସହଯୋଗ କରନ୍ତି,

0: ଚାକିରି କରିବା, ଦେଶକୁ ମଧ୍ୟ ତାର ରାଷ୍ଟ୍ରରେ ଉନ୍ନତି ହବ, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଉନ୍ନତି ହବ, ଆଉ ସମଗ୍ର ଦେଶକୁ ଦେଶର ଜାତୀୟ ସମ୍ପତ୍ତିକୁ ଆମେ ଯଦି ନିଜର ବୋଲି ଭାବିବା, ଯେମିତି ଆମର କୌଣସି ଜିନିଷ ଭାଙ୍ଗି ଗଲି ଆମର ଚିନ୍ତା ବଢ଼େ, ସେମିତି ଆମ ଦେଶର ଜାତୀୟ ସମ୍ପତ୍ତିକୁ ଯଦି କିଛି କାହା ଦ୍ଵାରା ନଷ୍ଟ ହଉଛି, ତାକୁ ଯଦି ଆମ ମନ ଭିତରେ ଏକ କଷ୍ଟ ହେଲା, ତାହେଲେ ଆମେ ତାକୁ ସଂରକ୍ଷଣ କରିବାର ଚିନ୍ତା କରିବା, ଆଉ ସଂରକ୍ଷଣ କରିବା ପାଇଁ ସବୁବେଳେ ବି ଚେଷ୍ଟା କରିବା। ତ ସମଗ୍ର ଦେଶ ଏକ ପରିବାର ଭଳିଆ ହସି ଉଠୁ, ଏସବୁ ଏକ ସଚେତନ ନାଗରିକର କର୍ତ୍ତବ୍ୟ। ଆଦର୍ଶ ପ୍ରଶାସନକୁ ଆମେ ସାହାଯ୍ୟ କଲେ ହିଁ ସେ ଭଲ ଭାବେ ସୁଚାରୁରୂପେ ଶାସନ କରିପାରିବେ।
1: ବହୁତ ବଢିଆ ମ୍ୟାଡମ, ପ୍ରକୃତରେ ଉନ୍ନତ ସମାଜ ଗଠନରେ ପ୍ରତ୍ୟେକ ନାଗରିକଙ୍କର ଭୂମିକା ରହିଛି। କେବଳ ଅଭିଯୋଗ କରିବା ନୁହେଁ, ସମସ୍ତେ ସମାଧାନରେ ମଧ୍ୟ ସହଯୋଗ କରିବା ନିହାତି ଭାବେ ଆବଶ୍ୟକ। ଦକ୍ଷ ପ୍ରଶାସନ ଦେଶକୁ ଆଗକୁ ନେଇଥାଏ, ଆଉ ସଚେତନ ନାଗରିକ ସେହି ଅଗ୍ରଗତିକୁ ସୁଦୃଢ଼ କରିଥାନ୍ତି। ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର। ଆଜ୍ଞା କେନୁ କହୁଥିଲି? ଆଜ୍ଞା ଆଜିର ବିଷୟ ହଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। କହୁନ ଆଜ୍ଞା, ଆପଣଙ୍କର ଏ ବିଷୟରେ ମତ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ
2: ହ୍ୟାଲୋ
1: ହଁ ଆଜ୍ଞା, ଆଜ୍ଞା ନମସ୍କାର, କୁହନ୍ତୁ।
2: ଆଜି
1: ବିଷୟବସ୍ତୁ ହଉଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ।
2: ଯଦି ଆମେ ନାଗରିକ ମାନେ ପ୍ରଶାସନ ଆମ ନାଗରିକ ମାନଙ୍କୁ ନେଇକରି ହିଁ ପ୍ରଶାସନ ହେଇଛେ, ଗଠିତ ହେଇଛେ, ତ ଯଦି ଆମେ ନାଗରିକ ମାନେ ସଚେତନ ହେବା, ତାହେଲେ ପ୍ରଶାସନ କାମ ମଧ୍ୟ ଆଗକେ ବଢି ଯିବା। ଯଦି ଆମେ ନାଗରିକ ମାନେ କହୁଛୁ ଯେ ବର୍ତ୍ତମାନ ଯେନ୍ ଆମର ଭାଷୀର ଅବସ୍ଥା ଯାହା ହେଲା, ଧାନ ମଣ୍ଡିରେ ଧାନ ଉଠିପାରୁ ନାହିଁ, କାହିଁକି ଯଦି ହେଲା ଆମେ ଯେତିକି ଚାଷ କରିଛୁ ଆଉ ଯେତିକି ଧାନ ଆମର ଅମଳ ହେଇଛେ, ଯେତିକି ଟୋକନ ଆସିଛେ, ସେଇ ଟୋକନରେ ଆମକୁ ଧାନ ଦେଇପାରିବା, କିନ୍ତୁ ଆମେ କାଣ କରୁଛୁ କି ନାଇଁ, ଆମେ ଅଧିକା ଅଧିକା ଧାନ ପଠେଇ ନେମା କରୁଛେ। ତାପରେ ମଝିରେ ମଝିରେ ବି ସେଇ ଧାନ ମଣ୍ଡି ମାନକେ ଲୋକମାନେ କାଣ କରୁଛନ୍ କି ବିକ୍ରୟ ବିକ୍ରୟ ବି ସେମାନେ ବିକ୍ରୟ ସାରି ଧାନ ପଠେଇ ଦେଉଛନ୍, ଯେନ୍ଟାକି ତମେ ଯାହା ଧାନ ଯିବା କଥା ନାଇଁ ଯିବା, ଆଉ ଧାନ ମାନେ ଆମର ରହିଯାଉଛି। ଆନ୍ଧ୍ରରେ ଜୟା ଆଉ ଆକାଶଗଙ୍ଗା ଧାନର ମାର୍କେଟ ବେଶୀ ଅଛି, ତେଣୁ ସେମାନେ କାଣ କେତେ ବହୁତ ଗୁଡିଏ ଟ୍ରକ ପଠେଇଛନ୍ ଧାନ କିଣିବାର ଲାଗି, ହେଲେ ସେ ଧାନ ଖାଲି ନଉଛନ୍, ଆଉ ବାକି ଧାନ ମାନଙ୍କୁ ସେମାନେ ନାଇଁ ନବା। ସେଥିର୍ଲାଗି ଯଦି ଆମେ ନାଗରିକ ସଚେତନ ହେବେ, ତାହେଲେ ପ୍ରଶାସନ ଯଦି କିଛି କରିବେ, ତାହେଲେ ଧାନ ମାନେ ସବୁ ଚାଷୀଦାର କୌଣସି ଅସୁବିଧା ନାହିଁ। ପଶ୍ଚିମ ଓଡ଼ିଶାର ଭାତହାଣ୍ଡି ହେଉଛି ବରଗଡ଼, ଆଉ ବରଗଡ଼ରେ ପ୍ରଶାସନ ଇ କୃଷି କ୍ଷେତ୍ରରେ ବହୁତ ଦୁର୍ବଳ ଥିବା ଦେଖାଯାଇଛି। ତ ଯଦି ପ୍ରଶାସନ ସୁଦୃଢ଼ ହେବା ସହିତ ନାଗରିକମାନେ ଯଦି ସୁଦୃଢ଼ ହେବେ, ତାହେଲେ

0: ଆମେ ଆମର ଦେଶ ଆଗକେ ଯିବା ବୋଲି ମୁଁ ଭାବୁଛି।
1: ବଢ଼ିଆ, ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଆଜ୍ଞା। ଆପଣ ସବୁବେଳେ ଆମର ଘର ସଂସାର କାର୍ଯ୍ୟକ୍ରମ ବି ଶୁଣୁନ୍, ଆମର ଆକାଶବାଣୀ ସମ୍ବଲପୁରର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଶୁଣୁଥାଉନ୍, ଆଉ ଆପଣଙ୍କର ମତାମତ ଆମେ ମାନେ ସବୁବେଳେ ଆପଣଙ୍କୁ ସ୍ୱାଗତ ଅଛି ଆପଣଙ୍କର ମତାମତ ଲାଗି, ଆଉ ସବୁବେଳେ ଆମକୁ ଉତ୍ସାହିତ କରିଥାଉନ୍। ଧନ୍ୟବାଦ, ନମସ୍କାର ଆଜ୍ଞା। ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ସମସ୍ତେ ସଚେତନ ନାଗରିକ ହେବା ଏବଂ ଦକ୍ଷ ପ୍ରଶାସନ ଗଠନରେ ସକ୍ରିୟ ସହଯୋଗ କରିବା। ସଚେତନ ନାଗରିକ ଏବଂ ଦକ୍ଷ ପ୍ରଶାସନ, ଏହା ହିଁ ହେଉଛି ସମୃଦ୍ଧ ସମାଜର ପରିଚୟ। ଦକ୍ଷ ପ୍ରଶାସନ ହେଲେ ହିଁ ଆମ ଦେଶ ଉନ୍ନତି କରିପାରିବ ଏବଂ ସଚେତନ ନାଗରିକ ଦକ୍ଷ ପ୍ରଶାସନକୁ ହିଁ ସଫଳ କରିପାରିବ। କାରଣ ନାଗରିକ ସଚେତନ ହେଲେ ହିଁ ସମସ୍ତ ପ୍ରକାରର ସରକାରୀ ଯୋଜନା ସଫଳ ହୋଇପାରିବ ଏବଂ ସମସ୍ତେ ଲାଭାନ୍ୱିତ ହୋଇପାରିବେ। ସେଥିପାଇଁ ଆମେ ଆମର ପ୍ରଚେଷ୍ଟା ନିରନ୍ତର ଜାରି ରଖିବା ଆମ ଦେଶକୁ ଉନ୍ନତ କରିବାରେ ଏବଂ ଆମ ରାଷ୍ଟ୍ରକୁ ସମୃଦ୍ଧ କରିବାରେ। ସେଥିପାଇଁ ଆମ ଭିତରେ ରାଷ୍ଟ୍ରୀୟତ୍ୱର ଭାବନା ନିହାତି ଭାବେ ରହିବା ଆବଶ୍ୟକ। ଆମେ ଆମର ବେଦବାଣୀ ବସୁଧୈବ କୁଟୁମ୍ବକମ୍କୁ ଆଧାର କରି ସମସ୍ତଙ୍କର ସୁଖ କଥା ଚିନ୍ତା କରିବା ଏବଂ ଆମେ ସମସ୍ତେ ଦେଶର ଉନ୍ନତିରେ ସହାୟକ ହେବା। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କୁ ଭଲ ଲାଗିଥିବ ବୋଲି ଆଶା କରୁଛୁ। ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖିବା।

0: ଶୁଣୁଥିଲେ ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 8:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର

0: କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା କରିଛନ୍ତି।
1: नाफेड ने एक प्रकार से nafex.in, दृष्टि, ईआरपी और नाफेड कल्याण, ये चार पहलों की शुरुआत की। तो वो क्रांतिकारी इसलिए कि नाफेड जो 2014 में बंद होने की कगार पर आ गया था, आज नाफेड ये सारी पहल कर 500 करोड़ के मुनाफे के साथ, 30,000 करोड़ के टर्नओवर के साथ देश के 74 लाख किसानों की सेवा कर रहा है।
0: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ମସିହା ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି

0: ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ସଚିବ ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଚ୍ଚ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି, ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତିପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7ଟାରେ ଏହି ମ୍ୟାଚ୍ ଖେଳାଯିବ। 2024 ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ବିଜୟ ହୋଇଥିଲା। ଗତ 10 ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ପରାସ୍ତ କରିଛି। ଗତରାତିରେ ଆମେରିକାର ଆଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡ କପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0 ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗ ଉପ ହିମାଳୟ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ଉପକୂଳ, କୋଙ୍କଣ, ଗୋଆ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards during second round of civil investiture ceremony at Rashtrapati Bhavan this evening. Home Minister Amit Shah says Shyama Prasad Mukherjee's dream realized with abrogation of Article 370. National Security Advisor Ajit Doval says opening of Strait of Hormuz will strengthen energy security around the world. Enforcement Directorate conduct searches at 18 places in Tamil Nadu in connection with alleged teacher recruitment exam manipulation case. Lionel Messi becomes the highest goal scorer in FIFA World Cup history, leads Argentina into knockout stage. And in hockey, India to face Pakistan in opening match of the FIH Pro League in London today. President Draupadi Murmu will present the Padma Awards at the second civil investiture ceremony at Rashtrapati Bhavan this evening. Padma Awards, one of the highest civilian awards of the country, are conferred in three categories: Padma Vibhushan, Padma Bhushan and Padma Shri. The President will confer 65 Padma Awards today. More from our correspondent.
2: This year, the government has announced a total of 131 Padma Awards. These include 5 Padma Vibhushan, 13 Padma Bhushan and 113 Padma Shri Awards. Among the awardees, 19 are women, while 16 individuals will be awarded posthumously. The Padma Awards, namely Padma Vibhushan, Padma Bhushan

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ

0: ଚରଣ ହେମ୍ରମ୍ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ୍ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହିତ ସେଠାର ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3 ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20 ବିଦ୍ୟାଳୟକୁ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟକୁ ନଗଦ 1 ଲକ୍ଷ ଟଙ୍କା ସ୍ୱୀକୃତି ପ୍ରମାଣପତ୍ର ସହିତ 3 ଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା

ପ୍ରତି ତାଙ୍କର ବଳିଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4 ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,028 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କାଶ୍ମୀର କି କଲି କଥାଚିତ୍ରରୁ, କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା SH ବିହାରୀ, ସଙ୍ଗୀତ ନିର୍ଦ୍ଦେଶନା OP ନାୟର।

ଶ୍ରୋତାମାନଙ୍କ ପାଇଁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525757 IFSC SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା, ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଏଥର ଶୁଣନ୍ତୁ ଆଶା ଭୋସଲେଙ୍କ କଣ୍ଠରେ ସୌଦାଗର କଥାଚିତ୍ରର ଏହି ଗୀତଟି ରଚନା କରିଛନ୍ତି।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୁପୁ ଝକା ଝକା।

ମାକ୍କା ପୁପୁ ଝକାଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଅଣ୍ଟା କଥା ନାମ ମେଞ୍ଜକା ଦାତ ଯେ ଇଚ୍ଛା ଯଦି ଆତିଲି ହେଲେ ନାମେ ଜିଆନୁ ଏକାଧି ଅସମ୍ଭବ ବୋଲିକିରି ହନ୍ନେ ମାଲ୍ଲା ଦିନ ନାମ ଯାହା ଚାହତ ତାହା କାମା ଆଙ୍ଗତ ହେଲେ ଇଚ୍ଛା ରାନା କଥା ଦୁ ଆଉ ନାମେ ଜିଆନୁ ଏକାବଦ ମାନ୍ନାର ଆଦତ୍ତ ମାନ ହିଁ ମାନ ହେଲେ ଏକାଦ ମାନ୍ନାର ଆଦତ୍ ମାନ ବୋଲିକିରି ଯଦି ନାମ ନିଜର କର୍ତ୍ତବ୍ୟ ଭବନ ମା କାମ ଥାଲେ ଏକାଧି ଏକାସ୍ତି ଆକାସ୍ତି ଛିଡ଼ରି ଆରୁ ମା ଖାତ୍ରି ସଫଳତାଗେ ଲଗାନ ଅଣ୍ଟା ନାମାଗେ କିଛି କାମାଗେ ହିଁ ଖାତ୍ରି ହେଲେ ଭାବଚକୁନ ମାଲ ମାନି ନାଲ୍କୁ ବି କାମା ଖାତ୍ରି ଆଉ ଆଦ୍ଗେ ଲଗାନ ଆ ସଫଳତା ବନ ନାମ ଯଦି ହାଖାଗେ ଲଗାନ ଯଦି ନାଲ୍କୁ କାମ ଥାଲେ ଆଦ ସହଜେ ଭିଲ୍ ମା ବାରି ଆଦ୍ଗେ ଲଗାନ ସଂଘର୍ଷ କାମା ଖାତ୍ରି ଆଉ ଆ ସଂଘର୍ଷ ଭିତରେ ଯଦି ନାମ ହାରତ କଥାଲେ ନାମେ ଜିଆଦି ହାର କରୁ ଆ ଏକାବନ ନାମେ ହାଖନା କଥା ପଲଦାଦ ବି ହାଖା ହେଲେ ନାମ ଯଦି ସଂକଳ୍ପ ଅଚକାରତ ମାଲ୍ଲା ଏଙ୍ଘେ ଜିଆନୁ ଏନ୍ ଇଦାନ କାମନ ବତାରୁ ଆନେ ନାଲ୍କୁ ହିଁ କାମ ଥିଲେ ଇନ୍ନା ମାଲ୍ଲା ହେଲେ ନେଲା ଆବଦ ନାମେ ହେଡ଼ୁଗେ କିଆ ବାର ଜୋଡ଼ୁର ବାର ଇଚ୍ଛା ଶକ୍ତି ମାନ୍ନା କଥା ଆରୁ ନାମେ ମାନେ ସଂଘର୍ଷ କାମନାଗେ ଅଣ୍ଟା ମନ୍ନୁ ଭାବନା ରାନା କଥା ଆରୁ ନାଲ୍କୁ ବି କାମନା କଥା।

0: ତା ହନେ ଅଣ୍ଟା ବୁହିଣୀଘାର ତମେ ଜିଆନୁ ଏକା ନେକିରି ଅଣ୍ଟା ସଂକଳ୍ପ ଚକାଚାର ଯେ ଏଘେ ଜିଆନୁ ଏନ୍ ଇ ନାଲ୍ଖୁ କାମନ ଆରୁ ନିଜର ଲାଗାନ ନିଜର ପରିବାରକେ ଲାଗାନ ନିଜର ସମାଜ ଲାଗାନ ଅଣ୍ଟା ଉଦାହରଣ ମାନନ ଭାବଚାର ଆରୁ ଏକା ନେକିରି ନାଲ୍ଖୁ ନାଞ୍ଜାର ଆ ବୁହିଣୀଘାର ଇନ୍ନା ଆତଲନାର ହେଲେ ଏକା ନାଲ୍ଖୁ ନାଞ୍ଜାର ଏକା ନେକିରି ତାଙ୍କ ସଂଘର୍ଷ ନାଞ୍ଜାର ଆର୍ ବୁହିଣୀଘାର ନେ ଦୁ ତାମାନ ମେହନତ ଆରୁ ତମେ ମୁହିତି ତମେ ପରିଚୟ ବନ ଆରୁ ତମେ ଏକା ନେକିରି ତମେ ଜିଆନୁ ଧୀରେ ଧୀରେ ଛୋଟିନ୍ତି ବାଡ଼କା ମଞ୍ଜାର ଆରୁ ଅଣ୍ଟା ସଫଳତାକେ ଅଣ୍ଟା ଶୀର୍ଷନୁ ଆକୁନ୍ ଆଡ଼ସ୍କାନାର ଆଉ ଏକାନେ ସମାଜରୁ ସୁନ୍ଦର ଭାବେ ତମେ ଜୀବନଯାପନ କାମାନାର ଆକାଥାନ୍ ତେଙ୍ଗର ତା ବାରା ତାମାନ ମେହନତ ଜୁହାର
1: ଜୁହାର
0: ପହିଲା ତ ନିମେ ପରିଚୟ ବନ ଟିକେ ନିମ୍ ତେଙ୍ଗର ଯେ ନିମେ ନାମେ ଏନ୍ଦିର ଏକାସ୍ତାର ନିମ୍ ନିମେ ଜନମାଡ଼ପା ଏକାସାନ ନିମେ ଶାଶୁ ଶ୍ୱଶୁର ଆଡ଼ପା ଏକାସାନ ଆରୁ ଏକା ନେକାନିକିରି ନିମ୍ ଛୋଟେ ବାକେନ୍ତା ନିମେ ପରିବେଶ ରାଚା ଏକାନିକିରି ନିମ୍ ବାଢ଼କାର ଆରୁ ପାଠ ଏକାନିକିରି ପାଠକାର ଓ କଥା ମୁଁ ଟିକେ ତେଙ୍ଗର ଆରୁ ପାଠ ପଢ଼ିକିରି ଏକାନେ ନିମଣ୍ଟା ସଫଳତା ହାଖରା ଆ କଥା ଟିକେ ତେଙ୍ଗର
1: ଏଘେ ନାମେ ଶ୍ରୀମତୀ କମଲା ବାଗ ଆରୁ ଏଘେ ମା ଆଡ଼ପା ସାଲେ ଭାଡ଼ି ଆରୁ ଏଘେ ଶ୍ୱଶୁର ଆଡ଼ପା ଜୁନା ଡିହି ତ ଏମ୍ଭେ ବ୍ଲକ ମାଞ୍ଜା ଜମନକିରା ଆରୁ ସମ୍ବଲପୁର ଡିଷ୍ଟ୍ରିକ୍ଟଟା ତ ଏମ୍ ପରିବାରଟା ମାନେ ବଡ଼ ପରିବାର ରାଜକାମ ଏମ୍ଭେ ସାତ ଭାଇ ଭଉଣୀ ଆକୁନ୍ ଭି ଅତଲଦାମ ଆଉ ମା ବୁଆର ଏମ୍ଭେ ବହୁତ ଗରିବ ରାଚାର ତ ଏସେ ତମାଗେ ହାତ ଦୁ ବଚର ଗିନ୍ ପାଡ଼ତମ ମୃତମ ବୋଲିକିରି ତମେ ଅଣ୍ଟା ବହୁତ ଚିନ୍ତା ରାଚା ଯାଉ ଏନ୍ଦିର ହିତା ଅନା ମହାଗେ ଏମ୍ଭେ ମାରିଲାରୁ ଏଡ଼ପାପାଲି ଖାଲି ଟିକେ ଝୁପଡ଼ି କୁଡ଼ିଆ ଅଣ୍ଟା ରାଚା ଏମ୍ଭେ ମା ବୁଆର ତମେ ବାସସ୍ଥାନ ବୋଧ ସୁନ୍ଦରଗଡ଼ ଜିଲ୍ଲାନୁ ରାଚା ତା ତାମିସାନ ବାରଚାର ଆଉ ମାନେ ଜଙ୍ଗଲ ଜଙ୍ଗଲ ଟିକେ କଟି କୁଟା କଟେ କାମଚାର ଆଉ ଝୁପଡ଼ି ଆଡ଼ପା କାମଚାର ରାଚାର
0: ବୋଲେ ଏକା ପାଦାନ ହୋଇଛନ୍ ରାଚାର
1: ସାଲେ ଭାଡ଼ି
0: ସାଲେ ଭାଡ଼ି ଚାହାନୁ ଏନ୍ଦିର ଏନ୍ଦିର ପାଦା ଥିଲି କା
1: ସାଲେ ଭାଡ଼ି ଚାହାନୁ ଛତା ବରତଲି ଜମନ କିରା ଆତଲି ୟା ପାଖା
0: ଇ ସମ୍ବଲପୁର ଜିଲ୍ଲା
1: ସମ୍ବଲପୁର ଜିଲ୍ଲା
0: ଆଚ୍ଛା ଆଚ୍ଛା
1: ସାର ରାଚାର
0: ହଁ ହଁ
1: ଆକେନ୍ ଏ ଭାଦୁ ବଚନ ସତେଟା ହେଲେ କହା କହା ରେଘାନ୍ତି ନାହାଟା ରାଚାର ଏନ୍ ପାଞ୍ଚ ନମ୍ବର ତ ପଢ଼ାକେ ଲଗାନ ବହୁତ ଇଚ୍ଛା ସାଫା ହାତଦାର ଘି ଇଚ୍ଛା ରାଚା
0: ଆଚ୍ଛା
1: କିନ୍ତୁ ପଢ଼ତାଗେ ତା ସମର୍ଥ ମାରିଲା ଦିନେ ଭେ ତ ଅର୍ଥ ମାରିଲା ବୁଆ ସେ ଅଣ୍ଟା ଗାଉଁତିଆ ରାଚାର ସାଲେ ଭାଡ଼ିନୁ ଆପଣାର ହି କୁଣାର ତ ଗୁପ୍ତି ରାଚାସ ଯେ ତାଙ୍ଗାକେ ଭୁତି ମାରିଲା ଚୋର ଖାଲି ଅନାଗେ ଚିଆଲ ଗାର ଆଘେ ମା ନିଜେ ଭୁତି କଟା କାମାର ଏମାନେ ପସାଲଗା ତ ଦିନୁ ଦିନୁ ବାଡ଼କା ବାଡ଼କା ମଞ୍ଜି କାମ ବାକେନ୍ ମଜୁରି ହାଜରି ଅନେକଟା ଧନ୍ଦା କାମ କାମ ଆଉ ପାର୍ଚ କାମ ପାର୍ଚ କାମ ମାନେ ଏମେ ଦାଦା ଗୁଠିଆର ଯୋଡ଼େ ରିନ୍ କାଲ ଗାର ଯେ ଅଣ୍ଟା ସେ ନା ବାଲା ବାବୁ ନି ନେଟପର ନାଲଖୁ ତା କାମ ଚାଟରୁ ତାଙ୍ଗାନ ମାନେ ଆମତାଚାର ଆରୁ ଏଘେ ଦୁଇ ନମ୍ବର ଦାଦା ଅଛନ୍ ପାଠତାଚାର ଏ ବୁହିଣୀ ଗୁଠିଆର ଏମେ ମିତା ଦେଇ ଗୁଠିଆର ଯୋଡ଼େ ତାମ ସବୁ ବାର ମାସ ମଜୁରି ହାଜିରି କାମିକିରି ଆଦା ଦାସିଙ୍କି ପାସା ଚିଚାର ଭ୍ରଷ୍ଟାଚାର ବାର ପାସା ମାଲକୁନ୍ତା ଆରୁ ପର୍ତ୍ତାରେ ଆଗେନ୍ତା ଖର୍ଚ୍ଚା କମ୍ ରାଚା କିନ୍ତୁ ଆଗେନ୍ତା ପାଉଣା ଧି ବହୁତ କମ୍ ଅଣ୍ଟା ରୁପିଆ ଚାରଣା ଆଗେନ୍ତା ମଜୁରି ବାକେନ୍ କାମି କାମିକିରି ତାଙ୍ଗାନ ଯେତେବେଳେ ଭ୍ରଷ୍ଟାଚାର ଏମାନେ ଛୋଟ ଛୋଟ ରିନ୍ ନିମେନ୍ଦର ପାଢ଼ର ହେଇ ଉଠାର ଏନେ ମଜୁରି ବୁତା କାମାରୁ ଚାଲରତ ବୋଲିକରି ତେଙ୍ଗାଲ ଗାର ମାଲା ଏନ୍ ତା ମାଲା ଏନ୍ ପାଢ଼ନ୍ ଯେନ୍ତା ହେଲେ ପାଢ଼ନ୍ ଆର୍ ଏଙ୍ଗାନ୍ ଯଦି ମା ପାଶ୍ଚାତ କରାହେଲେ ଏନ୍ ମାଣ୍ଡିଆଡ଼ ହେଇ ମାହନ ଏନ୍ ଭାଚା ହେଲେ ଛଅ କ୍ଲାସ୍ ତକ ସାତ କ୍ଲାସ୍ ତକ ତା ଖର୍ଚ୍ଚା ମାରିଲାରୁ ମାନେ ହୁଙ୍ଗେନ୍ କମ୍ କମ୍ ଚାରଣା ଆଠଣାତି ଚାଲରା ଅଲଗା ତାପରେ ହାଇସ୍କୁଲ କରକୁ ତ ଖର୍ଚ୍ଚା ତେଲି ବାକି ବୟସ ବାଚା ହେଇଛି ହେଇ ଆରୁ ଏନ୍ଦିରକେ ପାଢ଼ ହତ୍କୋ ନିହାତା ଅକ୍ଷର ଗୁଠିନ୍ କାନିନ୍ ତା ପାଢ଼ା ଲେଖା କିନି ଆରୁ ଏନ୍ଦିରକେ ଆରୁ ପାଢ଼ ଆମ୍ବୁଏ ପାଢ଼ା ବାଛନ୍ ବାକେନ୍ ମାରିଲା ଏନ୍ ପାଢ଼ନ୍ ଯେନ୍ତା ହେଲେ ପାଢ଼ନ୍ ଆରୁ ଏନ୍ ମଜୁରି ବୁତା ହେଲେ କାମନ୍ ଆଉ ପାଢ଼ନ୍ ହେଲେ ଛୁଟି ଛୁଟି ଉଠି ମାନି ସ୍କୁଲ କାମ ଆଉ ଏନେ ଖରା ଛୁଟି ମାନି ଆଉ ଏନେ ଦଶହରା ଛୁଟି ହେନେ ଛୁଟି ଉଠିନୁ ଏମା ସାଲେ ଭାଡ଼ି ପାଦାନଟା ଲାଟ କମ୍ପାନୀ ସନ୍ଟା କ୍ରେସର ମେସିନ୍ ଉକ୍ତାତକା ଚାଷ ଗେଟି ଚାବାଲ ଗାଁ ବାକେନ୍ ହୁନୁ କାଲ କାମ ବହୁତ ସାଫା ବୁହିଣୀ ଗୁଠିଆଠି ନାଲଖୁ କାମାଲ କାମ ତ

0: ମାସ୍ ଆଦାନ ଚାଲାବେ ନାତି ଷାଠିଏ ଟଙ୍କା ଏମ୍ହେ ମେସ୍ ଫି ରାଚା ଆଉ ଚାଳିଶ ଟଙ୍କା ବନ୍ଦ ହାତ ଖର୍ଚ୍ଚା ଏନ୍ଦର ଏନ୍ଦର କାମାଲ କାମ ଆରୁ ଖତକତି ଚାଲର କାମ ଦୁଇ ବରଷ ସିଟି ମଞ୍ଜରା କରା ସାଙ୍ଗେ ସାଙ୍ଗେ ତା ଲେଟର ମା ବାରି ନା ମାନେ ପୋଷ୍ଟିଂଗେ ବାକି ଠିକ୍ ଆତଲି ଆଗେନି ତା ଅର୍ଥ ଅଭାବ ଆଇଲେ ଦାଦା ଚାକିରି କାମାଲ ଗା ସେଲେ ବି ଏମ୍ହେ ପରିବାର ତ ବାଡ଼କା ରାଚା ତାଙ୍କେ ତମା ପୁରା ଅଲଗା ନାମ ଆଗେନେ ସବୁ ପ୍ରକାର ପ୍ରକାର ଧୀରେ ଧୀରେ ଏସ୍କେ କାମ ମଲାଇ ମଜୁରୀ ବୁତା କାମାଲ ଗାନ ଫେର୍ ସିଟି କାମିକିରି ଭି କେରାନାଉ ଏଡ଼ପାନୁ ଫେର୍ ମଜୁରୀ କାମା କାଲ କାମ ଗୁଡ଼ା ଯେତିକି ରୋଡ଼ ଗୁଠେନୁ ନାଲଖୋ ମାନାଲଗା ଗେଟି ଅନ୍ଦରନା ଟ୍ରକ୍ ଗୁଠେନୁ ଚା ଚା ଲୋଡ଼ କାମ କରି ଅନ୍ଦରନା ଏଗୁଡ଼ା ସଫା ନାଲଖୋ କାମିକିରି ଝାଲନାଲ କରି ଯାହା ପରିଶ୍ରମ କାମାର ଦୁଇ ପଇସା ଖାନଗାନୁ ପ୍ୟାଣ୍ଟ କୁର୍ତ୍ତା ନିଜର ପିନ୍ଧନ ଉଢ଼ନ ଏସବୁ କାମାଲ କାମ ତ ଚାମାର ଆଲଖା ଅଲଗାରେ ମାନ ଏହି ବୁଆସିନି ଆଲଖା ଅଲଗାରେ ଯେ ଏତକ ଏତକ ହାତୁ ବଚ କାଞ୍ଚକା ଦେ ଆରୁ ପାଠତାଙ୍ଗ ଯେ ପାଠତାଲ ଦେ ଆମା ପାଠତା ନାଲଖ ପୁତା କାମତା ଏବେଡ଼ାରେ ହାତୁରିନ ଏବେଡ଼ାନେ ନେଖା ସାନ ଚିଆ ଲଗା ଗୁତି ଗୁତା ବୋଲିକିରି ବୁଆସିନ ବହୁତ ଟେଙ୍ଗା ଅଲଗା ଲେକିନ୍ ଏମ୍ ବୁଆସିନ ବୁଆ ନିନ୍ ଆପଣ ନାମା ସୁଚା ଏମ୍ ଯେନ୍ତା ହେଲେ ବି ପାଢ଼ ମାର ଅଗଲି କମ୍ ଆରୁ ନିନ୍ ଅଲଗା ଯେ ମାର କଥା ମେନା ଆରୁ ନିନ୍ ଆବାହନି ମାନା ବୋଲିକିରି ଏମ୍ ସାହସ ଗୁଠି ଚିଆଲ କାମ ଆରୁ ତ ଏନ୍ 1987 ମାନେ ଖରା ପାଖେନ୍ ମାନେ ନାଲକିପୁତା କାମଚାନ ଯାହା ବି ଦୁଇ ପଇସା ଇକିଚାନ୍ ଠିକ୍ ଜାନୁଆରୀ 15 ଏହେ ଲେଟର ବାର୍ତ୍ତା ଯେ ନିହେ ଝାରବନ୍ଦ ବ୍ଲକ ଜୟନ କାମାଗେ ନିହେ ଚାକିରି ଅର୍ଡ଼ର ମାନ ଯାଖେରା
1: ଏଇଟା ଟିଚର ଚାକିରି ହେଲା ଯେ ଆପ୍ଲାଏ କାମକା ଜିକାର କା ତମେ ତାର୍ତି ହନ୍ନେ ବାର୍ଚା
0: ମାନଲା ଆବଦ ଏମେ ରେଜିଷ୍ଟ୍ରେସନ ମାନ ଜିକିରି
1: ଆଚ୍ଛା
0: ଆଗଲି ତା ମାନେ ଇଏ ଇ ହଁ ଏକ୍ସଚେଞ୍ଜ ଅଫିସ ନୁ ରେଜିଷ୍ଟ୍ରେସନ ମାନି ତ ଏମ୍ ସିଟି ପାସ୍ କାମ କାମ ବୋଲିକି ରେଜିଷ୍ଟ୍ରେସନ ମାନ ଜିକି ଆ ହିସାବ ଦେଖିକିରି ଆଦାନ ତାମ ଚିଚକାଚାର ଲେଟର ମାନେ ତୈୟାର ଯେ ନିମେ କରଲାନୁ ପୋଷ୍ଟିଂ ମାନ ଜିକିଛି ନିମ ଜଏନ କାମା ଆଉ ତ 1987 ତ January 15 ଲାଇନ୍ ଜଏଣ୍ଟ କାମଚାନ ଯାଇକିରି ଇସ୍ତି କାହାଲାଗି ଫିର୍ ଆଗେନ୍ ତା ବସ୍ ମୋଟର କି ବହୁତ ଅସୁବିଧା ଆଗେନ୍ ଗଭର୍ଣ୍ଣମେଣ୍ଟ ବସ୍ ଯୋଡ଼େ ଖାଲି ଚାଲିଲା ଅଲଗା
1: ସମ୍ବଲପୁରତି
0: ଝାରବନ୍ଦକେ ଆଉ ତ ସିଧା ଡଭା ଅଣ୍ଟା ତଲି ଲାଷ୍ଟ ବର୍ଡ଼ର ନାମେ ମଧ୍ୟପ୍ରଦେଶ କି ଲାଷ୍ଟ ବର୍ଡ଼ର ତ MP ବର୍ଡ଼ର କି ଆସାନ କେରକା ଆ ବସ୍ ନୁ କେରକାମ ଯେ ଉନ୍ଦୁଲକେ ପଲକାମ ସାଏ 13 ନୁରକାମ ଆଉ ମା ହାଣ୍ଟା ରାଜକାମ ପଦମପୁର ନୁ ଆଜ୍ଞା ବସ୍ ମାହାଖରି ନାନୁଲା ପାୟରିକେ ଫେର 14 କେରକାମ 14 କେରକାମ ଝାରବନ୍ଦ ନୁ ଫେର ମା ହାଣ୍ଟା ରାଜକାମ ଆସାନ ଅଫିସ୍କେ କେରକାମ ଜଏନ୍ କାମ କାମ ତାରପରେ ଏମ୍ହେ ଏହା ପୋଷ୍ଟିଂ ଏକାସାନ ମାନେ ସ୍କୁଲ୍କେ ଆସାନ ଏଦାକେ ଅଚାରେ ମାନ ଆଉ ଇଶାନ ନିମ୍ହେ ଇ ସ୍କୁଲ୍ ନୁ ନିମ୍ହେ ପୋଷ୍ଟିଂ ମାନେ ଜଏନ୍ କାମ ନାତିଲି ଇଶାନ ନିମ୍ରୋର ଆଉ ମେନା ମୁନିକିରି ଯା ଆଡ଼ା ଉଠି ଠିକ୍ ଠିକ୍ କାମଚାମ ଆଉ ସେଇଏମ୍ ଫେର୍ ଧରନେ କିରିନାଗେ ଦୁଇ ଦିନ ଲାଗିଆ ଫେର୍ କିର କାମ ଆଉ ବେଡ଼ି ମିସ୍ତ୍ରା ଧରିକିରି କେର କାମ ଆଉ ଆସାନ ନେନ୍ ଦୁଇ ବରଷ ଖାଲି ରାଚା ପହଲାନ୍ତି ଏନ୍ ଏମ୍ହେ ମାମୁସ୍ ଘି ତାଙ୍କ ଦାସନଟା ରାଚା ହେଇଛି ଆସେନ୍ ତେଙ୍ଗିଆନ୍ ସାଙ୍ଗେନ୍ ପଢ଼ାଲ କାମ କିନ୍ତୁ ତାନ୍ ଆଧା ନୁ ଆମ୍ବେ ଚାଷ ଆରୁ ତାନ୍ ହନେନ୍ ମାନେ ଏଡ଼ପାନୁ ରାଚା ଚାଷବାସ କାମ ଅଲଗା ଏଖେନ୍ ସାଙ୍ଗେ ଟିକେ ଚେ କୋତ ବାଜ କାମ ଆଜ୍ଞା ନା ତନ୍ ତାନ୍ ଏଙ୍ଗାନ ଚେ ଚାଷ ଆରୁଟା ଏମ୍ହେ ସାଙ୍ଗେନ୍ ସିଟି କାମ ଅଲଗା ଆଦ୍କି ଭି ଝାରବନ୍ଦ ବ୍ଲକ ମାନେ କିଛି ବାକେନ୍ ଆ ତାମ ଦୁଇ ଭଉଣୀ ଦୁଇ ଭାଇ ଭଉଣୀ ଆଉ ଏମ୍ ଭି ଦୁଇ ଭାଇ ଭଉଣୀ କେର କାମ ଆଉ ଏନେ ମା ବାକେନ୍ ସାନ୍ ଏନେ ରାଚା
1: ଯେ ଘରତକୁ କାଏ ଅଣ୍ଟା ଦୁସରା ପଦାକି କାଇକିରି ନକରି ନାନା ହୁ ବାକେନ୍ ଏକାନେ ରାଚା
0: ହୁ ବାକେନ୍ ବହୁତ ମାନେ ଅଣ୍ଟା ଏମ୍ହେ ତ ଚାକିରି ହି ଲଗାନ ଅଣ୍ଟା ମାନେ ଇଚ୍ଛା ରାଚା ଆଉ ଏମ୍ ଯେତେ ଇଚ୍ଛା ହେଲେ ହି କମ୍ ବୁଲିକିରି ଏମ୍ ଅଣ୍ଟା ସାହସ ରାଚା ଯେ ମାନଲା ଯାହା ବି ମାନ ଦେନ୍ ପାଢ଼ନ୍ ଆଉ ଏ ମାନେ ଚାକିରି କାମନ୍ ବୁଲିକରି ତ ଇ ଆକୁନ୍ଦନ କାନ ହୁରମୁଖିଆ ମାଲା କୁରା କେନ୍ତା ନେ ହୁରମୁଖିଆ ଉର୍କାମ ଆର୍ ଭୂମିକା ଭାବିସ୍ ମାଲା ଏମ୍ ଇଆ ପୋଷ୍ଟିଂ ବନ୍ ବାଦଲମ୍ କେନ୍ ଇ କଥା ମାନଲା ମାନ ଭାବନା ଆରୁ ଏଲ୍ଚକା ହି ଲଗା ଲଗା ଯେ କୁକା ଦୁନ୍ଟା ଏସ୍କେ କନ୍ ହତ୍କ ଗେଛା ଲାଗି ଆଙ୍ଗେନ୍ ସାଙ୍ଗେ ତା ମାନେ ତ ଚାନର କେର୍କି ଚାନ ହେ ଦାଦା ସାନଟା ଆଉ ଆସାନ୍କେ ଯେତେବେଲେ ଏମ୍ ପହେଲା କେର୍କା ହୁଁ ବାକେନ୍ ଏନେ କୁକା ହେଦେର ଗୁଠେଇକି ଚାକିରି ବହୁତ କମ୍
1: ରାଚା
0: ବହୁତ କମ୍ ରାଚା ତ ଆସାନ୍ ଯେନ୍ କେରକା ମାନେ ବଢ଼ିଆ ଜାଗା ନୁନ୍ଟା ପୋଷ୍ଟିଂ ମାନେ କିଛି ଯେ ଆ ପାଦାନ୍ତ ଆଲାର ବହୁତ ଏଙ୍ଗାନ ପୁରା

0: ମାନହିଂସାନି ହେଲେ ଅଣ୍ଟା କଥା ତେଙ୍ଗା ଯେ ନିମ୍ ଯେତେବେଳେ ପଢ଼ାରକାର ଆଉ ନିମ୍ହେ ଆହାଲକାର ଯେ ନିମ୍ହେ ବାପା ନିମ୍ହେ ମା ବୁଆ ଘର ହେତ୍କି ଷ୍ଟାଣ୍ଡାର୍ଡ଼ ମଲାରୁ ଟିକେ ଗରିବ ରାଚାର ଏକାନେ ପଇସା ଚିଅର ଯେନ୍ ପଢ଼ନ୍ ହୁଦାନ୍ ବି ଆହାଲକାର ଫିର୍ ଭି ନିମ୍ହେ ମନୁ ପଢ଼ମ୍ ବୁଡ଼ିକିରି ଯେନ୍ ତେଙ୍ଗାଲକାର ଯେ ଏନ୍ ଯଦି ହନେ ହଟ୍ କାମ ନହେଲେ ଏମ୍ ମା ବୁଆର ଏଙ୍ଗାନ ଏନ୍ଦିର ବର ହନେ ଏକଲା ହିଁ ମଲା ଲାଗୁ
1: ଏନ୍ଦିର ବର ହନେ ମଲା ଲାଗୁ କିନ୍ତୁ ଏମେ ନିଜର ଚେଷ୍ଟା ନୁହେଁ ନିଜର ମାନେ ଖର୍ଚ୍ଚାତି ଏମ୍ ମାନେ ଏହେ ବୁଆ ଯାହା ଚିଅସ୍ ମା ଚିଅସ୍ ନିଜର ଖର୍ଚ୍ଚାତି ଏମ୍ ପାଢ଼ମ୍ ବୋଲିକିରି ଏମେ ସାହବ ସେଣ୍ଟର ଅଛି
0: ହଁ
1: ଆରୁ ନେ ଏସ୍କି ମାନେ ଏତକ ପାର୍ଚକା ଦାମ ଯେ ଇ ନାଲଖୁନ୍ ଆମୋଦ କାମା ବୋଲିକିରି ଏମେ ମନ୍ନୁ ମାନେ ଅଣ୍ଟା ଘୃଣା ମାରିଲା ରହୁ ଏମ୍ ଯେନ୍ତା ହେଲେ ବି ଅଣ୍ଟା ଆଗଲି କମ୍ ଆଉ ଇ ନାଲଖୁ ଛୋଟେକା ବାଡ଼କା ଇ ଭାବନା ମାରିଲା ରହୁ ନିଜର ଖୁରିକିନା ନେଖେ ମାଞ୍ଜ ମାରୁ ଭି ପଇସା ରୋଜଗାର ଏମେ କାମନା ହିଁ ଲକ୍ଷ୍ୟର ଆଚ୍ଛା ଯେ ଆଗଲି ଏସ୍କେ ପାଢ଼ମ୍ ଆର୍ ଏସ୍କେ ନିଜର ନିଜର ହେଡ଼ୁନୁ ଏସ୍କେ ନେ ଇଲ ଇ ଦିହି ଚିନ୍ତା ନୁ ନେ ରାଜକାମ ଆରୁ ଛୋଟେ ବଡ଼କା ନାଲଖୁ ହି ଆମେ ଚିନ୍ତା ବାଲା
0: ମାଲାରୁ
1: ଲାଜେ ହି ମାଲା କାମନା
0: ହଁ ହଁ ହଁ ଏକ କଥା ଆଉ ନାଲଖୁ କାମନା ଲାଜେ ହି ମାଲା ଦିନ ଆର୍ ନିମଟେ ବଢ଼େଇଟେ କଥା ତେଙ୍କାର ଯେ ନିଜର ଲଗାନ ଯଦି ନାମ କିଛି କାମଲ ଦାତ ହେଲେ ଆଦାତ ବଢ଼େଇଟେ କଥା ହେଲେ ଇନେ ଘା ଘା ଏରା ଖାତରାଲି ଯେ ମାଲା ଏଙ୍ଘେ ବୁଆସ ପଇସା ମାଚି ଚାହା ଯେ ଏନ୍ ପଢ଼ା ପୁଲକାନ ଆ ଏଙ୍ଘେ ମା ଦିନେ ବେମାର ଖାତା କରା ଯେ ଏନ୍ ପଢ଼ା ପୁଲକାନ ଏନେ ଇନେ ଗୋଟେ ନାମ ଗୋଟେ ଦୋଷ ଚିଆଲତା ତାକୁ ହେତ୍କି ଅଭାବ ଅସୁବିଧା ରାଜା ତାର ସତ୍ୱେ ବି ଅଣ୍ଟା ପାର୍ଚକାର ଏଇଟା ଦଣ୍ଡା ବଢ଼େଇଟେ କଥା ତା ଆକୁନ୍ତା ଜମାନୁ ଯେନ୍ ନାମ ଏର ଥିଲେ ଆଗଲିନ୍ତା ହିସାବ ଆକୁନ୍ କେତିନି କେତେ ମା ବୁଆ ହିସାବ ନାମ ହାତୁ ପଚାରିକି କେତିନି କେତେ ସୁବିଧା କମାଲ ଦାତ
1: ହେଲେ ବହୁତ ବହୁତ ସୁବିଧା
0: ବହୁତ କମାଲ ଦାତ ହେଲେ ଏରା ଖାତରାଲି ଯେ ନା ଯେତ୍କି ଆର୍ ଉନ୍ନତି କାମନା କଥା କି ଯେନ୍ ଭେଲ୍ୟୁ ଅଣ୍ଟା ରାଜା ଯେନ୍ ଆମେ ସମାଜ ନୁ ଆମେ ପରିବାର ନୁ ଯେ ବାପା ମା ଗେ କଥା ବୁଝରାଲ କାତ ଆକୁନ୍ ତ ହାତୁ ପଚୋର ମାଲା ଏଙ୍ଗେ ଏତ୍କି ଲାଗ ଇନେ ଯେନ୍ ବାଲନାର ତ ଧୀରେ ଧୀରେ ମାଲା ଲାଗୁ କାଇଁ ଯେ ଆମେ ପରିବାର ନୁ ମୂଲ୍ୟବୋଧ ଅଣ୍ଟା ରାଜା ଧୀରେ ଧୀରେ କମରା କାଲି ବୋଲି
1: ହଁ ଆର୍ ତାକୁ ମାନାଲି ବହୁତ ମାନେ ଆକୁନ୍ ଏରାଲ ନାମ ଆକୁ ପଇସା ଅତକା ମାଞ୍ଜା ଆରୁ ଆଲାର ଗି ଭାବନାବୋଧ ମାନେ ହାନି ମାଞ୍ଜା କରା ଯେ ଯେନ୍ତା ହେଲେ ହି ଚିଅସ୍ ହଁ ବୁଆ ସାଙ୍ଗେ ପଇସା ଥିଲେ ହଁ ମା ସାଙ୍ଗେ ପଇସା ଥିଲି ଏନେତକ ତାଙ୍କୁ ନେନେ ଚିଅର୍ ବୋଲିକରି କିନ୍ତୁ ହେତ୍କି ବା କେନ୍ ହେତା ପଇସା ନା କାଉଡ଼ି ମେଲା କେନ୍ ବୁଆ ମାରେ ନଟ୍ ମେଲା କାମନା ଯେନ୍ତା ବି ମାନାଲଗା ନିଜେ ବି ଭରଣ ପୋଷଣ ଲାଗିନି ବି କାମାଲ କାମ ଆଉ ଆଗଲି ଏସ୍କେ ନେ ଖାଲି ଇଭନ୍ ଭାବାଲ କାମ ଯେ ଏମ୍ ଏସ୍କେ ମା ବୁଆର ଘି ନା ଆମେ ଇଅମ୍ ଆରୁ ଏମ୍ହା ମା ବୁଆର ଯେନ୍ ଗରିବ ବୋଲିକିରି ତମା ଭାବନା ଥିଲେ ଆପଣ ତ ଏଦମ୍ ବୋଲିକିରି ଏମ୍ ଏଣ୍ଟା ଦୃଢ଼ ମନୋଭାବ ରାଚା ଇଚ୍ଛା ରାଚା ଯେ ଏସ୍କେ ଅଣ୍ଟା ପାରଦମ୍ ଆଉ ଯେତ୍କି ଭଉଣୀ ଭାଇ ପାର୍ଚକାମ ଭି ଚାରି ଭଉଣୀ ଭାଇ ଏମ୍ ପାର୍ଚକାମ ଚାରି ଜଣ ଚାକିରି କାମ ଚିକା ଦମ୍ ଆରୁ ତିନି ଭଉଣୀ ମାରିଲା ପାଢ଼ୁର ବୋଲିକିରି ତମ ଚାକିରି ମାରିଲା ହେଲେ ସାଫାର କାମ ଚିକାର
0: ନିଜର ନିଶ୍ଚୟ ଭାବରେ ଚେଷ୍ଟା ରାଚା ହେଲେ ଯେତେବେଳେ ମା ବୁଆର ତେଙ୍ଗାଲିଆର ଯେ ମା ଘର ତ ତେଙ୍ଗାଲିଆର ଯେ ପାଢ଼ ପାଢ଼ ବାଲି ବାକେନ୍ ପାର୍ତତ୍ ବୋଲିକିରି ତେଙ୍ଗାଲିଆର କିନ୍ତୁ ବାପା ଘର ଟିକେ ମନା କାମରେ ଏତିକି ଲାଗନ୍ ଯେ ଆର୍ଥିକ ପରିସ୍ଥିତି ହେତ୍କି ଭଲ ମାଲାରୁ ହେଲେ ନିମ୍ ଯେତେବେଳେ ଚାକିରି ବାକିରି ନାଞ୍ଜକାର ଆଉ ପଇସା ଦରମା ହାକାର ମା ବୁଆର ଏକାନେ ଖୁସି ମାଞ୍ଜାର
1: ହଁ ଏହେ ମା ତା ଏହେ ଗାନେ ରାଲଗା
0: ହଁ
1: ଯେତେ ତାହା ହାଦୁ ବଛର ଯେତେ ଚାକିରି କାମ ତାହା ତାର ମାରିଲାକୁ ଏହା ଦାଦା ସେ ଭୁବନେଶ୍ୱର ନୁ ଆଙ୍ଗେନ ରାଜସ୍ ବ୍ୟାଙ୍କ ନୁ ହେଲେ ଫେର ଏହେ ମାଦ ମାରିଲାକୁ ଏହେ ମାଦ ଏହେ ସାଙ୍ଗେ ରାଲଗା ଆଉ ଏହେ ବାପା ମଝି ମଝି ନୁ ବୁଆଗାର କାଲଗାର ଏରାଗେ ଆରୁ ତାନେ ବହୁତ ଖୁସି ମାନଲଗା ଯେ ଯାହା ବି ହଉ ଏନ୍ ମାନା କାମାଲ କାନ୍ ଏଘା ହାତୁନ୍ ଆମ୍ବୁ ପାଢ଼ୁ ବାଲକାନ୍ ହେଲେ ହି ତାଙ୍ଗା ଜିଦନୁ ତାନ୍ ମାନେ ପାଢ଼ଚା ଦଉ ଆକୁନ୍ ଅଣ୍ଟା ଯାହା ହେଲେ ବି ଅଣ୍ଟା ନିଜର ହେଡ଼ୁନୁ ଉଜାତ ଆଉ ତାମାଗି ଲଗାନ୍ ବି ଏନ୍ ଖୁସି କାମାଗି ସବୁ ବାକେନ୍ ଚିଢ଼ା ପଟା ପୁନା ପୁନା ନୂଆଖାଇ ମାଞ୍ଜା ଦଶହରା ମାଞ୍ଜା ଏଙ୍ଗାକେ ପଛେ ମଲା ହେଇଁଦୁନ୍ କିନ୍ତୁ ଏଙ୍ଗେ ମା ବୁଆର ଖୁସି ମାନର ଯାମ ଏଙ୍ଗାକେ ଚିଡ଼ାପଟାଗେ ଅଭାବ ରାଚା ଅନାମହାଗେ ଅଭାବ ରାଚା ତାକୁ ସବୁ ଲେଖା ପୂରଣ କାମନ ବୋଲିକିରି ଏନ୍ ବହୁତ ମାନେ ମା ବୁଆର ଘି ଖୁସି ଘି ଲଗାନ୍ ସଫା ଲେଖା କାମ ଲଗାନ୍ ଆଉ ଏଙ୍ଗେ ମା ଏଙ୍ଗେ ବେଞ୍ଜା ତକର ଏଙ୍ଗେ ହାଦୁ ପହିଲା ହାଦୁ ମାନା ଯାକର ଏଙ୍ଗେ ଗାନେ ରାଚା ଏଙ୍ଗେ ଭଉଣୀ ଗାନେ ବି ରାଚା ଆରୁ ଏଙ୍ଗେ ଗାନେ ପହିଲା ଆମେ ରାଜା ଏହା ଆଦୁ ବଛ ବାଡ଼କା ମଞ୍ଜା ଯେତେବେଳେ ଏନ୍ ପାଦାଗେ ମାନେ ଟ୍ରାନ୍ସଫର୍ ବାରଚାନ୍ ଆଉ ଇଏ ବଙ୍ଗନ ବାରଚାନ୍ ଆଙ୍ଗେନ୍ତି ଏଙ୍ଗେ ମା ଫେର୍ ଏଙ୍ଗେ ଭଉଣୀ ଗାନେ ରାଜା ଏମେ ଦୁଇ ଭଉଣୀ ସାନ୍ ବେଶୀର ଅଲଗା ଆଉ ଭାଇ ଗୁଠିଆର ତା ତାମ ବାହାରି ଗେଛା ଗେଛାନୁ ଅଲଗା ମାଲାକୁର
0: ଚାକିରି ବାକିରି ତାର ଅଞ୍ଜିକାର ଫେର୍ ଏକାନିକିରି ବେଞ୍ଜା ଗି ପ୍ରସ୍ତାବ ବାରଚା ଏକାନିକିରି
1: ଆମେ ଏଙ୍ଗେ ତା ପହେଲା ପୋଷ୍ଟିଂ ମାଞ୍ଜା କେରା ତାପରେ ଏହା ବେଞ୍ଜା ବୋଧ ପାଛଲି ମାଞ୍ଜା ତ ଏମେ ନିଜର

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କାପୁପୁ ଝକାଝକା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ରୂପ କୁମାର ରାଠୋଡ। କଥାଚିତ୍ର ବିର୍ଜରା। ଗୀତରଚନା ଜାଭେଦ ଅଖ୍ତର। ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ କୋହଲି।

ଶ୍ରୋତାମାନଙ୍କ ପାଇଁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 108-6170-5257 IFSC SBI N 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଲକି କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଦନାନ ସ୍ୱାମୀ।

ଏଥର ଶୁଣନ୍ତୁ ସାଥିଆ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ସୋନୁ ନିଗମ, ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର୍ ରେହମାନ।

ଏଥର ଶୁଣନ୍ତୁ ଲଭ୍ ବ୍ରେକ୍ ଅଫ୍ ଜିନ୍ଦଗୀ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ସୋନୁ ନିଗମ, ଶ୍ରେୟା ଘୋଷାଲ, ସଲିମ ଏବଂ ଶ୍ରଦ୍ଧା ପଣ୍ଡିତ। ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲାଇମାନ।

ଏଥର ଶୁଣନ୍ତୁ ରୋଡ଼ କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ମୋହିତ ଚୌହାନ ଏବଂ ସୁନିଧି ଚୌହାନ, ଗୀତ ରଚନା ମକରନ୍ଦ ଦେଶପାଣ୍ଡେ, ସଙ୍ଗୀତ ନିର୍ଦ୍ଦେଶନା ସନ୍ଦେଶ ସାଣ୍ଡିଲ୍ୟ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଜ 65 ଜଣଙ୍କୁ ପ୍ରଦାନ କରିବେ 2 ନମ୍ବର ଖେପ୍ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଆଉ ଚରଣ ହେମ୍ରମ୍ ପାଇବେ ପୁରସ୍କାର। ନୂଆଦିଲ୍ଲୀନ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ଭିତରେ ହୋଇଥିବାର ବୁଝାମଣାକେ ସ୍ୱାଗତ କଲା ଭାରତ। 16 ନମ୍ବର ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକଟି ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗକେ ନେଇକରି ହୋଇଛି ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜେ କୁରିଆନ୍। କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଆଜ ନୂଆଦିଲ୍ଲୀଠାରେ ପାଣିପାଗ ଆଉ କୃଷି ଉପରେ ଏଲ୍ନିନୋର ପ୍ରଭାବ ବାବଦେ କରିଛନ୍ ଗୋଟିଏ ସମୀକ୍ଷା ବୈଠକ। ତାମିଲନାଡୁ ଗେସ୍ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆ ଶ୍ରମିକଙ୍କ ଲାଗି ସହାୟତା ରାଶି 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁତି ପରିଚାଳନାକେ ନେଇକରି ଆଇନମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଛି 2 ନମ୍ବର ସମନ୍ୱୟ ବୈଠକ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀତି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ଆଉ 5 ଦିନ ଭିତରେ ହେବା ଶେଷ। ଏପତକ 99.86% ଭୋଟରଙ୍କୁ ଦିଆଯାଇଛି ପରିଗଣନା ଫର୍ମ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ହେବା ଆଇବା ଜୁଲାଇ ମାସର 5 ତାରିଖ ଦିନ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଗଲାକାଲି ହୋଇଯାଇଛି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ପ୍ରଥମରୁ 8 ଶ୍ରେଣୀ ତକ ପ୍ରକାଶିତ ପଢ଼ା ବହିକି କେନ୍ତାକରି ନିର୍ଭୁଲ ଭାବେ ଛୁଆମାନଙ୍କର ପାଖେ ପହଞ୍ଚାଯିବା ଇତାକେ ନେଇକରି ଗଣଶିକ୍ଷାମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକଟି କରିଛନ୍ ଆଲୋଚନା। କେନ୍ଦ୍ର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ଲାଗି ରାଜ୍ୟର 10 ବିଦ୍ୟାଳୟ ହୋଇଛି ମନୋନୀତ। ବାହାରିଲା ରାଜ୍ୟର ଭିନ୍ ଭିନ୍ ଜାଗାନ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି। ଆଇବା ବର୍ଷା ଋତୁକେ ନଜରତି ରଖିକରି ସିମିଲିପାଲ ଜାତୀୟ ଉଦ୍ୟାନକେ ପର୍ଯ୍ୟଟକମାନଙ୍କ ଲାଗି କରାଯାଇଛି ବନ୍ଦ। ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଆଉ ପାକିସ୍ତାନ ଭିତରେ ଆଜି ଖେଳାଯିବା ଉଦ୍ଘାଟନୀ ମ୍ୟାଚ୍। ଆଉର୍ ରାଜ୍ୟର ସବୁ ଅଞ୍ଚଳକେ ମୌସୁମୀ ଛୁଇଁବାରକେ ନେଇକରି ପାଣିପାଗ ବିଭାଗର ସୂଚନା। ଏଛନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 5 ବଜେ।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ନାଟକ ଲୁରା। ରଚନା ମଙ୍ଗଳୁ ଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ। ପରିବେଷଣ କରିଛନ୍ତି ସୃଷ୍ଟି ସମ୍ବଲପୁରର କଳାକାରମାନେ। ବିଭିନ୍ନ ଭୂମିକାରେ ଅଛନ୍ତି ମନୋଜିତ ମଜୁମଦାର, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଅଶୋକ ବେହେରା, ଡକ୍ଟର ଦ୍ୱାରିକାନାଥ ନାୟକ, ବିବେକାନନ୍ଦ ବେହେରା, ଡକ୍ଟର ବିବେକାନନ୍ଦ ପଣ୍ଡା, ଡକ୍ଟର ବିଜୟ କୁମାର ପ୍ରଧାନ, ସଞ୍ଜୀବ କୁମାର ପାଢ଼ୀ, ତାପସ ରଞ୍ଜନ ସାହୁ, ସୁଦେଶନା ମିଶ୍ର ଏବଂ ଲିପିକା ପଣ୍ଡା।
2: ସୁନହ ଗାଁର ଲୁକେ, ଦୁଲବ ଦାସ କୁନୁ ମହାର ରୁଦ୍ରଭାଟ ଫୁଲଝରିଆ ଝରା ଚାଉରପୁରିଆ ନୀଲମଣି ଗୋବିନ୍ଦ ବୁଠି କପିଲ ଗୁସେଇ।

0: ଭଲ ମଙ୍ଗଲ ଅଛେ ବୋଇଲେ ବାହାର କର ପଇସା।
1: ଏ ଦିନ୍ୟ ଏତକି ତ ଥିଲା ହଜୁର। କେନୁ ପାଇମି ଯେ ଦେମି ହଜୁର, ଏ ଦେ ନଅ ଦଶ ଟଙ୍କିଟେ
0: ରଖ ତୋର ଦଶ ଟଙ୍କି, ଶହେ ଟଙ୍କି କେ ଲାଦ ମାନେ ବାଲା ମୁଇ, ବିଡ଼େ ଦୁଇ ବିଡ଼ା ଯେନ୍ଟା ରଖିଛୁ ବାହାର କର, ମତେ ଚିହ୍ନିଛୁ ତ, ଆରେ ଦେଖୁଛୁ ଇ ମେଚ୍ଛା, ମୁଇ ଇନ ମେଚ୍ଛା ହଲାଲେ ସେନ ରାଜଧାନୀ ବି ହଲି ଯାଇସି। କହି ଗଲା ସେ ପିଲା ଡରେ କେନ୍କେ ମିଲ୍କି ଦେଲା କେ ଦେଖ ତ, ଦେଖଲୁ ଦେଖଲୁ ତୋର ଲାଗି ମୋର କମାନି ଗଲା, ପିଟମି ବାଡ଼ି ଯେ ଜାଣିଥିବୁ ଯାଇସି, ଖୁସି କେନା ଗଲା ଯେ କାହିଁ ଗଲା ବୋ।

0: ଏହିପରି ଭାବରେ ହରିଲୀଳା ଚାଲିଥାଉ, 33 କୋଟି ଦେବତା ଗ୍ରାମବାସୀଙ୍କର ମଙ୍ଗଲ କରୁଥାଉ।
1: ଏ ମଦନ ଉଠିନୁ, ଆମ ରୁଦ୍ର ବାବୁ ବସବେ, ଯା ପିଛାଡ଼କେ ଯା।
2: ମୁଇଁ ନାଇଁ ଖସରେ ତ, ମୁଇଁ ତ ଇନୁ ଆଗୁ ବଇଛେ।
1: କାଣା ନାଇଁ ଖସରୁ, ଦେଖବୁ କା, ଯା ଯା ସିଆଡ଼କେ ଯା। ଆଜ୍ଞା ଆସୁନ ଆସୁନ, ଆଜ୍ଞା ଇନ ବସୁନ।
3: ହଁ ବୈଶାଖୁ, ଦେଦେ ନେଇଟା, ବାହାକେ ମୋର ଆଡ଼ୁ ଦେଇଦେ।
1: ବାହାକେ ଇଟା ରୁଦ୍ର ବାବୁର ଆଡ଼ୁ 20 ଟଙ୍ଗିଟେ ରଖ। ଆମର ରୁଦ୍ର ବାବୁ ତୁମର ଗୀତା ଖୁସି ହେଇକରି ଇଟା ବକ୍ସିସ ଦେଇଛନ।
0: କାଇନା ବୈଲ ବାବୁ,
1: ରୁଦ୍ର ବାବୁ,
0: ଏ ବାୟା।
2: ହଁ ଗୁରୁ,
0: ଆମର ଗାନା ଶୁଣିକରି ରୁଦ୍ର ବାବୁ ବକ୍ସିସ ଦେଇଛନ୍ତି ବାବୁ। ରୁଦ୍ର ବାବୁଙ୍କର ଧନ ଜନ ଗୋପଲକ୍ଷ୍ମୀ ବଢୁ, ଆନନ୍ଦ ଏକବାର
2: ହରିବ,
0: ଦାତାଙ୍କର ଗୌରାଙ୍ଗ ନୀତି ମଙ୍ଗଲ କରୁନ, ତାଙ୍କର ମନସ୍କାମନା ପୂର୍ଣ୍ଣ ହଉ, ଆନନ୍ଦ ଏକବାର
2: ହରିବ,
0: ଆଉ ଏକବାର
2: ହରିବ।

0: ତୁମ ପରରେ ମା, ତୁମ ପର କିଏ ନାଇଁ ଥିଲେ ମୁଇ ତ ଅଛେ, ତୁଇ ମୋର ସଙ୍ଗେ ଯିବୁ, ମୋର ଘରେ ରହିବୁ।
1: ତମର ଘର କେନ ଅଛି ଗୋ?
0: ଇ ଗାଁ ନ ଅଛେ ରେ ମା।
1: ମୋର ବୁଆ ମତେ ଚାଡି କରି ପଳେଇ ଗଲ, ମୁଇ କେନ୍ତା କରମି?
0: ମୁଇ ଅଛେ ରେ ମା, ତୋର ବୁଆ ନାଇଁ ଥିଲେ କାଁ ହବା, ମୁଇ ତୋର ବୁଆ ହେମି। ଆମର ଘରେ ଭିଲ କିଏ ନାଇଁ ନ, ତୁଇ ମୋର ସଙ୍ଗେ ରହିବୁ, ଆମେ ଦୁଇ ଜନ ଏକା ସଙ୍ଗେ ଖାଇମା, ଏକା ସଙ୍ଗେ ଡାଇ କରମା, ଏକା ସଙ୍ଗେ ଖେଲମା।
1: ଖେଲମା?
0: ହଁ, ଗେଙ୍ଗଟି ଖେଲମା, ଚିଲୋଲାଇ ଖେଲମା, ସାତଗାତି ଖେଲମା, ଚକା ଖେଲମା।
1: ତମକୁ ସେ ଖେଲମାନେ ଆସି ବାଲଗ?
0: ହଁ ଯେ ମା, ମତେ ସବୁ ଖେଲ ଆସି। ଚାଲ ତ ଆଗ ଆମର ଘରକେ ଯିମା, କାଠି ପତର କରମା, ଆର ଆର ଚାହା ବୁଜା ଖାଇମା।
1: ମତେ ଭୋଗ କଲାନ ଗୋ,
0: ଚାଲ ତିନେ ଆ ଇ ଇ କାନ୍ଦେ ବସ। ହଁ, ଆଜିନୁ ମୁଇଁ ତୋର ବୁଆ ହେଲି, ଆ ତୁଇ ମୋର ଝି ହେଲୁ।
2: ହେବେ କେଜା, ଏଟା କାର ଝିଆ ରେ?
0: ମୋର ଝି ତ।
2: ତୋର ଝି? ତୁଇ କେନୁ ଝିଟେ ପାଇଲୁ ରେ?
3: କେନୁ ଚୁଡ଼େ ଆଣିଲୁ ରେ?
0: ନାଇଁ ନାଇଁ ନାଇଁ, ମୁଇଁ ନାଇଁ ଚୁଡ଼େଇ, ମୁଇଁ ନାଇଁ ଚୁଡ଼େଇ। କାଣା ଝିଟେ ଜନମ କଲୁ କା?
2: ସତ କରି କହ, କେନୁ ଚୁଡ଼େଇ ଆଣିଛୁ?
0: ନାଇଁ ନାଇଁ, ଇ ଇ ଛୁଆଟା ରଡ଼ି ଛାଡ଼ୁଥିଲା ଇନ, ମୁଇଁ ତାକେ ପଚାରିଲି ତୁଇ କିଏ ଆଉ, ଇ କିଛି ନାଇଁ କହିପାରିଲା। ତାର ମା ବୁଆ ଗାଁର ନା କିଛି ନାଇଁ କହିପାରିଲା। ବୋଲେ ବୋଲେ ମୁଇଁ ବୋଇଲି ତୁଇ ଆମର ଘରକେ ଯିବୁ କାହିଁ? ଇ ହଁ ବୋଇଲା। ହଁ ବୋଇଲୁ କି ନେଇ ନନି?
3: ଛୁଆ ତ ଗଛ ଖୁଣ୍ଟା ଫୁଲୁଛୁ ଯେ ତୁଇ ପାଇଗଲୁ, ଠକୁଛୁ ନି?
0: ନାଇଁ ନାଇଁ
3: ଠକୁଛୁ,
0: ନାଇଁ ଠକବା, ସତ କହୁଛେ।
2: ଯା କର, ଥାନା ବାବୁକେ ଖବର ଦେ ତ, ଦେଖମା ସତ କହୁଛେ କି ମିଛ କହୁଛେ। ଯେ ଥାନା ବାବୁର ବାଡ଼ି ଦେଖିଛୁ ତ, ସେ ମେଛାରଲା ଥାନା ବାବୁ।
0: ସତ କହୁଛେ, ମୁଇଁ ମିଛ ନାଇଁ କହିବାର କେ।
3: ଇତାକେ ଏନ୍ତା ଗେଜା ବୋଲି ନାଇଁ ଭାବ ଆଜ୍ଞା। ହେବେ ଛୁଆକେ ଉତରା, ଉତରୁଛୁ କି ନାଇଁ?
2: ଝାକର, ଇ ଛୁଆକେ ଘିସ ତ ରୁଦ୍ର ବାବୁର ପାସ୍କେ ନେମା, ସେ ନ ଇତାର ବିଚାର ହେବା।
0: ନାଇଁ ନାଇଁ, ମତେ ନାଇଁ ଦିଅ, ମତେ ନାଇଁ ଦିଅ, ଆମେ ଆମେ ଆମର ଘରକେ ଯିମୁ।
2: ଚାଲବେ, ନାଇଁ ଯିବୁ ଗୁଟେ କାଣା? ଝାକର
0: ଯିବ,
2: ଘିଚ ତୁ।
0: ନାଇଁ ନାଇଁ ଘିଚ, ନାଇଁ ଘିଚ, ନାଇଁ ଯିବ।
4: କେନ୍ କେ ଘିଚି ଘିଚି ନଉଛ ଏମାନଙ୍କୁ?
2: ଆମେ ଯାଇ ନଉଛୁ, ତୋ କାଣା ଯାଉଛି? ତୁ ତୋର ବାଟେ ଜାନ।
0: ଏମାନେ ଆମକୁ ଜବରନ ଘିଚି ନଉଛନ, ଆମକୁ ଆମକୁ ଛାଡି ଦିଅ ନ।
4: ବୁଝିଲି ନ, ବୁଝିଲି ନ, ଛାଡି ଦିଅ ହେମାନଙ୍କୁ, ମୁଇ କହୁଛେ ଛାଡି ଦିଅ।
3: ଛୁଆଟେ ଚୁରେଇ ଆନୁଛି ଆର ଆମେ ଛାଡି ଦେମୁ?
4: ମୁଇ କହୁଛେ ଛାଡି ଦିଅ, ବିଚରା କିଛି ନାଇଁ ଜାନେ ବୋଲି ତମେ ତାର ଉପରେ ବଙ୍କର ପାଲଟୁଛ, କାଇଁ ଦୋଷ କରୁଛ ତୁମର? ସେ ଅଲାର ପିଲାଟେ କିଏ ନାଇଁ ନବୁ ପୁରା ଅର୍ଖିତଟିଏ।
2: ତୋର ସାଙ୍ଗେ ନେଇ ଜାନ ଏମାନଙ୍କୁ, ଅର୍ଖିତଟିଏ ବୋଇଲେ ପରଖିତ କରିଦବୁ। ଜନକୁ ତ ଛୁଆ ବୁଆ ବୋଇଲାନ, ଆର ଜନକୁ ମା ବୋଲୁ, କଥାଟା ପଟି ଯିବା।
4: ଚୁପ କର, ଏମାନେ ମୋର ସାଙ୍ଗେ ଯିବେ, ଚାଲ ତୁମକୁ ତୁମର ଘରେ ଛାଡି ଆମି। ଆ ମା, ମୋର ପାଖେ ଆ ତ ଟିକେ, ତୋ ନା କାଏ? ନା
1: ସୁକୁନ।
4: ସୁକୁନ, ବଢ଼ିଆ ନାଟେ ତ, ସୁକୁନ ଶକୁନ୍ତଲା। ତମେ ଇତାକେ ନେଇକରି କାଁ କରବ?
0: ମୁଇଁ ଇତାର ବୁଆ ହେମି ପରେ, ଆରି ମୋର ଝି। ହଁ, ଆମେ ଦୁଇ ଜନ ରାନ୍ଧି ବାଡ଼ି ଖାଇମୁ, ଗୁଲୁ ଗୁଲୁ ପିଠା କରମୁ।
4: ହଁ ବାପ ଝି, ଠିକ ଅଛ, ଯେନ୍ତା ବାପ କେ ସେନ୍ତା ଝି।
5: କେତେ ମାଣିବେ ନ ମାଣିବେ, ତୋର ସେବା କରିବାର ନ କରିବାର ମା ତୁଇ ଜାଣ, ମୁଁ ଧରିଣୀ ଜାଣେ।
2: ଗ୍ରାମକୁ ବିରାଜମାନ କରିଛ ଗୋ ମା, ଗ୍ରାମକୁ ବିରାଜମାନ କରିଛ। ଶୁନ ମା ବହେନେ, ଏସୁର ସାଲେ ମାଙ୍କର ଇଟା ଗୁଟେ ଅର୍ଡର, ଯୁଗ୍ନି ପର୍ବଲ ଅଛି, ମାଙ୍କର କଷ୍ଟ ଗୁଡ଼ା ବହୁତ ହେବା। କଷ୍ଟ ବୋଇଲେ ମାତା ଗୁଣି ସେନ୍ଦ୍ରି କୁଲଥିଆ ମୁଗିଆ ଗୋରୁମାନଙ୍କର ଉପରେ ବି କଷ୍ଟ ପଡ଼ବା, ଫଟା ଚପକା ଲଅସିଆ ସେମିଲିଆ ରୋଗ ଗୁଡ଼ାକ ଏସୁର ସାଲେ ହେବା। ମାର ହୁକୁମ ପ୍ରତିଜ୍ଞା।
4: ଇତାର କିଛି

0: ଧେଇ ଦେମି ଆସ।
1: ମୁଇଁ ନାଇଁ ପିନେ, ମତେ କାଁ କାଁଟା ହେଇଯିବା।
0: କିଛି ନାଇଁ ହୁଏ, କାଇଁ ଡରୁଛ? ତମର୍ ଭଲ୍ ଲାଗି ତ ମୁଇଁ ପିନ୍ଧଉଛେ। ମା ମଙ୍ଗଲା ତମର୍ ନିକେ ଆସୁନ୍, ତମର୍ ଭିତର ଖାଣ୍ଟି ମନୁଷ୍ଟାକେ ତାଙ୍କର ଚୋରି ପକାରିଲା ଲେଖେ ଜଗତକେ ଦେଖେଇ ଦଉନ୍। ଆସ, ପିନ୍ଧେଇ ଦେମି ଆସ। ସୁନା ପିଲା, ଏକ ଦୁଇ ତିନ।
1: ମତେ ମତେ କାଁ ଯେ ଏତେ ସଉକ କରୁଛ? ମତେ ତ ଲୁକେ ଦୂର ଦୂର ମାର ମାର କରୁଛନ୍, ମୋର ଦିହେ ଥୁକୁଛନ୍, ମୋର ମୁଡ଼େ ଠଣା ମାରୁଛନ୍, ମତେ ଦେଖିଲେ ବୁବି ମାରୁଛନ୍। ମୋରନେ ତୁମେ କାଁ କାମ ଯେ ତୁମେ ଏତେ ସଉକ କରୁଛ?
0: ଏ ଛୁଆର ବୁଆ ପରେ ତମେ ସବୁଦିନେ ଛୁଆ ବୁଦ୍ଧି କଲେ ହେବା? ତମେ ମୁନୁଷ ଲେଖେ ମୁନୁଷଟେ ହେବ। ଇ ଅଭେଲ ଛୁଆର ଭାବ ଛାଡ଼, ତମର ଭିତରେ ଥିବା ଖାଣ୍ଟି ମୂର୍ତ୍ତିକେ ବାହାରକେ ଦେଖାବାକେ ହେବା। ଲୁକେ ତୁମକୁ ଆଜ ବିର୍ଝୁଛ, ଦେଖବ ଦିନେ ତମର ଲାଗି ଝୁରବେ। ତମେ ତ ଇ ଗାଁର ଇଜ୍ଜତ ରଖବ। ଇକି ସୁନ୍ଦର ଛୁଆଟେ ପାଇଛ, ସମକୁ ଛୁଆଟେ ମିଲ୍ସି କେ? ଛୁଆର ଦୁଃଖଟା ମା ପୁଅ ଆସିନା ବୁଝବେ, ଆର୍ କିଏ ବୁଝବା? ଛାର ଛୁଆଟେ ନାଇଁ ନ, ତାକେ ପୁର୍ତ୍ତିଟା କେନ୍ତା ଚିହ୍ନା ଚିହ୍ନା ଲାଗ୍ସି ତୁମେ ନାହିଁ ଜାନି, ତୁମେ କିଛି ନାହିଁ ଜାନି।

0: ଜୁହାର ଆଜ୍ଞା।
1: ଜୁହାର ଜୁହାର, କେନ୍ତା ବୟ ଶାଖୁ? ଯାତ୍ରା ଭଲ କରି ଜମଲା କିନିବ?
0: ଜମି ଥିତା ଯେ ହଜୁର, ମଝିତି ମାଛି ଛିକି ଦେଲା। ଆଦି ଇଟା ରଖୁନ୍ ତ।
1: ହବ ଏତକି କମ୍?
0: ଏତକି ମିଲିଛେ ଯେ ବଡ଼ କରୁନ୍ ହଜୁର, ବୁନ୍ଧୁ ଯାଇଥିତା। ଦୁଇ ପାର କି ତିନ ପାର ଖେଲେଇଛେ ହଜୁର, ପୁଲିସ ତ ମାଡ଼ି ବସଲା। ଦୁସରା ଲୋକ ହେଇଥିଲେ ତ ବଡ଼ଟା ବାନ୍ଧିକିରି ପଲେଇଥିତା ହଜୁର।
1: ହଏରେ ବୟସାଖୁ, ତୁଇ ମୋର ପୁରୁଣା ଲୋକ, ଆଉ ତୋର ଉପରେ ମୋର ପୁରାପୁରି ଭରସା ଅଛି। ତୁଇ ଯଦି ଏନ୍ତା ଚୁଟି ମୂଷା ଲେଖେ ଚୁଟି କାଟବୁ, କାଣ ହେବା କହ ତ?
0: ମୁଇଁ ଚୁଟି ନାଇଁ କାଟବାର ହଜୁର, ପଟି ତ ଜୁଆଏ, ଇଥି ସବୁବେଲେ ଜିତ୍ମି ବୋଇଲେ ହେବା କେଁ?
1: ହଏରେ ବୁଦ୍ଧୁ, ସବୁବେଲେ ନାଇଁ ଜିତ୍ବୁ ତ ତତେ ମୁଇଁ ଖେଲେଇ ପଠାମି କାଁ ଯେ? ଆଗ ପେଣା ପେଣା ନୋଟ୍ ଦେମି, ଆନ୍ଲା ବେଲ୍କେ ଶୁନ୍।
0: ଆଜ୍ଞା ମୋର କଥା ଟିକେ ଶୁନୁନ୍। ଗାଁ ବାଲେ କିଛି ମାଗିଲେ, ପୁଲିସ ତୋଡ଼ ମାଇଲା, ସେ ବି କିଛି କୁଞ୍ଚଲା।
1: ଜାନିଛେ ବୋ ଯେ ଏତେ କମ୍ ହେବା କେଁ? ନିକୁଛ ପକ୍ଷେ ମୂଲ୍କେ ମୂଲ୍ ତ ଆଏବା, ଅଧିକାଟା ଭାଲ ଚୁଲ୍କେ ଗଲା।
0: ସମିଆ ପଡ଼ଲେ ବୁନ୍ଧୁ ବି ଯିବା ହଜୁର, ସେଟା ସହ କଲେ କେନ ହେବା?
1: ଦେଖ କାକା, ଇ ଥରକ ବଡ଼ା ଲସ୍ ଥି ପକେଇଦେଲୁ, ଇନୁ ଇଆଡ଼କେ ଟିକେ ହୁସିଆର ଥିବୁ। ହଁ, ଏଇ ସେ କଥା ଯେନ୍ କହିଥିଲି।
0: କେନ୍ କଥା ହଜୁର?
1: ଏତକି ଜଲ୍ଦି ପାସରି ପକାଲୁ କେମ୍ବ? ଦେଖୁଛେ କାମ ବୁତାଥି ତୋ ଲୟ ନାଇଁ ନର।
0: ଟିକେ ଟିକେ ହେତେଇ ଦଉନ୍ ହଜୁର।
1: ହେବ ସେ ଅନ୍ଧା ବାହା।
0: ବୁଝିଗଲି ବୁଝିଗଲି ହଜୁର।
1: ସୁରାଗ ଲଗାଲୁ?
0: ସୁତ୍ରେଇଛେ ହଜୁର। ହଜୁର ନିସ୍ଫିକର ରହୁନ୍, ଘାରିକେ ତିତେର ଆଇଲେ ହେଲା।
1: ଘାରିକେ ତିତେର ଅଲବ ଦେବା, ଆରେ ଦୁସରା ନ ରହି ନାଇଁ ପାରେ।
0: ଇଟା ହେନ୍ତା ତିତେର ନୁହେଁ ଯେ ହଜୁର ଥରେ କୁହକି ଦେଲେ ସର୍ଟ କରି ପଲେଇ ଆଇବା। ଇ ତିତେର କେ ଆନବାର କେ ହେଲେ ଚକର ମାରବାର କେ ହେବା, କିନ୍ଦିରବା କେ ହେବା, ଘାରିନୁ ଇଠାନୁ ସେଠାନକେ ଥୁଇବାର କେ ହେବା, ଗୁଟେ ଠାନୁ ଆ ବେଲେ ନାଇଁ ଆସେ ହଜୁର।
1: ତୁଇ ତ ସବୁ ଜାନିଛୁ ବୈଶାଖୁ, ମୁଇଁ ଯେନ୍ କାମ ମାନ କରୁଛେ, ଦେଉଲ ମହଲ ଗୁଡ଼ି ଭାଡ଼ି ହସ୍ପିଟାଲ ଧର୍ମଶାଳା ବନଉଛେ, ଇସବୁ କାର୍ ଲାଗି? ଗାଁର ଲାଗି ତ।
0: ହଁ ହଜୁର।
1: ହେଲେ ଲୁକେ ବି ତ ତାଙ୍କର ଆଡ଼ୁ ମୋର ଲାଗି କିଛି କରବେ? ଯେ ଛୋଟେ ଝୁରି ଛାଡ଼ସି, ବଢ଼େଟେ ପାଇବାର୍ ଲାଗି ଛାଡ଼ସି। ମାହାଲିଆ ମାହାଲିଆ କିଏ ଗରିଲା ନାଇଁ ପକାନ୍, କୁତ୍ରିଟେ ଛାଡ଼ିଲୁ ମାନେ ଭାକୁରଟେ ପାଇଲୁ, ମୁଇଁ ବି କିଛି ପାଇମି ବୋଲି ଟାକିଛେ ବୋ।
0: ବୁଝିଲି ହଜୁର ବୁଝିଲି, ମୁଇଁ ଥାଉ ଥାଉ ଆପଣ ଯେନ୍ଟା ଚାହିଁବେ ହେଟା ଫେର ପୁରା ନାଇଁ ହେବା। ହଁ ଗୁଟେ କଥା କହିବାର୍କେ ତ ପାସିରି ଦେଲି ହଜୁର।
1: କାହିଁ କଥା ବୋ?
0: ଯାତ୍ରା ନ ଆର ଦିନେ ମୁଇଁ ଆର୍ ଝାଙ୍କର ହଜୁରଙ୍କ ନିକେ ଆଉଥିଲୁ, ଦେଖ ଦେଖ ବହେଲା ବେଲ୍କେ ମଦନ ଆର୍ ସେ ବାହାକର ଝି ଗୁମତଟେ ଲଗେଇଛନ୍ ବୋଲ ତ।
1: ମଦନ? କେନ୍ ମଦନ ବୋ?
0: ସେ ଗେଜା ମଦନ ହଜୁର, ସେଦିନ ଯେନ୍ ହାଟୁ ଘୁଚରା ବେଲ୍କେ ଛୁଆ।

0: ମାନେ ପିଲାଟାକେ ପୁରି ପକଉଥିଲେ, ତାର ଖଦିଆ ଯେନ୍ ଘିଚି ଦଉଥିଲେ।
1: ଓହୋ, କାଁ ହେଲା ବୋ?
0: ସେ ବୋଲୁଛନ୍ କେନୁ ଟୁକେଲ ଛୁଆଟାକେ ବେଟି ଆନିକରି ତାର ବୁଆ ବୋଲିକିରି ମହା ଉଷ୍ଣା ଖଉଛେ, ଆର୍ ତାର ସଙ୍ଗେ ଯୋଡ଼ି ଯାଇଛେ ସେ ଅନା ବାହାକର ଝିଲ ଲୁରା। ମୁଇଁ ଆର୍ ଝାଙ୍କର ତାହାକେ ହଜୁରଙ୍କ ନିକେ ଆନୁଥିଲୁ, ହେଲେ ଟୁକେଲଟା ତ ଧମକେଇ ଦେଲା ଆମକୁ। ମାଇକିନା ଟାକର ସାଙ୍ଗେ କାଣା କଚର କଚର ହେମି ବୋଲିକରି ଆମେ ତୁମ ପଡ଼ିଲୁ, ନାହେଲେ ହଜୁର ତାର ମୁକୁଲା ବାଲକେ ହାଚକି ହାଚକି ତମ ରାଗେ କେଚଡ଼େଇ ନାଇଁ ଦେଇଥିତି ବେଲେ ମୋର ନାକା ବୈଶାଖୁ।
2: ନାଇଁ ରେ ନାଇଁ, ହେନ୍ତା ନାଇଁ କରବୁ, ହେ ତାର ଦେହେ ହାତ ନାଇଁ ଲଗାବୁ। ସମିଆ ଏବା, ମୁଇଁ ଚୁଟକି ଫୁଟାଲେ ହେ ମୋର ନିକେ ଆଇବା। ହଁ ଶୁନ୍ ତ, ସେ ସରମଙ୍ଗଲିଆକେ ମୋର ନିକେ ପଠେଇଦେବୁ ତ?
0: ଆଜ୍ଞା।
2: ତାର ନମ୍ବର ବଢ଼େ କାମଟି ଅଛେ ବୋ?
0: ହଁ ହଜୁର, ଯାଉଛେ ହଜୁର, କହିଦେମି।
2: ଯା ଯା ଯା।
3: ବାଡ଼ି ବୁଢ଼ା କରି ଥୋଇ ଦେଇଛେ ବାପା, ମୋ ଡ୍ୟୁଟି ବେଲା ହେଲାନ।
4: ଅସ୍ପତାଲ ଖୋଲିଥିବାନ ଭାଇଲ ଯେ ରେ ମା?
3: ନାଇଁ ଖୋଲିଥିବା ଯେ।
4: କାଁ ଯେ ଏତେ ତନ୍ଦରି ଯାଇସୁ? ସେ ଡ୍ୟୁଟି କେ ତ ଯିବୁ, ଘରେ ଛନେ ଡେରି ହେଇଗଲେ କିଏ କାଣା ଫାଶୀ ଦେଇଦେବା?
3: କିଏ ଫାଶୀ ନାଇଁ ଦେଲେ ବି ନିଜେ ଠିକ ଥିଲେ ହେଲା।
4: ମୁଇଁ କାଣା କହୁଥିଲି କି?
3: କାଣା କହୁଥିଲ ଗୋ?
4: କହୁଥିଲି ଆଉ କାଣା କି ମା, ନୌକରି କରି କରି ମତେ ଆର୍ କେତେ ପୁଷ୍ପୁ ତୁଇ, ଝି ଜନମ ବାପକେ ପୁଷ୍ପାର ଲାଗି ତ ନୁହେଁ। ମୋର ଅଜା କହେ, ଝିର କମାନି ସେମାନେ ଖାଏସନ୍, ଯାହାର ବାହା ଜାଙ୍ଗଲ ଥି ତା ଖତ ନାଇଁ ଥାଏ। ହାଁ, ଏକଟା ମହାପୁର ଫୁଟେଇ ଦେଲା ସିନା ରେ ମା, ହେଲେ ମୁଇଁ ତୋର କମାନି ଖାଇତି ଖାଏ ରେ ମା।
3: ବାପା,
4: ପରର ହାଣ୍ଡି ଧୋଇବାର ଲାଗି ତ ଝିଅର ଜନମାଏ, ସେଥିନ ବାପର ସୁଖ। କେନ୍ସି ବାପ ନାଇଁ ଚାହେଁ ତାର ଝି ତାର ଘରେ ନ ଦରଭୁଡ଼ି ହେଉ।
3: ମୁଇଁ ଉପଝର ହେଇଗଲି ନ ଭାଇଲ ଯେ ଗୋ?
4: ରାମ ରାମ ରାମ ରାମ, କାଏ କଥା କହୁଛୁ ନନି ତୁଇ? ହେ ତୁଇ ଫେର ଉପଝର ହେବୁ ମତେ? ଗୋଟିଏ ବୋଲିଛି ମୋର, ମୁଇଁ ରଜା ହେଇଥିଲେ ଘି ଖୁଇ ଗୁର୍ସେ ଅଚେଇଥିତି, ବଡ଼େ ବଡ଼େ ରାଜକୁମାର ମାନେ ତତେ ଦେଖି ଯାଇଥିତେ, ଗାଁ ଖୋଲି ଫାଟି ପଡ଼ିଥିତା। ହେଲେ ଗୋଟେ ଅନ୍ଧା ବାପର ଘରେ ଜନମ ହେଲୁ ରେ ମା ତୁଇ। ଏ ବୁଡ଼ବକ ମହାପୁରୁ ବି ଚନା ଦେଶୀ ଯେ, ଯାହାର ଦାନ୍ତ ନାଇଁ ଥାଏ ତାହାକେ।
3: ତୁମେ ତ ଗୋ ଖାଲି ବିହା ବିହା ହଉଛ, ମୁଇଁ କେନ ବାଇଡ଼ ଟିକେ ପଲେଇ ଯାଉଛେ ଯେ?
4: ତୁଇ ତୁଇ ପରେ ସୀତା ଆଉ ରେ ମା, ଲୈଖନର ଗାର ଡେଗି ନାଇଁ ଜାନି ଆର ବାର ଡେଗବୁ କାଏ? ଛି ଛି ଛି ଛି,
3: କାଁ ଯେ ସେ ହେନ୍ତି ତନ୍ଦ୍ରି ଯାଏସ?
4: ସବୁଥିର ଗୋଟେ ଗୋଟେ ସମୟ ଥିସି ରେ ମା, ଗୋଟେ କଣ୍ଟ ଥିସି, ପାଏନକେ ଅଟକେଇ ଦେଲେ ସେ ଥୁମି ଯାଇସି ବୋଲି ନିଷ୍ପିକିର ହେବାରଟା ଠିକ ନୁହେଁ ମା। କିଏ ଜାନେ କିଏ ଜାନେ କେତେବେଳେ ଖାଇକରି ତଲକେ ପଲେଇ ଯିବା ଯେ, ଆର ଥରେ ତଲକେ ପଲେଇ ଗଲେ ତାକେ ଆଉ ଉପରକେ ନାଇଁ ଆନି ହୁଏ ରେ ମା, ନାଇଁ ଆନି ହୁଏ। ହଁ, ଏ ରୁଦ୍ରବାବୁ ମନିକେ ଆଇଥିଲେ।
3: ରୁଦ୍ରବାବୁ?
4: ହଁ, କାଁ ହେଲା ମା, ତୁଇ ଚମକି ପଡ଼ିଲୁ ଯେ?
3: କିଛି ନାଇଁ କିଛି ନାଇଁ, ଲୋକ ବୁଝି ନାଇଁ ହୁଏ ଆଜିକାଲି, ସଫେ କଞ୍ଚା ସ୍ୱାଦି। ମୁଇଁ ଯାଉଛେ ଗୋ, ବେଲା ହେଲାନ।
4: ଯା ଯା ଯା ରେ ମା, ଯା, ନୌକିରି ଆଏ ସେଥି ଫେର କାଏଁ ଉଛୁ। ଏମା, ସେ ଟୁକେଲ ଛୁଆଟାକେ ପଠେଇ ଦେବୁ ତ, କାଏ ନା ବୋଲୁଥିଲୁ କି ତାର?
3: ସୁକୁନ କେ?
4: ହଁ ହଁ, ସୁକୁନ ପଠେଇ ଦେବୁ ତ ମନିକେ ଖାଏ, ଭନେ ଲାଗ୍ସି ଏ ତାର ସାଙ୍ଗେ ଦୁଇପଦ କଥା ହେଲେ। ଏକଲା ଏକଲା ପଡ଼ିଥିବା ଠାନୁ ଦୁଇ ଲୋକ ଥାଇ ଭୁଟୁର ଭାଟୁର ହେବାଟା ତ ଭଲ ହେ ନାଇ।
3: ହଁ ପଠେଇ ଦେମି, ଯାଉଛେ।
5: ଜୁହାର ଗୁରୁ, ପାହେ ପଡ଼ୁଛେ।
4: ଭଲେ ଥାରେ ଦୁଇ ମାନିଆ, ଓଟ ଓଟ ଓଟ, କେନ୍ତା ଛିଙ୍ଗଲି ପଡ଼ିଲୁ ବୋ?
5: ଡକରାଟେ ଆଇଛେ ଗୁରୁ।
4: କେନୁ ବୋ?
5: କେନୁ କାଣା ବୋଲୁଛ ଗୁରୁ? ବଢେ ଠାନୁ ରୁଦ୍ରବାବୁର ନାଁ ତ ଶୁଣିଛ ଗୁରୁ? ବୁବରା ବନେ ଲୋକଟେ ଆନ, ମାଏନ ବ୍ୟବହାର ଦାନ ଧରମକେ ଗୋଡ଼ ଉଚେଇଛନ୍।
4: ଶୁଣିଛେ ତାଙ୍କର ନାଁ, ମୋର ନିକେ ବି ଦିନେ ଅଧେ ଆଇଥିଲେ ବୋ।
5: କାଣା ବୋଲୁଥିଲେ ଗୁରୁ?
4: ବୋଲୁଥିଲେ ଆର କାଣା କି, ଆମର ଲୁରାକେ ଅସ୍ପତାଲୁ ନେଇକରି ତାଙ୍କର ଫ୍ୟାକ୍ଟ୍ରି ଦି ନୌ

0: ବିକ୍ରି କରବାକେ କହୁଥିଲେ, କେନ ପରେ ବଡ଼େ ଫ୍ୟାକ୍ଟ୍ରିଟେ ବସେଇଛନ୍ ବୋ।
1: ବନ୍ଦେ ହେତା ଗୁରୁ, ଆଜିକାଲି ଫ୍ୟାକ୍ଟ୍ରି ନେ ତ ଟଙ୍କା ରୁକେଇ ଆନୁଛନ୍ ଅକର୍ତ୍ତିଆ ମେଘ ଲେଖେ।
0: ହେଲେ ଏଇଟା ସରକାରୀ ନୌକରୀ ବୋ ଦୁଇ ମାନିଆ, ଆର ସେଟା
1: ଫ୍ୟାକ୍ଟ୍ରି ନୌକରୀ ବି କିଛି କମ୍ ନିହେ ଗୁରୁ।
0: ସତ କହୁଛୁ ଯେ, ହେଲାଟାକେ ଛାଡ଼ି କରି ନାଇଁ ହେଲାଟାକେ ଆଶା କରବାରଟା ଗୋଟେ ବୁଣବ କି ଟିଆ ହେବ।
1: କହୁଥିଲି କାଣା କି
0: କାଣା ବୋଲୁଥିଲୁ,
1: ରୁଦ୍ର ବାବୁ ବଢେ ବଡ଼ ଲୋକ, ଇ ବଛର ବିଶ୍ୱକର୍ମା ପୂଜା ଥି ତାଙ୍କର ଫ୍ୟାକ୍ଟ୍ରି ବେଶ ମୁହେଁ ସଞ୍ଚାର ହେବା ବୋଲି ଡକେଇଛନ୍।
0: ଦେଖ ଗା ପିଲା, ତୋର ଉପରେ ନ ସବୁ, ତୁଇ ଗୋଡ଼ୁ ଚାଲେ, ମୁଇଁ ତୋର ପଛେ ପଛେ ଲମ୍ଲି ନ।
1: କେନ୍ତା କଥା କହେସ ଗୁରୁ, ଯାହା କଲେ ବି ଗୁରୁଟା ଗୁରୁ ଆର ଚେଲାଟା ଚେଲା, ମୁଇଁ ପରେ ତୁମର ଚେଲା ଆଏ କରିଛେ ଢେଲା ଢେଲା।
0: ତୋତେ ନାଇଁ ପାରିଲା ରେ ବାବୁ।

0: ଛୁଆ ବେଲୁ ବୁଆ ମା' ବୋଲି କିଛି ନାଇଁ ଜାନି, ବଢ଼େ ଘରର ପୁଅ ଥିଲି ବୋଲି ଲୁକେ କହେସନ୍। ହେଲେ ସେ ବଡ଼ ଘରକେ ମୁଇଁ କାଣା ଧୋଇ ଧୋଇ ପିଇମି? ସେ ବଡ଼ ଘର କେନ ଥିଲା? କିଏ ଦେଉଲ ମହଲ ଗୁଡ଼ି ଭାଡ଼ି ବନେଇଥିଲା? କାହିଁ ଗଲେ ମୋର ବୁଆ ମା? ଅଣ୍ଟା ସଲଖେଇ ଦେଖ୍ଲା ବେଲ୍କେ ସବୁ ଛିନା। ହେଲେ ହେଲେ ଆଏଜ ଆଏଜ ତମେ ମୋର ଭିତରେ ଏନ୍ତା କାଣା କରିଦେଲ ଯେ ପଥର ଭିତରୁ ଗୋଟେ ନୂଆ ଜୀବନ ପଞ୍ଚବାର ଗୋଟେ ନୂଆ ସୋକ ବାହାରି ପଡ଼ୁଛି। ହି ଜୀବନେ ହି ଜୀବନେ ମୁଇଁ ତୁମର ଲାଗ ନାଇଁ ଶୁଝିପାରେ, ସତେ ସତେ ନାଇଁ ଶୁଝିପାରେ।
1: ତମର ଲେଖେ ମୁଇଁ ବି ମାର ମୁହଁ ନାଇଁ ଦେଖି ବଇଲେ ଚଲେ। ପୁଅଟା ଅଛେ ଯେ ତାର ବି ଆଇକ ଦୁଇଟା ଫୁଟେଇ ଦେଇଛେ ମହାପୁରୁ। ମୃତୁ ପିଟି ପିଟି ଦୁଇ ଅକ୍ଷର ପଢ଼ିଥିଲା ବୋଲିକରି ମୁଇଁ ଆଜ ନୌକରୀଟେ କରୁଛେ, ଦୁଇ ପଇସା କମୁଛେ ବୋଲି ଠୁଣି ଚଲୁଛେ। କାଜେ ମୁଇଁ ବୁଝି ନାଇଁ ପାରବାର କେ ତମକୁ ଦେଖିଲା ଦିନ ମୁଇଁ ମୋର ଭିତରେ ତୁମର ମୂର୍ତ୍ତିକେ ଥାପି ଦେଇଛେ। ସେ ମୂର୍ତ୍ତି ରାସନ ମହାପୁରର ଆସନ ବି ଆହୁରି ଉଚ୍ଚାଏ। ସର୍ମଙ୍ଗଲିଆର କୁଠି ଲେଖେ ଧୂପ କୁକୁରୁଥି ମହମ, ହେଲେ ହେଲେ ସେ ମୂର୍ତ୍ତି ଥାପ୍ବାର ଲାଇକ ମୁଇଁ ନୁହେଁ। ଗଙ୍ଗା ଲେଖେ ମୋର ଜୀବନ୍ତି ଯମୁନାର ଗୁଲିଆ ପାଇଁ ମିଶି ଯାଇଛେ। ମୋର ସିନା ସଭେ ହେଇପାରବେ, ମୁଇଁ କାହାରି ହେଇପାରମି କି ନାଇଁ ପାରମି, ସେ ବର୍ଷା ମୋ ନାଇଁ ନ।
2: ମୁଇଁ କାହାରି ନୁହେଁ।

0: ବୁଢ଼େ, ସଞ୍ଚାର ଭଲ କରୁଛ? ତମର ହାତଟା ବନେ ସଫା ଅଛେ।
1: ଗୁରୁ ଯାହା ଶିଖେଇଛନ୍ ଆଜ୍ଞା, କଲା ବିଦ୍ୟା ଆଏ, ଯିଏ ଯେତେ ସାଧି ପାର୍ବା ତାର ସେତେ ଆଏ।
0: ଠିକ୍ ଅଛେ, ମୁଇଁ ଏତକର ସରକାରକେ ଲେଖ୍ମି, ତମର ଏନ୍ତା ଦୁଃଖୀ କଳାକାରମାନଙ୍କୁ କିଛି କିଛି ସାହାଯ୍ୟ କରବା।
2: ହଜୁର ଲେଖିଲେ ସରକାର ଗୋଟେ କିଏ ଆଇ ଯେ ନାଇଁ ଶୁଣବା।
0: କଳାକାରମାନଙ୍କୁ କିଛି ଦେଇପାରବା ବୋଲି ମୁଇଁ ଭାବୁଛେ, ଦେଖାଯାଉ କିଛି ହେଲେ ତ ଦେବା।
2: ଆମର ବାବୁ କାଣା କାଣା କରୁଛନ୍ ଦେଖବାରକେ ତମର ଆଏ କାଇ ଛ ପାଲିଆ ବାବୁ, ଦେଖାଲେ କାନ ଦେଖମୁ। ଆମର ବାବୁ ସରମଙ୍ଗଲିଆ ମାନଙ୍କର ଲାଗି ଗୁଡ଼ି ସମଲେଇ ମନ୍ଦିର ବନଉଛନ୍, ଆଉ ଆଉ ଜାଗା ମାନକେ କେତେ କାଣା କରୁଛନ୍, କିଏ ତାର ହିସାବ ରଖବା।
1: ଏନ୍ତା ଧର୍ମାତ୍ମା ମାନଙ୍କୁ ମହାପୁରୁଷ ସବୁ ଯୁଗେ ଜନ୍ମ ଦେଇଥାଉନ୍। ବାବୁଙ୍କ ଲେଖେ ଗୋଟା ତ ଅଛନ୍ ବୋଲି ତ ଏ ସଂସାରେ ବର୍ଷା ହଉଛି, ସୃଷ୍ଟି ଚାଲୁଛି।
0: ହବ ବୟସାକୁ
2: ଆଜ୍ଞା,
0: ଏ ବାହକ ମାନଙ୍କୁ ବିଦାକି ଦେଇଦେଗା।
2: ଆଜ୍ଞା,
0: ଖାଜିଞ୍ଚି ବାବୁନୁ ପଇସା ଆନ୍ ଆର୍ ଦେଇନି, ମୁଇଁ ଟିକେ ଯାଏସି ମିସ୍ତ୍ରୀ ସେ ରଙ୍ଗିଆ ଟିକରାର ମାଉଲି ଗୁଡ଼ିଟାର ମୁଦ ମାଇଲାନ କି ନାଇଁ ମୁଇଁ ଦେଖି ଆସି।
2: ମୋର ପଛେ ପଛେ ଆସ, ବିଦାକି ନେବ ପରେ।
3: ତମେ ଆଖ ଆଗ ସୋର ଧର ନ ଛୁଆ ହଜୁର।
1: ଛୁଆ ହଜୁର ଆର ବଡ଼ ହଜୁର କେନୁ ପାଇଲୁ ରେ ଦୁଇ ମାନିଆ?
3: କହି ହେଇଗଲା ହଜୁର, ଆଉ କେଭେ ନାଇଁ କହେ ଗୁମାସ୍ତା ବାବୁ।
2: ଫେର
3: ଇ ଚିକିର ପ ଜିଭକେ କାଟି ଦେଚି ଲେଖେ ଲାଗ୍ସି।
2: ହଉ ହେଲା, ଆସ ବିଦାକି ନେଇକିରି ଯ, ଆସ ମୋର ପଛେ ପଛେ।
0: ବଢ଼ା ଦେରି କରିଦେଲୁ ବସର ମଙ୍ଗଲିଆ।
3: ଜାନିଛ ତ ବାବୁ, ବାର ଜଞ୍ଜଲିଆ ଲୋକ ମୁଇଁ, ଆଇମି ବୋଲେ ଆସି ହଉଛେ କେଁ।
0: ବୟସାକୁ ତତେ କିଛି ନାଇଁ କହି।
3: କହିଥିଲେ ଯେ ହଜୁର, ଗୁମାସ୍ତା ବାବୁ ଫେର ବର୍ଗି ଦେଲେ ଭୂତାଟେ, ତାକରଟା କଲେ ମଲି ନା କଲେ ମଲି, ଶିବନୁ ତ ଶିବର ନନ୍ଦି ଭୁରକୁ ଟିକେ ମୋର ବେଶୀ ଡର।
0: କାହିଁ ଭୂତାଟେ ବର୍ଗି ଥିଲା ସେ?
3: ପାନପତ୍ରୀ ଲେଖେ ଏଡ଼କିଟେ ଜିଭ ଆର କୁଲାମି ତାର ଗଖେ କଥାଟେ, ନାଇଁ କହିଲେ ଗୁପତ, କହିଦେଲେ ଖୁଲା।
0: ସଫା ସଫା କହ କାଣା କହୁଛୁ ଯେ?
3: ସେ କପିଲ ବାହାଗ
0: କାଣା ହେଲା ତାର?
3: ତାର ଝିଟେ ଅଛି ଫଡ଼େ ଠାଟ ବାଟର ଟୁକେଲଟିଏ, ଯିଏ ବି ଦେଖବା ଲେହେଟି ଲେହେଟି ଅଥା ହେଇଯିବା। କାଁ କରି ଯେ କେ ଜାନେ, ତାକେ ନ ଗୁମାସ୍ତା ବାବୁ ଡାକବୁ ଡାକବୁ ବୋଲୁଛୁ।
0: ଡାକଲୁ ନ ଭେଲ ତାହାକେ?
3: କାଏ ମୁଁ କହିମି ହଜୁର, ମୋର ଖଟଲିର ମଙ୍ଗଲାନୁ ବି ଯାହିରେ ଚୁରି ପକା ବେଲେ ମୁରି ଦେବା ହଜୁର।
0: ଛାଡ଼ ଛାଡ଼ ଛାଡ଼ି କଥା, ତୁ କହୁଥିଲୁ ପରେ ମା ମଙ୍ଗଲା ଲାଗି ତମର ପରାଥି ଦେଉଲଟେ କର୍ମା।
3: ତମର ଟୁଡ଼ ସୁତୁଡ଼ ହଜୁର, ଇ କଥା ନ ଶୁଣମି ବୋଲି ମୁଇଁ ଡାକି ବସିଥିଲି।

0: ତୁମକୁ ବଦଲେଇ ଦେଲା। କାଳିଦାସକେ ସିନା ସରସ୍ୱତୀ ସାତଥର ଗର୍ଭେ ଧରି ସାତଥର ଜନମ କରି ପଣ୍ଡିତ କଲେ, ତୁମକୁ କେନ୍ ସରସ୍ୱତୀ ନୂଆ ଜନମ ଦେଲା ହୋ, କେନ୍ଥେଇ ତୁମର କଣ୍ଠେ ବସଲା।
1: ମୋହର କଥା ତ ଆଶ୍ଚର୍ଯ୍ୟ ଲାଗ୍ବା ଯେ ରୁଦ୍ରବାବୁ, ହେଲେ ଆପଣଙ୍କର କଥା, ଆପଣଙ୍କର କଥା ଇ ରାଇଜେ ଇ ଫାଲ ମରଲେଥି କଥାନି ହେଇ ରହିଯିବା, ସୁଆଙ୍ଗର ସୁର ହେଇ ରହିଯିବା, ଲୀଲା ନାଚର ଢୁଲକ ଲେଖେ ରାଏ ସାରା ଦୁଲକଉଥିବା। ଆପଣ ତ ବଡ଼ ଲୋକାନ, ଆପଣଙ୍କର ହାତେ ନ ସବୁ ଦେ ଦେବତା ବସଉଛନ୍, ଦାନ ଧରମ କରିପାରୁଛନ୍, ଧରମଶାଲା ବନଉଛନ୍, ଫ୍ୟାକ୍ଟ୍ରି ହସ୍ପିଟାଲ ଖୋଲୁଛନ୍, ହେଲେ
0: ଅଟକି ଗଲ ଯେ, ଆର କିଛି ବାକି ରହିଗଲା କେ?
1: ବାକି ତ ବହୁତ ଅଛେ, ଦେବତା ପେତେନ୍ ଲାଗି ଗୁଡ଼ି ଭାଡ଼ି ବନଉଛେ ବୋଲି କେତେ ଆଉ ଠକ୍ବେ। ରୁଦ୍ରବାବୁ, ମନୁଷ୍ ଲାଗି କିଛି କରୁନ୍, ମନୁଷ୍କେ ବଡ଼ କରୁନ୍।
0: ମୁଇଁ ଯାହା କର୍ମି ବୋଲୁଛେ ସେସବୁ କାଣା ପଶୁମାନଙ୍କର ଲାଗି? ମଦନ ବାବୁ, ତମେ ପିଲା ଲୋକ, ଦାନ ଧରମ ପାପ ପୁଇନ୍ କଥା ତମେ ବୁଝି ନାଇଁ ପାର।
1: ପାପ ପୁଇନ୍ ମନର ବିକାର ଆଏ, ଦେଖବାର ଭଙ୍ଗିଟେ ଆଏ।
0: ହଁ ହଁ, ମତେ ଆର ପାଠ ନାଇଁ ପଢ଼, କାଁଥିର୍ ଲାଗି ମୋର ପାସ୍କେ ଆଇଛ କହ?
1: ମୁଇଁ ଆପଣଙ୍କୁ ତାଗିଦ କରିଦେବା ଲାଗି ଆସିଛେ, ଆଉ କେତେ ଦିନ ଇ କଞ୍ଚା ମିଚ କଥା କହି ଗାଁର ସାଧା ସିଧା ଲୋକମାନଙ୍କୁ ଠକ୍ବେ? ଆପଣଙ୍କୁ ଇ ମଦନ ତାଗିଦ କରିଦଉଛେ, ସେ ଗେଜା ମଦନକେ ଭୁଲି ଯାଉନ୍। ଇ ଗାଁ ନ ଫେର ଗୋଟେ ନୂଆ ମଦନ ଜନମ ହେଇଛେ, ଯାହାକେ ନିହେ ଚିହ୍ନନ୍ ବେଲେ ଚିହ୍ନ ବନେ କରି ଚିହ୍ନ।
0: ବୈଶାଖୁ, ବୈଶାଖୁ!
2: ହଜୁର
0: ହବ ବୈଶାଖୁ।
2: ଆଜ୍ଞା।
0: ଇଥର ତ ଚର୍ବି ବଢ଼ିଗଲାନ କେ?
2: ମୋର ଚର୍ବି କାଣା ବଢ଼ବା ହଜୁର, ମୁଇଁ କେନେ ଘି ଗୁରସ ମାଛ ମାସ ପାଇମି ଯେ।
0: ଚୁପ କର, କହ ତୁଇ ମୋର ନିମକ ଖାଉଛୁ କି ନାଇଁ?
2: ଆଜ୍ଞା।
0: ଶୁନ ଦିନେ, ମୋର ଗୋଟେ କାମ କର, ଇ ପଇସା ଗଠା ଆର ଶୁନ।
2: ହଜୁର, ଇ କାମଟା କରବାରକେ ମୋତେ ବଢ଼ା ଅଡ଼ୁଆ ଅଡ଼ୁଆ ଲାଗୁଛେ ହଜୁର।
0: ନେମ ଖରମ କରବାକେ ହବା, ଯା କହୁଛେ କାମଟା କରି କରି ଆଇବୁ, ଖାଲି ହାତେ ନେଇ ଆଇବୁ। ସାଫ କରିତ ସାନେ ଲୋକ କୋ ରୁଦ୍ର ନାରାୟଣ କେ ନେଇ ଚିହ୍ନି, ଆଉ ବି ଚିହ୍ନଭାକେ ବାକି ରହିଛି। ଯା
3: ଥାନା ବାବୁ, ଥାନା ବାବୁ!
4: କିଏ ରେ?
3: ମୁଇଁ ହଜୁର, ଦୁଇ ମାନିଆ।
4: ଦୁଇ ମାନିଆ ହ କି ଚାର ମାନିଆ ହ, ମୋର କାଁ ଗଲା? କହ କାଁ କରି ଆଇଲୁ? ପହଲା କେତେ ଆନିଛୁ ଦେ?
3: କେନୁ ପାଇମି ଆଜ୍ଞା ହଜୁର, ଆପଣ ତର୍ସର ପାଞ୍ଚ ଟଙ୍କିଟେ ଆଇଲା ବେଲକେ ଦେଇଥିଲେ ମୋର ଗୁରୁ।
4: ଆର ବେଶୀ ନାଇଁ ଧରି
3: ମାଏ କି? ଆଜ୍ଞା ହଜୁର, ଆପଣ ତମର କିରିଆ
4: ହଏ ବୋ, ଇ କୁକୁରା ଚିଙ୍ଗରା ଗୋଟେ ନାଇଁ ଆନିଥିତୁ କେଁ?
3: ହଜୁର ଆଜ୍ଞା, ଆପଣ କୁକୁରା କେନୁ ପାଇମି?
4: ତମେ ସଲେ ଆଜିକାଲି ବଢ଼େ ଦିମାକିଆ ହେଇଗଲ ନବ ଦେ, ହେ ପାଞ୍ଚ ଟଙ୍କିଟେ ହେଲେ ଦେଇ ତ, କିଛି ନାଇଁ ଆନି ବୋଲେ କାଁ କର୍ମା?
3: ଗଲା ବେଲେ ପକୁଡ଼ି ଗୁଲଗୁଲା ଗୁଟା ତୁ ଖାଇଥିତି ବୋଲୁଥିଲି ଯେ।
4: ଘରକେ ଗଲେ ନାଇଁ ଗିଲ୍ବୁ, ବଟେ ନାଇଁ ଖାଇଲେ କାଳ ଭୁକେ ମରିଯିବୁ।
3: ଏ ନଉନ୍ ସିନା, ହେଲେ ମୋ ଡାଇରୀଟା ହେଲେ ଲେଖ।
4: କହ କାଇଁ ଡାଇରୀ ଲେଖ୍ମି ତୋର?
3: ମୋର ଘରନୁ ଛୁଆଟେ ଚୁରେଇ ନେଇଯାଇଛନ୍।
4: ଯାବ ଏନ୍ତା ଫସ୍କା କଥା କାଣା ଡାଇରୀ କରବୁ? ହନା କଟା ହ କି ମର୍ଡର କର, ଥାନାକେ ଆଇତୁ, କାର ଚୁରି ହେଇଗଲା, କାର ଖୁରି ନେଇଗଲା, ଇ ସବୁକେ ମୁଇଁ ଡାଇରୀ କର୍ମି।
3: ଖୁରି କିନା ନୁହେ ଆଜ୍ଞା, ଛୁଆଟେ ନନି ଛୁଆଟେ ଚୁରି ଯାଇଛେ, ଗୁଟେ ବୋଲି ଛୁଆ ଆଜ୍ଞା, ଶ୍ୱଶୁର ସରମଙ୍ଗଲିଆ ନେଇଛେ ବୋଲି ଲୁକେ କୁହାବୁଲା ହଉଛନ୍। ଆପଣ ଆଜ୍ଞା ହଜୁର ମା ବାପ, ଆପଣ ଟିକେ ବନେ କରି ଚେଷ୍ଟା କରବେ।
4: ତୁଇ ତ ପହିଲୁ ମନଟାକେ ପାଞ୍ଚିଆ କରିଦେଲୁ ନବ।
3: ତମର କିରି ଆଜ୍ଞା, ଆମର ଫାଲେ ଗଲେ ଚିଆଟେ ଦେମି, ଚାଖନା କରବ।
4: ହଉ ହଉ, ଛୁଆର ନା କାଣା କହ?
3: ସୁକୁ ନା।
4: ତାର ବୁହାର ମା?
3: ଆମର ଇ ମଦନ ବାବୁର ପାଲା ଝି।
4: କେନ ଚୋରି ହେଲା?
3: ଆମର ଗୁରୁ କପିଲ ବାହା ଘରୁ।
4: ହଉ ହଉ, ଯା ଯା ଯା, ଗୁରୁଦୁ ବେଲ ହେଲାନ, ମୁଇଁ ଯିମି ତୋର ଫାଲେ। ଯା
3: ଆଜ୍ଞା, ମୋର ପାକିଟଟା ସୁଇନ୍ ହେଇଗଲା ଆଜ୍ଞା, ହେ ଯେନ୍ ମୋର ପାଞ୍ଚ ଟଙ୍କିଟା ମୋତେ ଉଧାର ଦେଇଛି ତ ବୋଇଲେ ପକୁଡ଼ି ପୁକୁଡ଼ା ଦୁଇଟା ଖାଇଛନ୍ତି ବୋଲୁଥିଲି ଆଜ୍ଞା ହଜୁର।
4: ଇଟା କାହିଁ ଚାଲ ଖେଳୁଛୁ ରେ? ମୋର କଟିଆ ଲେଖେ ଦିଶୁଛୁ, ହେଲେ ପୁଲିସ କର ବି ତୁ ଖରନ ଛଡ଼େଇ ଦେବୁ ନାଇଁ। ଯା ଯା ଭାଗିଥାନ, ପଲା ପଲା।
5: କୂଳ ଫୁଡ଼ିବାର ଜବନ୍ତ ଗତିରେ ଦୁଇ ମାନିଆ, ମୁଇଁ ଖୋକୁଡ଼ ବୁଢ଼ାଟେ ଥାଉନ୍ ଥାଉନ୍ ମୋର ଆଗେ ଏଇ କଷି ଜନି ଲେଖେ ଛୁଆଟା ଝରି ଯାଏ।

0: ତାହାକେ ତ ମୁଇଁ ପହଲୁ ସଫା କରିଦେଇଛେ।
1: ଯେନ୍ ଛୁଆକେ ମୁଇଁ ମାରି ଦେଇଛେ ବୋଲି ଭାବୁଛ ରୁଦ୍ର ବାବୁ, ସେ ଛୁଆ ବଞ୍ଚିଛେ ରେ ମାଲୁରା, ସେ ଛୁଆ ବଞ୍ଚିଛେ। ମୁଇଁ ରୁଦ୍ର ଲେଖେ ଶୟତାନ୍ଟି ନୁହେଁ ଯେ କଲି ଛୁଆଟାକେ ଜନମ ବେଲୁ ଟଣ୍ଟି ଚିପି ଦେତି। ତାହାକେ ମୁଇଁ ଜନକର ଘରେ ସାଇତି ଆଇଛେ ରେ ମା, ସାଇତି ଆଇଛେ।
2: ବୈଶାଖ, ମୋ ଛୁଆ ବଞ୍ଚିଛେ, ତୁଇ ସତ କହୁଛୁ? କେନ ଅଛେ, କେନ ଅଛେ ମୋର ଗଲାର ମାଲି?
1: ଯାକର କେ ପଠେଇଛ? ଇହାଦେ ସେ ଛୁଆକେ ଧରିକରି ଆବା।
3: ବୈଶାଖ, ନିମକ ହରାମ, ମୋର ନିମକ ଖାଇକରି ମୋର ଉପରେ ଚଢ଼ି ବସୁଛୁ, ଭାଗ ଭାଗ ଇଠାନୁ।
4: ଏ ବୈଶାଖ, ଆପଣଙ୍କର ଗୁମାସ୍ତା ହେଇକିରି ଆର୍ ନାଇଁ ନ, ଗୋଟେ ପାପିଟେ ଥିଲି। ଏ ସମୟ ଅର୍ ଥାପଟା ମତେ ମୋର ପଥର ଲେଖେ ଛାତିକେ ଦୁହଲେଇ ଦେଇଛେ।
5: ଗୁମାସ୍ତା ବାବୁ, ଗୁମାସ୍ତା ବାବୁ, ଗୁମାସ୍ତା ବାବୁ,
4: କାଁ ହେଲା ଝାକର? ଏନ୍ତା ଘବରାଳା ଲେଖା ଦିଶୁଛୁ ଯେ।
2: କାଁ ହେଲା ଝାକର?
4: କାଁ ହେଲା ବୋ, କାଁ ହେଲା? ସେ ନନିକେ ଆଣିଲୁ କେ?
5: ଗାଁ ଲୋକେ କହିଲେ ତମେ ଯେନ୍ ଛୁଆକେ ତାକେ ହାତେ ସପି ଦେଇଥିଲ, ସେ ଛୁଆଟା କେବେ କେନ ଯାତ୍ରା ନ ହଜିଗଲା ପରେ ସେ ବାବୁ ତାକେ ଖୁଜି ଖୁଜି ନାଇଁ ପାଇଲେ, ସେସ୍କେ ତାକେ ନ ଝୁରି ଝୁରି ସଡ଼କ ବାସ ଗଲେ।
4: ଯାତ୍ରା ନେ, ଯାତ୍ରା ନେ ହଜିଗଲା?
5: ହଁ, କେବେ ପରେ ଛଚାର ହଉଥିଲା ଯେ ସେନ ଛୁଆଟା ଗୁମ୍ ହେଇଗଲା।
2: କହିଗଲା କେନ୍କେ ଗଲା?
1: ହଜିଗଲା ଲୁରା, ମଦନ, ସୁକୁନ, ସୁକୁନ ତ ନୁହେଁ ରେ ମା ତୋର ଝି?
2: ସୁକୁନ, ସୁକୁନ ମୋର ଝି, ମୋର ଝି ସୁକୁନ।
5: ହେଇଥିବା, ମଦନ ତ ହେନୁ ହିଁ ବେଟି ଆଣିଥିଲା ଛୁଆଟାକେ।
0: ସେହି ଛୁଆ, ସେହି ଛୁଆ ସୁକୁନ ହେ, ମୁଇଁ ଜାଣିଥିଲି, ହେଥିର୍ ଲାଗି ତ ସରମଙ୍ଗଲିଆର ହାତେ।
2: ନାଇଁ, ହେନ୍ତା ନାଇଁ ହେଇପାରେ, ମୋର ଛୁଆ ମରି ନାଇଁ ପାରେ, ସୁକୁନ ମୋର ମରି ନାଇଁ ପାରେ, ସୁକୁନ।

0: ଏତ୍କିଟି ଆପଣଙ୍କର ନାଟକଟା ସରିଗଲା ବୋଲି ନାଇଁ ଭାବୁନ୍ ରୁଦ୍ରବାବୁ, ମୁହୁର୍ ନାଟକଟା ସିନା ସରିଯାଇଛେ, ହେଲେ ହି ହାତର ନାଟକଟା ବାକି ରହିଯାଇଛେ।
1: ତୁଇ ତୁଇ ଫେର କାହିଁ ଆଇଲୁ?
0: ଆପଣ ଯେନ୍ ଜାଲ ଖେଳେଇଥିଲେ ନାଇଁ, ସେ ଜାଲେ ଆପଣ ହିଁ ପଡ଼ିଲେ। ମୁଇଁ ପହିଲୁ କହିଦେଇଥିଲି ଆପଣ ବାଘ ନୁହନ୍, ଖାଲି ବାଘାଏ ବାଘାଏ ବୋଲି ଡରାବାର ଅଭ୍ୟାସଟା କରିଦେଇଛନ୍। ଆପଣ ସବକୁ ସାଫ କରିଦେବାର ଲାଗି ଚାହିଁଥିଲେ, ଆଏଚ ଆଏଚ ମୁଇଁ ଆପଣଙ୍କୁ ସାଫ କରିଦେମି।
2: ପଲା ପଲା ଏଠାନୁ,
0: ମୁଇଁ ଖାଲି ହାତେ ଫେରିଯିବାର ଲାଗି ନାଇଁ ଆସି। ଲୁରାରୀ ଚ ସାଙ୍ଗେ ଯେନ୍ତା ଖେଲ ଖେଳିଛନ୍, ମୋର ସୁକୁନ୍କେ ମୋର ସୁକୁନ୍କେ ଯେନ୍ତା ତୟ ଚିପି ମାରିଛନ୍, ଦେଉଲ ମହଲ କୁଢ଼ି ଫାଡ଼ି ବନାମି ବୋଲି ଆଜ ତକ ଲୁକକୁ ଯେନ୍ତା ଠକିଛନ୍, ଆଏଚ ଆଏଚ ମୁଇଁ ତାକେ ସବୁଦିନ ଲାଗି ବନ୍ଦ କରିଦେମି।

0: ଶୁଣିଥିଲେ ନାଟକ ଲୁରା, ରଚନା ମଙ୍ଗଳଚରଣ ବିଶ୍ୱାଳ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ପଦ୍ମଲୋଚନ ଦାସ, ପରିବେଷଣ କରିଥିଲେ ସୃଷ୍ଟି ସମ୍ବଲପୁରର କଳାକାରମାନେ, ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ବ୍ରଜେନ୍ଦ୍ର ନାୟକ ଏବଂ ଦୁଃଖନାଶନ ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ନୂଆଦିଲ୍ଲୀନ ଆଏଚ୍ 65 ଜଣଙ୍କୁ ପ୍ରଦାନ କରିବେ 2 ଖେପ୍ ପଦ୍ମ ପୁରସ୍କାର। ଓଡ଼ିଶାର ଚରଣ ହେମ୍ରମ, ସୀମାଞ୍ଚଳ ପାତ୍ର ଆଉ ଶରତ କୁମାର ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନିତ କରାଯିବା ସମ୍ମାନିତ। ନୂଆଦିଲ୍ଲୀନ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ୍ର ନିଲାମ ପୋର୍ଟାଲ୍କେ ଲୋକାର୍ପଣ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆମେରିକା ଇରାନ ଭିତରେ ହୋଇଥିବାର ବୁଝାମଣାକେ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକଟି ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗକେ ନେଇକରି ହୋଇଛି ଆଲୋଚନା। ଖରିଫ 2026 ଆଉ ଏଲ୍ନିନୋର ମୁକାବିଲାର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ। ଖରିଫ 2026 ଲାଗି ଓଡ଼ିଶା ପୂରା ପ୍ରସ୍ତୁତ ଅଛେ କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ରାମ ମନ୍ଦିର ଦାନ ମାମଲାଥି ପ୍ରାଥମିକ ରିପୋର୍ଟ ଦାଖଲ କରିଛେ ଏସ୍ଆଇଟି। ତାମିଲନାଡୁର ତିରୁଭଲ୍ଲରଠାରେ ଘଟିଥିବା ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆ ଶ୍ରମିକଙ୍କର ପରିବାର ଲୋକ ସହାୟତା ରାଶି 4 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କା ବଢ଼ାଇଲେ ମୁଖ୍ୟମନ୍ତ୍ରୀ। ପୁରୀ ରଥଯାତ୍ରା ସୁରୁଖୁରୁତି ପରିଚାଳନାକେ ନେଇକରି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଛି 2 ସମନ୍ୱୟ ବୈଠକ। ବାହାରିଲା ସିୟୁଇଟି ୟୁଜି 2026 ଫଳାଫଲ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଜୁନ୍ 28 ବଦଳେ ହେବା ଆଇବା ଜୁଲାଇ ମାସର 5। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀତି ଆଜ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଶ୍ରୀଜଗନ୍ନାଥଙ୍କର ପବିତ୍ର ରୀତିନୀତିରେ ବ୍ୟବହାର ହେଉଥିବାର ବାସୁଙ୍ଗା ପାଟ ପଠାବାର କାର୍ଯ୍ୟକ୍ରମ ଆଜି ହୋଇଛି ଅନୁଷ୍ଠିତ। ରାଜ୍ୟର ଭିନ୍ ଭିନ୍ ଜାଗାର ସଂଶୋଧିତ ଇଂରାଜୀ ବନାନ ବାବଦ ବାହାରିଛେ ବିଜ୍ଞପ୍ତି। ବିଜ୍ଞପ୍ତି ବରଗଡ଼ ବଲାଙ୍ଗୀର ସହିତ ରାଜ୍ୟର 64 ଜାଗାର ବଦଳାଯାଇଛେ ଇଂରାଜୀ ବନାନ। କେନ୍ଦ୍ର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ଲାଗି ରାଜ୍ୟର 10 ବିଦ୍ୟାଳୟ ହୋଇଛେ ମନୋନୀତ। ଲଣ୍ଡନଠାରେ ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ଖେଳିବେ ଭାରତ ଆଉ ପାକିସ୍ତାନ। ଆଉର୍ ଆଇବା 7 ତକ ରାଜ୍ୟର ପ୍ରାୟ ସବୁ ଅଞ୍ଚଳର ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା ବୋଲି ଅନୁମାନ କରିଛେ ପାଣିପାଗ ବିଭାଗ। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଏତା ଋତୁର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ, ପରିବେଷଣ କରିଛନ୍ତି ଲଳିତ ମୋହନ ପଣ୍ଡା ଏବଂ ସାଥୀମାନେ।
2: ବୃନ୍ଦାବନ ବିହାରୀ ଲାଲ କି ଜୟ ଶ୍ରୀ ଗୁରୁ ବାନ୍ଦି ଦାଇ ଓ ରଜେଇ ଓ।

ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣୁଥିଲେ, ପରିବେଷଣ କଲେ ଲଳିତ ମୋହନ ପଣ୍ଡା ଏବଂ ସାଥୀମାନେ। ସାଥୀମାନେ ହେଲେ ନିମାଇଁ ଚରଣ ଦାସ, ଲୋକନାଥ ମହାନ୍ତି, ଅଶୋକ ଶତପଥୀ ଏବଂ ନରୋତ୍ତମ ମହାପାତ୍ର। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ଆମ ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଉପସ୍ଥାପନାରେ ମୁଁ ଆପଣମାନଙ୍କ ଯୁବସାଥୀ କୁକୁସୁମ ମିଶ୍ର। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଥିବା କିଛି ଘଟଣାଗୁଡ଼ିକ ବିଷୟରେ। 1868 ମସିହାରେ କ୍ରିଷ୍ଟୋଫର୍ ଏଏଲ୍ ସୋଲ୍ସଙ୍କୁ ଟାଇପରାଇଟର ପାଇଁ ପେଟେଣ୍ଟ ମିଳିଥିଲା। 1960 ମସିହାରେ ଆର୍କାଟିକ୍ ସନ୍ଧି ସମ୍ପନ୍ନ ହୋଇଥିଲା। ଏହା ଅନ୍ତର୍ଗତ ଆର୍କାଟିକ୍ ମହାଦ୍ୱୀପ ବୈଜ୍ଞାନିକ ଗତିବିଧି ପାଇଁ ସଂରକ୍ଷିତ କ୍ଷେତ୍ର ଘୋଷିତ ହୋଇଥିଲା। 1960 ମସିହାରେ ଜାପାନ ଓ ଆମେରିକା ମଧ୍ୟରେ ସୁରକ୍ଷା ବୁଝାମଣା ହୋଇଥିଲା। 1980 ମସିହାରେ ଭାରତୀୟ ନେତା ଏବଂ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା। 2008 ମସିହାରେ ପ୍ରସିଦ୍ଧ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ପାଇଁ ଚୟନ ସୁପାରିଶ ମିଳିଥିଲା। 2008 ମସିହାରେ ଟାୟାର ନିର୍ମାଣକାରୀ ଦେଶର ପ୍ରମୁଖ କମ୍ପାନୀ ଜେକେ ଟାୟାର ଟର୍ନାଲ ଓ ତାର ସହାୟକ କମ୍ପାନୀ ସହିତ 270 କୋଟିର ଅଧିଗ୍ରହଣ କରିଥିଲା। ଶ୍ରୋତାବନ୍ଧୁ, ଏଇଟା ଥିଲା ଇତିହାସ ଦର୍ପଣରେ ଆଜି। ଆଶା କରୁଛି ଆପଣମାନଙ୍କ ପାଇଁ ନିଶ୍ଚୟ ଶିକ୍ଷଣୀୟ ହୋଇଥିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ସୁନ୍ଦର ଗୀତ। କଥାଚିତ୍ର ହିମ୍ମତୱାଲା, କଣ୍ଠ ଲତା ମଙ୍ଗେସ୍କର ଓ ବାପି ଲାହାରୀ, ସଙ୍ଗୀତ ବାପି ଲାହାରୀ, ଗୀତ ଇନ୍ଦେୱର।

0: ଗୀତଟି ଶୁଣିଲେ ତ ଶ୍ରୋତା ବନ୍ଧୁ, ଆଶା କରୁଛି ଆପଣମାନଙ୍କ ପାଇଁ ନିଶ୍ଚୟ ଭଲ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତା ବନ୍ଧୁ, ଆଜି ଆମେ କଥା ହେବା ବିଶୁଭ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁମାନଙ୍କ ବିଷୟରେ। ବିଶୁଭ ଅଞ୍ଚଳ ପୃଥିବୀର ମଧ୍ୟଭାଗ ବିଶୁଭ ରେଖା ଆଖପାଖରେ ଅବସ୍ଥିତ। ଏହି ଅଞ୍ଚଳ ସାରା ବର୍ଷ ସୂର୍ଯ୍ୟଙ୍କ ତୀବ୍ର କିରଣ ପ୍ରାପ୍ତ କରିଥାଏ, ତେଣୁ ଏଠାରେ ତାପମାତ୍ରା ସାଧାରଣତଃ ଉଚ୍ଚ ରହିଥାଏ ଏବଂ ଋତୁ ପରିବର୍ତ୍ତନର ପ୍ରଭାବ ବହୁତ କମ୍ ଦେଖାଯାଏ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରାୟ ପ୍ରତିଦିନ ମେଘ ସୃଷ୍ଟି ହୋଇ ବର୍ଷାପାତ ହୋଇଥାଏ। ବାର୍ଷିକ ବର୍ଷାପାତର ପରିମାଣ ମଧ୍ୟ ବହୁତ ଅଧିକ ହୋଇଥାଏ। ଏହି କାରଣରୁ ଏହି ଅଞ୍ଚଳରେ ସଦାସର୍ବଦା ସବୁଜ ଓ ଘନ ଜଙ୍ଗଲ ଦେଖିବାକୁ ମିଳିଥାଏ। ବିଶୁଭ ଅଞ୍ଚଳ ଜୀବବୈଚିତ୍ର୍ୟର ଏକ ଭଣ୍ଡାର ଭାବେ ପରିଚିତ। ଏହି ଅଞ୍ଚଳର ଘନ ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ, ସରୀସୃପ ଓ କୀଟପତଙ୍ଗ ବାସ କରନ୍ତି। ମାଙ୍କଡ଼, ଗୋରିଲା, ସିମ୍ପାଞ୍ଜି, ଚିତା, ଜାଗୁଆର ଭଳି ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଏଠାରେ ଦେଖାଯାଆନ୍ତି। ଟିଆ, ମୟୂର, ହର୍ଣ୍ଣବିଲ୍ ଓ ଅନେକ ରଙ୍ଗବିରଙ୍ଗ ପକ୍ଷୀ ଜଙ୍ଗଲକୁ ମୁଖରିତ କରିଥାନ୍ତି। ଅଜଗର, ଭିନ୍ନ ଭିନ୍ନ ସାପ, କୁମ୍ଭୀର ଭଳି ସରୀସୃପ ଏବଂ ଅସଂଖ୍ୟ କୀଟପତଙ୍ଗ ମଧ୍ୟ ଏହି ଅଞ୍ଚଳରେ ବସବାସ କରନ୍ତି। ପ୍ରଚୁର ବର୍ଷା, ଉଷ୍ଣ ପାଣିପାଗ ଏବଂ ଖାଦ୍ୟର ସହଜ ଉପଲବ୍ଧତା ଯୋଗୁଁ ଏଠାରେ ଉଦ୍ଭିଦ ଓ ପ୍ରାଣୀ ଜଗତର ବିକାଶ ବହୁତ ଭଲ ଭାବେ ହୋଇଥାଏ। ତେଣୁ ବିଶୁଭ ଅଞ୍ଚଳ ପୃଥିବୀର ପରିବେଶ ସନ୍ତୁଳନ ରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ଗଣ୍ୟ ହୁଏ। ତଶ୍ରୋତା ବନ୍ଧୁ, ଏହି ବିଶୁଭ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ ବିଷୟ ସମ୍ପର୍କରେ ଆହୁରି ଅଧିକ ଜାଣିବା ଅପର୍ଣ୍ଣା ହୋତାଙ୍କ ସହିତ ଏକ ଆଲୋଚନାରୁ। ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଲୋଚନାଟି।
1: ବିଶୁଭ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ। ପୃଥିବୀର ଭୌଗୋଳିକ ଅଞ୍ଚଳଗୁଡ଼ିକ ମଧ୍ୟରେ ବିଶୁଭ ଅଞ୍ଚଳ ଏକ ବିଶେଷ ସ୍ଥାନ ଅଧିକାର କରିଛି। ବିଶୁଭ ରେଖାର ଉଭୟ ପାର୍ଶ୍ୱରେ ପ୍ରାୟ 5 ଡିଗ୍ରୀରୁ 10 ଡିଗ୍ରୀ ଅକ୍ଷାଂଶ ମଧ୍ୟରେ ଏହି ଅଞ୍ଚଳ ବିସ୍ତୃତ ହୋଇଛି। ସୂର୍ଯ୍ୟଙ୍କର ଲମ୍ବ କିରଣ ବର୍ଷର ଅଧିକାଂଶ ସମୟ ଏହି ଅଞ୍ଚଳ ଉପରେ ପଡ଼ୁଥିବାରୁ ଏଠାରେ ଉଚ୍ଚ ତାପମାତ୍ରା, ଅଧିକ ଆର୍ଦ୍ରତା ଏବଂ ପ୍ରଚୁର ବୃଷ୍ଟିପାତ ଦେଖାଯାଏ। ବ୍ରାଜିଲର ଆମାଜନ ଉପତ୍ୟକା, ଆଫ୍ରିକାର କଙ୍ଗୋ ଉପତ୍ୟକା ଏବଂ ଦକ୍ଷିଣ ପୂର୍ବ ଏସିଆର ଇଣ୍ଡୋନେସିଆ ଓ

ମାଲେସିଆ ବିଶୁବ ଅଞ୍ଚଳର ପ୍ରମୁଖ ଉଦାହରଣ। ବିଶୁବ ଅଞ୍ଚଳ ଜୈବ ବିବିଧତାର ଭଣ୍ଡାର ଭାବେ ପରିଚିତ। ପୃଥିବୀର ଅସଂଖ୍ୟ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ଏଠାରେ ବାସ କରନ୍ତି। ଏହି ଅଞ୍ଚଳ ବିଶ୍ୱର ଜଳବାୟୁ ନିୟନ୍ତ୍ରଣ, ଅମ୍ଳଜାନ ଉତ୍ପାଦନ ଓ ପରିବେଶୀୟ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ତାହେଲେ ଶ୍ରୋତାବନ୍ଧୁ, ଏବେ ଜାଣିବା ବିଶୁବ ଅଞ୍ଚଳର ପାଣିପାଗ ବିଷୟରେ। ଉଚ୍ଚ ତାପମାତ୍ରା, ପ୍ରଚୁର ବୃଷ୍ଟିପାତ, ଅଧିକ ଆର୍ଦ୍ରତା, ନିମ୍ନ ବାୟୁଚାପ, ଋତୁର ଅନୁପସ୍ଥିତି। ବିଶୁବ ଅଞ୍ଚଳର ପ୍ରମୁଖ ବିଶେଷତା ହେଉଛି ସମଗ୍ର ବର୍ଷ ଉଚ୍ଚ ତାପମାତ୍ରା। ସାଧାରଣତଃ ତାପମାତ୍ରା 25 ଡିଗ୍ରୀ ସେଲସିୟସରୁ 30 ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ। ବର୍ଷର କୌଣସି ମାସରେ ତାପମାତ୍ରା କମ୍ ହୁଏ ନାହିଁ। ଦିନ ଓ ରାତିର ତାପମାତ୍ରାରେ ମଧ୍ୟ ଅଧିକ ପାର୍ଥକ୍ୟ ଦେଖାଯାଏ ନାହିଁ। ବିଶୁବ ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ 2000ରୁ 3000 ମିଲିମିଟର କିମ୍ବା ତାହାଠାରୁ ଅଧିକ ହୋଇଥାଏ। ଦୈନିକ ତାପରେ ଭୂପୃଷ୍ଠର ଜଳ ବାଷ୍ପରେ ପରିଣତ ହୋଇ ଉପରକୁ ଉଠେ। ଉପରେ ଥଣ୍ଡା ପରିବେଶରେ ଏହା ମେଘରେ ପରିଣତ ହୋଇ ବର୍ଷା କରାଏ। ଏହାକୁ ସଂବହନ ଜନିତ ବର୍ଷା କୁହାଯାଏ। ଏଠାରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବହୁତ ଅଧିକ ଥାଏ। ଆର୍ଦ୍ରତା ସାଧାରଣତଃ 80 ଡିଗ୍ରୀରୁ 90 ଡିଗ୍ରୀ ମଧ୍ୟରେ ରହେ। ଏହା ଲୋକମାନଙ୍କୁ ଗରମ ଅନୁଭବ କରାଏ ଏବଂ ଜଙ୍ଗଲର ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ। ଉଚ୍ଚ ତାପମାତ୍ରା ଯୋଗୁଁ ଏଠାରେ ଉଷ୍ଣବାୟୁ ଉପରକୁ ଉଠିଯାଏ ଏବଂ ନିମ୍ନ ବାୟୁଚାପ ସୃଷ୍ଟି ହୁଏ। ଏହା ବୃଷ୍ଟିପାତ ବୃଦ୍ଧିର ଏକ ପ୍ରମୁଖ କାରଣ। ବିଶୁବ ଅଞ୍ଚଳରେ ଗ୍ରୀଷ୍ମ, ଶୀତ ଓ ବର୍ଷା ଋତୁର ସ୍ପଷ୍ଟ ପାର୍ଥକ୍ୟ ଦେଖାଯାଏ ନାହିଁ। ସମଗ୍ର ବର୍ଷ ଜଳବାୟୁ ପ୍ରାୟ ସମାନ ରହିଥାଏ, ଏଣୁ ଏହାକୁ ସମବର୍ଷୀୟ ଜଳବାୟୁ ମଧ୍ୟ କୁହାଯାଏ। ଶ୍ରୋତାବନ୍ଧୁ, ଏବେ ତ ଜାଣିଲା ବିଶୁବ ଅଞ୍ଚଳର ପାଣିପାଗ ବିଷୟରେ, ତାହେଲେ ସେଠାର ଉଦ୍ଭିଦ ଓ ଜୀବଜନ୍ତୁ କେମିତି ଥିବେ ଚାଲନ୍ତୁ ଜାଣିବା। ବିଶୁବ ଅଞ୍ଚଳର ଉଷ୍ଣ ଓ ଆର୍ଦ୍ର ପାଣିପାଗ ଘନ ଚିରହରିତ ବନ ସୃଷ୍ଟି କରିଥାଏ। ଏହି ବନକୁ ବର୍ଷା ବନ ମଧ୍ୟ କୁହାଯାଏ। ଏଠାରେ ଗଛଗୁଡ଼ିକ 40ରୁ 60 ମିଟର ଉଚ୍ଚ ହୋଇଥାଏ। ଗଛର ପତ୍ର ସମଗ୍ର ବର୍ଷ ସବୁଜ ରହେ। ବନ ଏତେ ଘନ ଯେ ସୂର୍ଯ୍ୟକିରଣ ଭୂପୃଷ୍ଠକୁ ଠିକ୍ ଭାବରେ ପହଞ୍ଚିପାରେ ନାହିଁ। ଲତା, ଗୁଲ୍ମ ଓ ଔଷଧୀୟ ଉଦ୍ଭିଦ ବହୁଳ ମାତ୍ରାରେ ମିଳେ। ଏଠାକାର ପ୍ରମୁଖ ଉଦ୍ଭିଦଗୁଡ଼ିକ ହେଉଛନ୍ତି ମେହୁଗାନି, ଏବୋନି, ରୋଜୁ, ରବର, ସିଙ୍କୋନା, ପାମ୍, ବାଉଁଶ। ଏହି ଉଦ୍ଭିଦଗୁଡ଼ିକ କାଠ, ଔଷଧ ଓ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଶୁବ ଅଞ୍ଚଳର ଜୀବଜନ୍ତୁ। ବିଶୁବ ଅଞ୍ଚଳର ଘନ ଜଙ୍ଗଲ ଓ ଅନୁକୂଳ ପାଣିପାଗ ଅନେକ ପ୍ରକାରର ଜୀବଜନ୍ତୁଙ୍କ ବାସସ୍ଥାନ ଅଟେ। ସ୍ତନ୍ୟପାୟୀ ପ୍ରାଣୀ, ଏଠାରେ ବାନର, ଗୋରିଲା, ଚିମ୍ପାଞ୍ଜି, ଓରାଙ୍ଗୋଟାନ୍, ଜାଗୁଆର ଓ ଟାପିର ଏହିଭଳି ପ୍ରାଣୀ ଦେଖାଯାଆନ୍ତି। ଏମାନେ ଘନ ଜଙ୍ଗଲରେ ବାସ କରିବାକୁ ଅନୁକୂଳ ହୋଇଥାନ୍ତି। ପକ୍ଷୀ, ବିଶୁବ ଅଞ୍ଚଳ ବିଭିନ୍ନ ପ୍ରଜାତିର ପକ୍ଷୀ ପାଇଁ ପ୍ରସିଦ୍ଧ। ଟୁକାନ, ଟିଆ, ହର୍ନିଲ ଓ ବିଭିନ୍ନ ରଙ୍ଗର ଛୋଟ ପକ୍ଷୀ ଏଠାରେ ଦେଖାଯାଆନ୍ତି। ସରୀସୃପ, ସାପ, ଗୋଧି, କୁମ୍ଭୀର ଓ ବିଭିନ୍ନ ପ୍ରକାରର ଛୋଟ ଛୋଟ କୀଟପତଙ୍ଗ ଭଳି ପ୍ରାଣୀ ଏହି ଅଞ୍ଚଳରେ ବାସ କରନ୍ତି। ଏମାନେ ଜଙ୍ଗଲ ଓ ଜଳାଶୟରେ ରହିଥାନ୍ତି। ଉଭୟଚର ପ୍ରାଣୀ, ବେଙ୍ଗ ଓ ସାଲାମାଣ୍ଡର ଏହି ଉଭୟଚର ପ୍ରାଣୀମାନେ ମଧ୍ୟ ଏଠାରେ ପ୍ରଚୁର ମାତ୍ରାରେ ଦେଖାଯାଇଥାନ୍ତି। ଆର୍ଦ୍ର ପରିବେଶ ଏମାନଙ୍କ ବଞ୍ଚିବା ପାଇଁ ଉପଯୁକ୍ତ। କୀଟପତଙ୍ଗ, ପ୍ରଜାପତି, ମହୁମାଛି, ପିମ୍ପୁଡ଼ି ଓ ବିଭିନ୍ନ ପ୍ରକାରର କୀଟପତଙ୍ଗ ଏଠାରେ ବାସ କରନ୍ତି। ଏମାନେ ଜଙ୍ଗଲର ପରିବେଶ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ବିଶୁବ ଅଞ୍ଚଳରେ ଲୋକମାନେ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ। ଏଠାର ପ୍ରମୁଖ ଫସଲ ରବର, କୋକୋ, କଦଳୀ, ନଡ଼ିଆ, ତେଲ ପାମ୍, କଫି ଇତ୍ୟାଦି। ପାଣିପାଗ ଓ ଜୀବଜନ୍ତୁଙ୍କର ସମ୍ପର୍କ। ବିଶୁବ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁ ପରସ୍ପର ସହ ଏପରି ଭାବରେ ଜଡ଼ିତ ଯେ ଗୋଟିଏ ବିନା ଅନ୍ୟଟିର ଅସ୍ତିତ୍ୱ କଳ୍ପନା କରିବା କଷ୍ଟକର। ଏହି ଅଞ୍ଚଳରେ ସାରା ବର୍ଷ ପ୍ରଚୁର ସୂର୍ଯ୍ୟାଲୋକ, ଅଧିକ ବର୍ଷା ଓ ଉଚ୍ଚ ଆର୍ଦ୍ରତା ଥିବାରୁ ପ୍ରକୃତି ସଦା ସବୁଜ ଓ ସଜୀବ ରହିଥାଏ। ଏହି ଅନୁକୂଳ ପାଣିପାଗ ଯୋଗୁଁ

0: ବୃକ୍ଷଲତା ଅତ୍ୟନ୍ତ ଘନ ଓ ଉଚ୍ଚ ହୋଇ ବଢ଼େ, ଯାହାକୁ ପୃଥିବୀର ସବୁଜ ଫୁସ୍ଫୁସ୍ ବୋଲି କୁହାଯାଏ। ଏହି ଘନ ଅରଣ୍ୟ ଅସଂଖ୍ୟ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ, ଜଳ, ଆଶ୍ରୟ ଓ ସୁରକ୍ଷାର ଉତ୍ସ ଅଟେ। ଗଛର ଉଚ୍ଚ ଡାଳରେ ବାନର ଓ ବିଭିନ୍ନ ପକ୍ଷୀ ବାସ କରୁଥିବା ବେଳେ ଜଙ୍ଗଲର ଭୂମି ଭାଗରେ ହରିଣ, ଜାଗୁଆର ଓ ଅନ୍ୟାନ୍ୟ ପଶୁ ବିଚରଣ କରନ୍ତି। ନଦୀ ଓ ଜଳାଶୟଗୁଡ଼ିକ ମାଛ, ମଗର ଏବଂ ବିଭିନ୍ନ ଜଳଜ ପ୍ରାଣୀଙ୍କର ଜୀବନକୁ ପୋଷଣ କରେ। ଏପରିକି ଜଙ୍ଗଲର ଗଛପତ୍ର ତଳେ ବସବାସ କରୁଥିବା ଅସଂଖ୍ୟ କୀଟପତଙ୍ଗ ମଧ୍ୟ ଏହି ପରିସ୍ଥିତି ତନ୍ତ୍ରର ଅବିଚ୍ଛେଦ୍ୟ ଅଂଶ ଅଟନ୍ତି। ଅନ୍ୟପକ୍ଷରେ ଜୀବଜନ୍ତୁମାନେ ମଧ୍ୟ ପରିବେଶକୁ ସକ୍ରିୟ ଓ ସନ୍ତୁଳିତ ରଖିବାରେ ସହଯୋଗ କରନ୍ତି। ପକ୍ଷୀ ଓ ପଶୁମାନେ ଫଳ ଖାଇ ବୀଜକୁ ଦୂରଦୂରାନ୍ତରରେ ବିସ୍ତାର କରନ୍ତି, ଯାହା ନୂତନ ବୃକ୍ଷ ସୃଷ୍ଟିରେ ସାହାଯ୍ୟ କରେ। ମହୁମାଛି, ପ୍ରଜାପତି ଓ ଅନ୍ୟ କୀଟପତଙ୍ଗ ପରାଗ ସଞ୍ଚାର କରି ଉଦ୍ଭିଦମାନଙ୍କର ବଂଶବୃଦ୍ଧିରେ ଅବଦାନ ରଖନ୍ତି। ସେହିପରି ମାଂସାହାରୀ ପ୍ରାଣୀମାନେ ଶାକାହାରୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରି ପ୍ରାକୃତିକ ସନ୍ତୁଳନ ବଜାୟ ରଖନ୍ତି। ବିଶୁବ ଅଞ୍ଚଳର ଏହି ଅଦ୍ଭୁତ ସମ୍ପର୍କ ଆମକୁ ଶିଖାଏ ଯେ ପ୍ରକୃତିର ପ୍ରତ୍ୟେକ ଉପାଦାନ ପରସ୍ପର ସହ ଜଡ଼ିତ। ଏହି ପାଣିପାଗରେ ପରିବର୍ତ୍ତନ ଘଟେ କିମ୍ବା ଜଙ୍ଗଲ ଧ୍ୱଂସ ହୁଏ, ତେବେ ଏହାର ପ୍ରଭାବ ସିଧାସଳଖ ବିଶୁବ ଅଞ୍ଚଳର ଜଙ୍ଗଲ ଓ ଜୀବବିବିଧତାର ସୁରକ୍ଷା କରିବା ମାନବ ଜାତିର ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରକୃତିର ଏହି ସୁନ୍ଦର ସହାବସ୍ଥାନ ପୃଥିବୀର ପରିବେଶ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବାରେ ଅମୂଲ୍ୟ ଭୂମିକା ନିର୍ବାହ କରୁଛି। ବିଶୁବ ଅଞ୍ଚଳର ପରିବେଶୀୟ ଗୁରୁତ୍ୱ। ବିଶୁବ ଅଞ୍ଚଳ ପୃଥିବୀର ଫୁସ୍ଫୁସ୍ ଭାବେ ପରିଚିତ, କାରଣ ଏହାର ଘନ ଜଙ୍ଗଲ ବହୁ ପରିମାଣରେ ଅମ୍ଳଜାନ ଉତ୍ପାଦନ କରିଥାଏ। ଏହି ଜଙ୍ଗଲଗୁଡ଼ିକ କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରି ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରନ୍ତି। ଏହାଛଡ଼ା ଅନେକ ଔଷଧୀୟ ଉଦ୍ଭିଦ ଓ ଦୁର୍ଲଭ ପ୍ରାଣୀର ବାସସ୍ଥାନ ମଧ୍ୟ ଏହି ଅଞ୍ଚଳ। ବିଶୁବ ଅଞ୍ଚଳ ପୃଥିବୀର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ଅଞ୍ଚଳ। ଏହାର ଉଷ୍ଣ ଓ ଆର୍ଦ୍ର ପାଣିପାଗ, ପ୍ରଚୁର ବୃଷ୍ଟିପାତ, ଘନ ଚିରହରିତ ବନ ଓ ବିବିଧ ଜୀବଜନ୍ତୁ ଏହାକୁ ବିଶେଷ କରିଥାଏ। ପୃଥିବୀର ପରିବେଶୀୟ ସନ୍ତୁଳନ ରକ୍ଷାରେ ବିଶୁବ ଅଞ୍ଚଳର ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।
1: ଆଲୋଚନାଟି ଶୁଣିଲେ ତ ଶ୍ରୋତା ବନ୍ଧୁ, ଆଶା କରୁଛି ବିଶୁବ ଅଞ୍ଚଳର ପାଣିପାଗ ଓ ଜୀବଜନ୍ତୁମାନଙ୍କ ବିଷୟରେ ଅନେକ କଥା ଜାଣିପାରିଥିବେ। ଶ୍ରୋତା ବନ୍ଧୁ, ଆଜି ଜୁନ୍ ମାସ 23 ତାରିଖ ସାରା ବିଶ୍ୱରେ ଜାତିସଂଘ ଲୋକସେବା ଦିବସ ୟୁନାଇଟେଡ୍ ନେସନ୍ ପବ୍ଲିକ୍ ସର୍ଭିସ୍ ଡେ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଷ୍ଠା, ସତ୍ୟତା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରୁଥିବା ଲୋକସେବକମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ଲୋକସେବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଲୋକସେବା ହେଉଛି ଏକ ବ୍ୟବସ୍ଥା ଯାହା ମାଧ୍ୟମରେ ସରକାର ଜନସାଧାରଣଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଜନକଲ୍ୟାଣ ଯୋଜନା ଓ ସାମାଜିକ ସୁରକ୍ଷା ଭଳି କ୍ଷେତ୍ରଗୁଡ଼ିକରେ ଲୋକସେବକମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ସେମାନଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ଏକ ସୁଦୃଢ଼, ସ୍ୱଚ୍ଛ ଓ ଜନମୁଖୀ ପ୍ରଶାସନ ଗଠନରେ ସହାୟକ ହୋଇଥାଏ। ଶ୍ରୋତାବନ୍ଧୁ, 2002 ମସିହାରେ ୟୁନାଇଟେଡ୍ ନେସନ୍ସ ଜେନେରାଲ୍ ଆସେମ୍ବ୍ଲି ଏକ ପ୍ରସ୍ତାବ ଗ୍ରହଣ କରି ପ୍ରତିବର୍ଷ ଜୁନ୍ ମାସ 23 ତାରିଖକୁ ଜାତିସଂଘ ଲୋକସେବା ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ନେଇଥିଲେ। ସେହିଦିନଠାରୁ ଏହି ଦିବସ ବିଶ୍ୱବ୍ୟାପୀ ଭାବେ ପାଳିତ ହୋଇଆସୁଛି। ଏହା କେବଳ ଲୋକସେବକମାନଙ୍କୁ ସମ୍ମାନ ଜଣାଇବାର ଦିନ ନୁହେଁ, ଜନସେବାରେ ନୂତନ ଚିନ୍ତାଧାରା, ନବସୃଜନ ଏବଂ କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହିତ ଦେବାର ଏକ ସୁଯୋଗ ମଧ୍ୟ ଅଟେ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ଲୋକସେବା ହେଉଛି ଜନସାଧାରଣଙ୍କ ପ୍ରତି ଏକ ପବିତ୍ର ଦାୟିତ୍ୱ। ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା, ନ୍ୟାୟ ଓ ସମାନତା ସୁନିଶ୍ଚିତ କରିବା ଏବଂ ଉନ୍ନତିର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ହେଉଛି

ଲୋକସେବାର ପ୍ରକୃତ ଲକ୍ଷ୍ୟ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆଜି ଯୁବବାଣୀର ଶେଷ ଗୀତଟିଏ। କଥାଚିତ୍ର ଦବଙ୍ଗ, କଣ୍ଠ ରାହା ଫତେ ଅଲି ଖାନ, ସଙ୍ଗୀତ ସାଜିଦ୍ ୱାଜିଦ୍, ଗୀତ ଫଜେ ଅନୱର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଏହି ଜାତିସଂଘ ଲୋକସେବା ଦିବସ ଅବସରରେ ଆମେ ସମସ୍ତେ ଜନସେବା, ସତ୍ୟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ମୂଲ୍ୟବୋଧକୁ ସମ୍ମାନ ଜଣାଇବା ସହ ଏକ ଉନ୍ନତ, ସମୃଦ୍ଧ ଓ ସମାବେଶୀ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା। ଏହି ବାର୍ତ୍ତା

ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 267 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2024। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାରେ ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241 9 6 1 ଯୋଗାଯୋଗ କରିପାରିବେ। ଆକାଶବାଣୀ ସମ୍ବଲପୁର।

ଶୁଣୁଥିଲେ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 6ଟା ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: उज्बेकिस्तान से होगा। ग्रुप एल में रात 1:30 बजे इंग्लैंड का सामना घाना से होगा। इसके साथ ही ये समाचार बुलेटिन समाप्त हुआ।
1: आकाशवाणी संबलपुर वर्तमान शुणु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई कृतांजलि त्रिपाठी। राष्ट्रपति आज 65 जन को देले 2 नंबर खेप पद्म पुरस्कार। 3 जन ओडिया पद्मश्री सम्मान रे हेले सम्मानित। नूआदिल्ली नाफेड नीलाम पोर्टाल शुभारंभ कले केन्द्र स्वराष्ट्र मंत्री। ଆମେରିକା ଇରାନ ଭିତରେ ବୁଝାମଣାକେ ସ୍ୱାଗତ କଲା ଭାରତ। 16 ନମ୍ବର ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକଟି ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗକେ ନେଇକରି ହେଇଛି ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳନୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜେ କୁରିଆନ। କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଆଉ କୃଷି ଉପରେ ଏଲ୍ନିନୋର ପ୍ରଭାବ ବାବଦେ କରିଛନ୍ ଗୋଟିଏ ସମୀକ୍ଷା ବୈଠକ। ତାମିଲନାଡୁ ଗେସ୍ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆ ଶ୍ରମିକଙ୍କର ପରିବାର ଲୋକ ସହାୟତା ରାଶି 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିକୁ ନେଇକରି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଛି 2 ନମ୍ବର ସମନ୍ୱୟ ବୈଠକ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀତି ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ସ୍ମୃତି ସଭା। ରାମ ମନ୍ଦିର ଦାନ ମାମଲାଟି ପ୍ରାଥମିକ ରିପୋର୍ଟ ଦାଖଲ କରିଛି ଏସ୍ଆଇଟି। ବାହାରିଲା ସିୟୁଇଟି ୟୁଜି 2026ର ଫଳାଫଲ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଜୁନ୍ 28 ବଦଳେ ହେବା ଜୁଲାଇ 5 ତାରିଖ। ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜଗନ୍ନାଥଙ୍କର ପବିତ୍ର ରୀତିନୀତିରେ ବ୍ୟବହାର ହେଉଥିବାର ବାସୁଙ୍ଗା ପାଠ ପଠାବାର କାର୍ଯ୍ୟକ୍ରମ। ରାଜ୍ୟର ଭିନ୍ ଭିନ୍ ଜାଗାର ସଂଶୋଧିତ ଇଂରାଜୀ ବନାନ ବାବଦ ବାହାରିଛି ବିଜ୍ଞପ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ହେଇଛି ମନୋନୀତ। ଆଇବା ବର୍ଷା ଋତୁକେ ନଜରଥି ରଖିକରି ଆଇବା ଜୁନ୍ 29 ତାରିଖନୁ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହିବା ସିମିଲିପାଲ ଅଭୟାରଣ୍ୟ। ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଆଉ ପାକିସ୍ତାନ ଭିତରେ ଆଜ ଖେଳାଯିବା ଉଦ୍ଘାଟନୀ ମ୍ୟାଚ୍। ଆଉ ରାଜ୍ୟର ସବୁ ଅଞ୍ଚଳକେ ମୌସୁମୀ ଛୁଇଁବାରକେ ନେଇକରି ପାଣିପାଗ ବିଭାଗର ସୂଚନା। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତିର 8 ବଜେ।
3: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 କିଶୋର ସଂସାର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ନୃତ୍ୟ କଳାକାର ବେଦିକା ଭୂଇଙ୍କ ସହିତ ସାକ୍ଷାତକାର। ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ 7:25। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ ଚାଷୀଙ୍କ ସହିତ ସାକ୍ଷାତକାରରେ ରହିଛି ଅନିଲ ପ୍ରଧାନଙ୍କ ସହିତ ସାକ୍ଷାତକାର। ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଅନିତା ପତି। ରାତି 8:15 ରହିଛି ଆଲୋଚନା ଆଧୁନିକ ଓଡ଼ିଆ କାବ୍ୟ କବିତାରେ ସମାଜ ଚିତ୍ର ଆଲୋଚନା କରିଛନ୍ତି ଭଗବାନ ପଟେଲ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଗୀତାରବାଦନ ଶୁଣିବେ ପରିବେଷଣ କରିବେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ଲୋକଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିବେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ପଦ୍ମିନୀ ଭୋଇ ଏବଂ ସାଥୀମାନେ ଆଜି ରାତି 9:30। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ ଶୁଣିବେ ପରିବେଷଣ କରିବେ ଭିଜି ଚୌକ ଏବଂ ରାତି 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀ

ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆଗାମୀକାଲି ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ, ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ ଏ ସମ୍ପର୍କରେ କହିବେ ଡାକ୍ତର ସୁଶାନ୍ତ କୁମାର ବେହେରା। ପରିବେଶ ସୂଚନା ସକାଳ 7:30ରେ ବାୟୁ ପ୍ରଦୂଷଣ ଓ ଯାନବାହନ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। 7:35ରେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଓ ଦିଆଁତରା। କଣ୍ଠଶିଳ୍ପୀ ହେଲେ ମନୋଜ କୁମାର ବୁଢ଼ା ଏବଂ ମିନତିପତି। ଗୀତ ରଚନା ଯୁଧିଷ୍ଠିର ମେହେର ଏବଂ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। 7:50ରେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ରୋଶନ ଖାନ। ଶୁଣୁଥିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ପ୍ରତିବର୍ଷ ଜୁନ୍ ମାସ 23 ତାରିଖରେ ୟୁନାଇଟେଡ୍ ନେସନ୍ସ ପବ୍ଲିକ୍ ସର୍ଭିସ୍ ଡେ ବା ମିଳିତ ଜାତିସଂଘ ସର୍ବସାଧାରଣ ସେବା ଦିବସ ପାଳନ କରାଯାଏ। ଏହି ଦିନଟି ସମସ୍ତ କର୍ମଚାରୀ ଏବଂ ଜନସେବକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଃସ୍ୱାର୍ଥପର ଭାବରେ ସମାଜର ସେବା କରୁଛନ୍ତି। 2002 ମିଳିତ ଜାତିସଂଘ ସର୍ବସାଧାରଣ ସେବା ଦିବସକୁ ସ୍ୱୀକୃତି ଦେଇଥିଲା। ସରକାରୀ ପ୍ରଶାସନରେ ଉତ୍କର୍ଷ, ସ୍ୱଚ୍ଛତା ଏବଂ ଦକ୍ଷତା ବଜାୟ ରଖିବା ହିଁ ଏହି ଦିନର ମୁଖ୍ୟ ଲକ୍ଷ୍ୟ। ଡାକ୍ତର, ଶିକ୍ଷକ, ପୁଲିସ, ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଆମ ଦୈନନ୍ଦିନ ଜୀବନକୁ ସରଳ ଏବଂ ସୁରକ୍ଷିତ କରିବାରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହି ଦିନରେ ଆମକୁ ମଧ୍ୟ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ଉଚିତ। ସେବା ହିଁ ପରମ ଧର୍ମ, ଏହି ଆଦର୍ଶକୁ ଆଧାର କରି ଆମ ଦେଶରେ ତଥା ଓଡ଼ିଶାରେ ଅନେକ ସରକାରୀ କର୍ମଚାରୀ ଦୁର୍ଗମ ଅଞ୍ଚଳରେ ମଧ୍ୟ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରୁଛନ୍ତି। ତେଣୁକରି ପିଲାଏ, ଆସ ଏହି ମିଳିତ ଜାତିସଂଘ ସର୍ବସାଧାରଣ ସେବା ଦିବସରେ ଆମ ସମାଜକୁ ଗଢ଼ି ତୋଳୁଥିବା ସମସ୍ତ ସେବକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା। ପିଲାମାନେ, ଜୁନ୍ ମାସ 23 ତାରିଖର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ରହିଛି। ଏହି ଦିନଟି ହେଉଛି ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ। 1894 ଜୁନ୍ ମାସ 23 ତାରିଖରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଗଠନ କରାଯାଇଥିଲା। ଏହି ଐତିହାସିକ ଦିବସକୁ ସ୍ମରଣ କରି ପ୍ରତିବର୍ଷ ଜୁନ୍ ମାସ 23 ତାରିଖକୁ ଇଣ୍ଟରନ୍ୟାସନାଲ୍ ଅଲିମ୍ପିକ୍ ଡେ ବା ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୟସ, ଲିଙ୍ଗ କିମ୍ବା ଦକ୍ଷତା ନିର୍ବିଶେଷରେ ସମଗ୍ର ବିଶ୍ୱରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା। ଅଲିମ୍ପିକ୍ସ କେବଳ ପଦକ ଜିତିବା ନୁହେଁ, ବରଂ ଏହା ଉତ୍କର୍ଷ, ବନ୍ଧୁତ୍ୱ ଏବଂ ସମ୍ମାନ ଭଳି ମୂଲ୍ୟବୋଧକୁ ଶିଖାଇଥାଏ। ଏହି କ୍ରୀଡ଼ା ଆମକୁ ସର୍ବଦା ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବାକୁ ପ୍ରେରଣା ଯୋଗାଇଥାଏ। ତାହେଲେ ପିଲାମାନେ, କ୍ରୀଡ଼ା ଆମ ସମାଜରେ ଏକତା ଏବଂ ଶାନ୍ତି ଆଣିବାରେ ସବୁଠାରୁ ବଡ଼ ମାଧ୍ୟମ। ପିଲାଏ, ଖେଳକୁଦ ହେଉ ବା ଜନସେବା, ନିଶ୍ଚିତ ମଣିଷ ଜୀବନରେ ତାହା ଗୁରୁତ୍ୱପୂର୍ଣ୍ଣ। ତମେମାନେ ମଧ୍ୟ ଏହି 2 ଦିବସରୁ ପ୍ରେରଣା ନିଅ ଏବଂ ନିଜ ଜୀବନରେ ଭବିଷ୍ୟତରେ ଉଚ୍ଚ ପ୍ରତିଷ୍ଠିତ ହୋଇ ଦେଶକୁ ଗୌରବାନ୍ୱିତ କରିବାକୁ ଉଦ୍ୟମ କର। ଏହି ସୁଚିନ୍ତା ସହିତ ଏଥର କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତୁମ ପାଇଁ କଣ୍ଠ ଦେଇଛନ୍ତି କୁନି ଅପା ସୌମ୍ୟା ସମ୍ବେଦନା। ତମ ପାଇଁ ଗୀତଟିକୁ ରଚନା କରିଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର।

ଗୀତ ତ ଶୁଣିଲ ପିଲାଏ, ଏଥର ଉଜ୍ଜ୍ୱଳ ପ୍ରତିଭାକ୍ରମରେ ଆସ ଭେଟିବା ନୃତ୍ୟଶିଳ୍ପୀ ଏବଂ ମଞ୍ଚ କଳାକାର ବେଦିକା ଭୋଇଙ୍କୁ। ପିଲାମାନେ, କାଲିର ଭବିଷ୍ୟତ ପିଲାମାନଙ୍କ ମଧ୍ୟରେ ଅନେକ ଅନ୍ତର୍ନିହିତ ଗୁଣ ଲୁକ୍କାୟିତ ହୋଇ ରହିଥାଏ, ଯାହା ବାପା ମା, ସମ୍ପର୍କୀୟ, ଶିକ୍ଷକ ଶିକ୍ଷୟିତ୍ରୀ ଚିହ୍ନଟ କରନ୍ତି ଏବଂ ତାକୁ ପରିସ୍ଫୁଟିତ ହେବା ପାଇଁ ସାହାଯ୍ୟ କରନ୍ତି। ତାଙ୍କ ମଧ୍ୟରେ ଥିବା ସେହି କଳା ଓ ପ୍ରତିଭାକୁ ଆମର ଏହି କାର୍ଯ୍ୟକ୍ରମ ମଧ୍ୟ ଏକ ମାଧ୍ୟମ

0: ପରିଚୟ ଦିଅ ଏବଂ ନିଜ ବିଷୟରେ କିଛି ଶ୍ରୋତାମାନଙ୍କୁ କୁହ।
1: ମୋ ନାଁ ବେଦିକା ଭୋଇ, ମୁଁ ଫୋର୍ଥ କ୍ଲାସ୍ ପଢ଼ସି। ମୋ ସ୍କୁଲର ନାଁ ସେଣ୍ଟ ଜନ୍ ସ୍କୁଲ ସମ୍ବଲପୁର। ମୁଁ 10 ଇୟର୍ସ ଓଲ୍ଡ।
0: ଆମ ଷ୍ଟୁଡ଼ିଓକୁ ଆସି କେମିତି ଲାଗୁଛି ଆପଣଙ୍କୁ?
1: ବହୁତ ଭଲ ଲାଗୁଛି।
0: ନୃତ୍ୟ ଏବଂ ଅଭିନୟ ମଧ୍ୟରୁ ତୁମକୁ ସବୁଠାରୁ ଅଧିକ କ'ଣ ଭଲ ଲାଗେ?
1: ଡ୍ୟାନ୍ସିଂ, ଆକ୍ଟିଂ,
0: ଦୁଇଟା ଯାକ ଭଲ ଲାଗେ।
1: ହଁ।
0: ଆଚ୍ଛା, ତୁମେ ନାଚିବା ଏବଂ ଅଭିନୟ କରିବା କେବେଠାରୁ ଆରମ୍ଭ କଲଣି?
1: ଯେତେବେଳେ କରୋନା ହେଇଥିଲା, ମୁଁ ଟିଭି ଦେଖି ଦେଖି ବର୍ତ୍ତିକା ଝା ତାହାରୁ ମୁଁ ଦେଖିକରି ଡ୍ୟାନ୍ସ କରିଛି।
0: ତୁମର ପ୍ରଥମ ଷ୍ଟେଜ୍ ପରଫର୍ମାନ୍ସ କେବେ କରିଥିଲ ଦୁଇଟା ଯାକ?
1: ମୋର ଫର୍ଷ୍ଟ ଷ୍ଟେଜ୍ ପରଫର୍ମାନ୍ସ ହେଇଥିଲା ବିଗ୍ ବଜାର, ଆଉ ଆକ୍ଟିଂର ହେଇଥିଲା ଏଇ ସମ୍ବଲପୁର ଷ୍ଟେଜ୍ରେ।
0: ଆଜ୍ଞା। ଆଚ୍ଛା, ତମେ ତ ଏଇନେ ବି ବହୁତ ଛୋଟ ଅଛ, ସେତେବେଳେ କେତେ ବୟସର ହେଇଥିଲ?
1: 9 ଇୟର୍ସ ଓଲ୍ଡ।
0: ଆଚ୍ଛା, ତମେ ନାଚ ଏବଂ ଅଭିନୟ ଉଭୟକୁ ଭଲ ପାଉଛ। ନାଚ ତ ବର୍ତ୍ତିକା ଝାଙ୍କଠୁ ଦେଖି ଦେଖି ପ୍ରେରିତ ହୋଇକି କଲ, ହେଲା, ଅଭିନୟ କରିବା ପ୍ରେରଣା କେଉଁଠୁ ମିଳିଲା? କିଏ ତୁମକୁ ଉତ୍ସାହିତ କଲେ, ପ୍ରେରିତ କଲେ?
1: ମମା ପାପା।
0: ମା ବାପା ତୁମକୁ ପ୍ରେରିତ କଲେ? ଆଚ୍ଛା, କେମିତି ପ୍ରେରିତ କଲେ?
1: ଭବତୋଷ ବିସି ବୋଲିକରି ଗୋଟେ ଭୟାଟେ ଅଛନ୍।
0: ଆଜ୍ଞା।
1: ସେ ମୁଁ ଆନନ୍ଦ ହାଇପର ବଜାରରେ ତାଙ୍କର ସାଙ୍ଗେ ଆଡ଼ଭର୍ଟାଇଜ କରିଛି। ସେ କହିଥିଲେ କି ଆକ୍ଟିଂ କରିବା କା ବେଦିକା ଆକ୍ଟିଂ କରିପାରିବା। ମୋ ମମା ହଁ କହିଲେ, ଲେଟ୍ସ ଟ୍ରାଏ ଇଟ୍, ତ ମୁଁ କଲି, ହେଇଗଲା।
0: ବହୁତ ବଢ଼ିଆ। ମା ବାପା ବି ପ୍ରୋତ୍ସାହିତ କଲେ ଏବଂ ବିଜ୍ଞାପନ ମାଧ୍ୟମରେ ଜଣେ ତମ ଭିତରେ ଥିବା ଅଭିନୟ ଗୁଣକୁ ଚିହ୍ନଟ କଲେ, ହଁ କି ନାହିଁ?
1: ହଁ।
0: ତାହେଲେ ତମେ ନାଚ ତାଲିମ ନେଉଛ, ଟ୍ରେନିଂ?
1: ହଁ।
0: କେଉଁ ଗୁରୁଙ୍କଠୁ ଶିକ୍ଷା ଗ୍ରହଣ କରୁଛ?
1: ଫର୍ଷ୍ଟ ଅମନ ସାର୍, ଥ୍ୟାଙ୍କ ୟୁ ଅମନ ସାର୍, ମୋତେ ଏତେ ଷ୍ଟାର୍ଟ କରିବାର ଲାଗି ଡ୍ୟାନ୍ସ। ଦେନ୍ ମୁଁ ଯେନ୍ ବିଗ୍ ବଜାର ଯେନ୍ ଶୋ ହେଇଥିଲା, ସେନୁ ମୋତେ ମିଳିଲେ ସୋନିତ ଶର୍ମା ସାର୍, ଆଉ ସେ ମୋତେ ଆଗ୍କେ ନେଇଗଲେ। ଫିର୍ ଆମେ ଟିକେ ଏବେ ଜଷ୍ଟ ସ୍ୱିଚ୍ କରୁଛୁ ଭରତନାଟ୍ୟମ, ଭରତନାଟ୍ୟମର ନେସନ୍ ରେଶ୍ମା କୁମାରୀ ମ୍ୟାମ୍।
0: ଏତେ ଜଣ ଗୁରୁ ମିଶିକି ତୁମକୁ ଶିକ୍ଷା ପ୍ରଦାନ କରୁଛନ୍ତି। ଆଚ୍ଛା, ଶିକ୍ଷା ଗ୍ରହଣ କଲା ସମୟରେ କେମିତି କ'ଣ ଅନୁଭୂତି ହେଇଛି, କିଛି ସେୟାର କରିବ ଆମ ଶ୍ରୋତାମାନଙ୍କୁ?
1: ହଁ, ମୋତେ ଯେନ୍ ଅମନ ସାର୍, ସେ ମୋତେ ଫାର୍ଷ୍ଟ ଷ୍ଟେପ୍ସ ମାନେ ଶିଖାଲେ, ହିପ୍ ହପ୍ କେ ନେଲେ ସେ ମୋତେ, ଆଉ ସୋନିତ ସାର୍ ମୋତେ ଶିଖାଲେ ବିଟ୍, ବ୍ଲକ୍ସ ମାନେ, ଆଉ ରିଦମ୍, ଯେନ୍ତାକି ବେସ୍ ହେ ଆମର ଡ୍ୟାନ୍ସର ରିଦମ୍। ଏଇଟା ହିପ୍ ହପ୍ରେ ହେଲା। ଦେନ୍ ଭରତନାଟ୍ୟମରେ ଚୋଲ, ଚୋଲ ମାନେ ଯେନ୍ କହେସନ୍ ନା,
0: ତବ୍ଲାରେ ତାଲ, କୋଟା ତିନ ତାଳ ଅଛି ସେଇଆ ତ?
1: ହଁ। ମୁଁ ପାଠ ପଢ଼େ, ମୋର ଆକ୍ଟିଂ ବି କରେ, ଡ୍ୟାନ୍ସ ବି କରେ, ମୋତେ ପାଠ ପଢ଼ିବା ଲାଗି ଭଲ ଲାଗେ।
0: ଆଚ୍ଛା, ତମେ ସବୁଯାକ ଏକା ସାଙ୍ଗରେ କାମ କରୁଛ ଯେ, କେତେବେଳେ କ'ଣ କରୁଛ? ନିଜ ପାଇଁ କେତେବେଳେ ସମୟ ବାହାର କରୁଛ? କେମିତି ନୃତ୍ୟ ପାଇଁ ସମୟ ବାହାର କରୁଛ, ଅଭିନୟ ପାଇଁ ସମୟ ବାହାର କରୁଛ, ଏବଂ ପାଠ ପଢ଼ିବା ପାଇଁ ସମୟ ବାହାର କରୁଛ?
1: ହଁ, ଫାର୍ଷ୍ଟ ମୁଁ ସକାଳ 5 ବଜେ ଉଠ୍ସି, ଆଉ ମୁଁ ଏକ୍ସରସାଇଜ୍ ମାନେ କର୍ସି। ପହିଲା ମୁଁ ଶ୍ଲୋକ କହିବି, ଫିର୍ ଏକ୍ସରସାଇଜ୍ କରିବି, ଫିର୍ ପାଣି ପିଇବି, ଫିର୍ ମୁଁ ବାହାରିବି ସ୍କୁଲ ଲାଗି, ଯେବେକା ସ୍କୁଲ ଥିବ। ଫିର୍ ସ୍କୁଲନୁ 7:30 1:30 ତକ ଆମର କ୍ଲାସ୍ ଶେଷ। ଫିର୍ ହେନ୍ ଆସିଲା ଉତାରୁ ମୁଇଁ ସେନୁ ଗାଧ୍ସି, ଫିର୍ ମମା ଜାଣ ଦେଇଥିବ ସେଟା ଖାଇସି, ଫିର୍ ଟିକେ ନେପ୍ ନେସି, ଫିର୍ ଟ୍ୟୁସନ୍ ସାର୍ ଆସ୍ବେ,
0: ବିଶ୍ରାମ କରସ।
1: ହଁ, ଫିର୍ ସାର୍ ଆସ୍ବେ ପଢ଼ାବାର୍ ଲାଗି 1 ଆୱାର୍। ହଁ, ସେଥିରେ ସାର୍ ମ୍ୟାଥ୍ସ ପଢ଼ାବେ। ମ୍ୟାଥ୍ସ ଖାଲି ସାର୍ ବହୁତ ବଢ଼ିଆ ପଢ଼ାସନ୍, ଲେକିନ୍ ମ୍ୟାଥ୍ସରେ ମୁଇଁ ତାଙ୍କୁ ମ୍ୟାଥ୍ସରେ ଲାଗି ନେଇଛେ।
0: ଆଚ୍ଛା, ତମେ ଗଣିତ ପାଇଁ ସ୍ୱତନ୍ତ୍ର ଶିକ୍ଷକଙ୍କଠୁ ଶିକ୍ଷା ଗ୍ରହଣ କରୁଛ। ଆଚ୍ଛା, ଏତେ ସବୁ ବିଷୟବସ୍ତୁ ରହିଛି, ବିଜ୍ଞାନ ହେଲା, ଗଣିତ ହେଲା, ସାହିତ୍ୟ ହେଲା, କମ୍ପ୍ୟୁଟର ସାଇନ୍ସ ହେଲା, ଇତିହାସ, ଭୂଗୋଳ, ବହୁତ ବିଷୟବସ୍ତୁ ରହିଛି। ଆଚ୍ଛା, ସବୁଠୁ ବେଶୀ ଭଲ କ'ଣ ଲାଗେ ତୁମକୁ ପଢ଼ିବା?
1: ମ୍ୟାଥ୍ସ ଆଣ୍ଡ ସାଇନ୍ସ।
0: ଯା ହଉ, ଆଜିର ଆଧୁନିକ ବୈଜ୍ଞାନିକ ଯୁଗରେ

0: ଯାହା ପଢ଼ିବା କଥା, ପ୍ରତ୍ୟେକ ଜିନିଷ ଜାଣିବା ପାଇଁ ତୁମକୁ ସେଇଆ ଭଲ ଲାଗୁଛି ପଢ଼ିବା ପାଇଁ? ଆଚ୍ଛା, ତୁମେ କହିଲ ସକାଳୁ ଉଠିକି ତୁମେ ବ୍ୟାୟାମ କରୁଛ, ଶ୍ଳୋକ ପଢ଼ୁଛ। ଆଚ୍ଛା, କିଛି ଆମ ଶ୍ରୋତାମାନଙ୍କୁ ବି ସେଇ ଶ୍ଳୋକ କିଛି କହିକି ଶୁଣେଇବ।
1: ହଁ, କରାଗି ବସ୍ତି ଲକ୍ଷ୍ମୀ କର ମଧ୍ୟ ସରସ୍ୱତୀ କର ମୂଲେ ତୁ ଗୋବିନ୍ଦ ପ୍ରଭାତି କର ଦଶରମ ସମୁଦ୍ର ବସନ ଦେବୀ ପର୍ବତ ଷ୍ଟଣ୍ଡ ମୂଲେ ବିଷ୍ଣୁ ପାଦ ପାଦ ସସ୍ତକ୍ଷ।
0: ଖୁବ୍ ବଢ଼ିଆ, ଆଉ କିଛି?
1: ଓଁ ଭୂର୍ଭୁବଃ ତସ୍ୟପିତୁର୍ବରେଣ୍ୟଂ ଭର୍ଗୋ ଦେବ ଶ୍ରୀମହି ଧିୟୋ ୟୋ ନ ପ୍ରଚୋଦୟା। ଓଁ ଗଣେଶାୟ ନମଃ। ଓଁ ବକ୍ରତୁଣ୍ଡ ମହାକାର୍ଯ୍ୟ ସୂର୍ଯ୍ୟକୋଟିସ୍ମ ପ୍ରଭା ନିର୍ବିଘ୍ନଂ କୁଜ୍ମେ ଦେବ ସର୍ବକାର୍ଯ୍ୟ ସୁସର୍ବଦା। ତ୍ମେବ ମାତାଶ୍ଚ ପିତା ତ୍ମେବ ତ୍ମେବ ବନ୍ଧୁଶ୍ଚ ସଖା ତ୍ମେବ ତ୍ମେବ ବିଦ୍ୟାସ ଦ୍ରବିଣଂ ତ୍ମେବ ତ୍ମେବ ସର୍ବାଦ ମମ ଦେବ ଦେବ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବର୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଓଁ ଶ୍ରୀ ମ୍ରୀଂ ସରସ୍ପତାୟ ନମଃ। ଓଁ ଶ୍ରୀ ମ୍ରୀଂ ସରସ୍ପତାୟ ନମଃ। ଗୁରୁ ଗ୍ରହ ଗାୟ ପଡ଼ ନୁଗୁରାଇ ଅଳ୍ପକାଳ ବିଦ୍ୟା ସଭାଏ ଜୟ ଶ୍ରୀ।
0: ଖୁବ୍ ବଢ଼ିଆ। ଆଚ୍ଛା, ତୁମର ପ୍ରଥମ ଷ୍ଟେଜ୍ ପରଫର୍ମାନ୍ସ ଯେତେବେଳେ ପରିବେଷଣ କଲ ମଞ୍ଚକୁ ଯାଇକି, କିପରି ଅନୁଭୂତି ଥିଲା? ତମେ ଉତ୍ସାହିତ ଥିଲ, ଖୁସି ଥିଲ କି ଭୟ ଲାଗୁଥିଲା ଟିକେ?
1: ଭୟ ଟିକେ ଲାଗୁଥିଲା, ଫର୍ଷ୍ଟ ଷ୍ଟେଜ୍ ଥିଲା ନା।
0: ଠିକ, ସମସ୍ତଙ୍କୁ ସେମିତି ଟିକିଏ ପ୍ରଥମ ପ୍ରଥମ କରି କୌଣସି ବି କାର୍ଯ୍ୟ କଲେ ଲାଗେ, ନୁହେଁ କି?
1: ହଁ।
0: ତୁମେ କେଉଁ ଗୀତରେ ନାଚିବାକୁ ସବୁଠାରୁ ଅଧିକ ଭଲ ପାଅ?
1: ଭରତନାଟ୍ୟମ ଚୋଲ ଚୋଲ ମାନେ ମୁଁ କହିକି ଦେଖେଇଦେବି। ତନଙ୍ଗୁ ତକ ତିକୁ ତକ ଦାନେ ଦେନା ତୋମ
0: ଖୁବ୍ ବଢ଼ିଆ। ନିଶ୍ଚିତ ଆମର କୁନି କୁନି ଶ୍ରୋତା ଭାଇ ଭଉଣୀମାନେ ତୁମଠାରୁ ଏହିସବୁ ଶୁଣି ଶିକ୍ଷା ଗ୍ରହଣ କରୁଥିବେ। ନାଟକରେ ଅଭିନୟ କେବେ କଲ? କେଉଁ ନାଟକଟି ପ୍ରଥମ ଥିଲା ଏବଂ ସେଥିରେ କେଉଁ ଚରିତ୍ରରେ ତୁମେ ଅଭିନୟ କରିଥିଲ, ତା'ର କୌଣସି ସଂଳାପ ବା ଡାଇଲଗ୍ ମନେ ଅଛି କି?
1: ହଁ, ସେ ଆକ୍ଟିଂର ନାଁ ଥିଲା ଭାଜ୍ୟ ଭାଜକ ଭାଗଫଳ, ଯେନ୍ଟାକି ସେଟା ଆସି ମ୍ୟାଥ୍ରେ ଡିଭିଜନ।
0: ଆଜ୍ଞା।
1: ଆଉ ଚରିତ୍ର ଥିଲା ପିହୁ ଚାଇଲ୍ଡ ଆର୍ଟିଷ୍ଟ। ଆଉ ଡାଇଲଗ୍, ହିରଣ୍ୟକଶ୍ୟପ ତୁମାରେ ପାପ କା ଘଡ଼ା ଭର ଚୁକା ହେ ଆଜ ମେରେ ଇନ ହାତୋ ସେ ତୁମାରା ବଧ ନିଶ୍ଚିନ୍ତ ହେ ୟେ ଦେଖୋ ନା ଧରତି ମେ ନା ଆକାଶ ମେ ନା ଜଲ ମେ ନା ସ୍ଥଳ ମେ ନା ଦିନ ମେ ନା ରାତ ମେ ନା ଘର କେ ଭିତର ନା ଘର କେ ବାହାର ତୁମାରା ମୃତ୍ୟୁ ମେରେ ଇନ ଜାଙ୍ଗୋ ମେ ହୋଗା ହିରଣ୍ୟକଶ୍ୟପ।
0: ବାଃ, ଖୁବ୍ ଚମତ୍କାର ଅଭିନୟ। ଏଥିପାଇଁ ତୁମକୁ ପୁରସ୍କୃତ କରାଯାଇଥିଲା କି?
1: ହଁ, ଯେନ୍ ସମ୍ବଲପୁରରେ ହେଇଥିଲା ସେଟା ମୁଁ ସେକେଣ୍ଡ ପ୍ରାଇଜ୍ ହେଇଛି। ଆଉ ଯେନ୍ ଦାମାନଯୋଡ଼ିରେ କୋରାପୁଟ ଇଣ୍ଡାଲକୋରେ ହେଇଥିଲା ହେଟା,
0: ଆଜ୍ଞା,
1: ସେଟା ମୋତେ ଫାର୍ଷ୍ଟ ମିଳିଛି।
0: ଆଚ୍ଛା, ଦାମାନଯୋଡ଼ିରେ ଯେଉଁ ହେଇଥିଲା ସେଇଥିରେ ତୁମେ ପ୍ରତିଯୋଗିତାରେ ପ୍ରଥମ ହେଇଛ, ତା ପାଇଁ ତୁମକୁ ଖୁବ୍ ଶୁଭେଚ୍ଛା ଓ ଅଭିନନ୍ଦନ। ଆଚ୍ଛା, ତୁମର ପ୍ରିୟ ନୃତ୍ୟଶିଳ୍ପୀ ଏବଂ ଅଭିନେତା ବା ଅଭିନେତ୍ରୀ କିଏ? ଡ୍ୟାନ୍ସିଂରେ କାହାକୁ ଆଦର୍ଶ ଭାବ, ଆଇଡଲ୍ ଭାବ, ଏବଂ ଆକ୍ଟିଂରେ କାହାକୁ ଆଇଡଲ୍ ଭାବ?
1: ଡ୍ୟାନ୍ସିଂରେ ଥ୍ୟାଙ୍କ ୟୁ ଅମନ ସାର୍, ସୋନି ସାର୍, ରେଶ୍ମା ମ୍ୟାମ୍, ତାଙ୍କୁ ମୁଇଁ ବହୁତ ଗୁରୁ ମିତର ମାନସି, ଭଗବାନ ଠାକୁର ମିତର ମାନସି, ଥ୍ୟାଙ୍କ ୟୁ। ଆଉ ଆକ୍ଟିଂରେ ଗ୍ରାଣ୍ଡପା ବିରୁପ୍ରକ୍ଷ ପ୍ରଧାନ, ଆଉ ସିଲୁ ଅଙ୍କଲ, ଧନୁ ଅଙ୍କଲ, ମାମୁ, ସୌମ୍ୟା ଦିଦି, ଅନନ୍ୟା ଦିଦି, କୁତୁ ଅଙ୍କଲ, ଥ୍ୟାଙ୍କ ୟୁ। ସବେ ବହୁତ ବଢ଼ିଆ ଅଛନ୍, ମୋତେ ସବେ ଶିଖଉଛନ୍।
0: ଖୁବ୍ ବଢ଼ିଆ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ସେହି ଏହି କାମ, କୁନି କୁନି ପିଲାମାନଙ୍କୁ ମାର୍ଗଦର୍ଶନ ଦେବେ, ଜ୍ଞାନ ପ୍ରଦାନ କରିବେ, ତଦ୍ୱାରା ସେମାନେ ବଡ଼ ହୋଇ ନିଶ୍ଚିତ ସମାଜରେ ଉଚ୍ଚ ପ୍ରତିଷ୍ଠିତ ହୋଇ ଆମ ଦେଶକୁ ଗୌରବାନ୍ୱିତ କରିବେ। ଆଚ୍ଛା, ଷ୍ଟେଜ୍କୁ ଯିବା ପୂର୍ବରୁ ତୁମେ କ'ଣ କ'ଣ ସବୁ ପ୍ରସ୍ତୁତି କର?
1: ଫାର୍ଷ୍ଟ ଭୂମି ପ୍ରଣାମ, ଯେନ୍ଟାକି ଧରତୀ ମାକେ ଆମେ ଟିକେ କହିସୁଁ କି ଆମେ ଡାନ୍ସ କରୁଛୁଁ, ତାଙ୍କୁ ପେନ୍ ହେବା ନା ଆମେ ତାଙ୍କର ଉପରେ ଡାନ୍ସ କର୍ମା ବେଲେ ବେଲେ ଆମେ ତାଙ୍କନୁ କହିସୁଁ କି ଆମେ ଇନୁ ଡାନ୍ସ କରୁଛୁଁ, ଟିକେ ଟାଇମ୍ ଦେବ ଆମକୁ। ଆଉ ସେ ତାପରେ ଆମେ ରିହର୍ସଲ୍ କରସୁଁ।

0: ଜୁଏଲାରିଜ୍ ଏଇଟା ସବୁ ପିନ୍ଧୁ ଗ୍ରୀନ ରୁମ୍ରେ ପୁରା ଏନର୍ଜେଟିକ୍ ହେବାର
1: ଏମିତି ପ୍ରସ୍ତୁତି କରି ତାପରେ ମଞ୍ଚ ଉପରକୁ ଯାଇକି ପରିବେଷଣ କରୁଛ।
0: ହଁ
1: ଗୁଡ୍। ଆଚ୍ଛା ଘରେ ଆଉ କିଏ ସବୁ ଅଛନ୍ତି?
0: ବାପା ମା ମୁଇଁ
1: ଛୋଟ ଭାଇ ଭଉଣୀ?
0: ନାଇଁ
1: ଏକା ନା?
0: ଏକା।
1: ଏକୋଇର ବଳା ବିଶେଷଣ।
0: ହଁ
1: ଭଲ। ଆଉ ତା ମାନେ ବାପା ମାଆଙ୍କ ସବୁ ସ୍ୱପ୍ନ ତମେ ପୂରଣ କରିବ, ହଁ ନା? ଆଚ୍ଛା ତମ ଜୀବନର ସବୁଠାରୁ ବଡ଼ ସ୍ୱପ୍ନ କ'ଣ?
0: ମୋତେ ସୈନିକ ସ୍କୁଲ ଯିବାର ଅଛି, ଆଉ ମୋତେ ବାପା ମିତ ମରାଇନ୍ ଇଞ୍ଜିନିୟର ପଢ଼ବାର ଅଛି, କାରଣ କି ବାପା ମରାଇନ୍ ଇଞ୍ଜିନିୟର ଥିଲେ, 50 କଣ୍ଟ୍ରିଜ ବୁଲି ସାରିଲେନ, ମୋତେ ବି ବୁଲବାର ଅଛି 50 କଣ୍ଟ୍ରିଜ ମାନେ।
1: ଓହୋ, ମାନେ ତମେ ଯେହେତୁ ଦେଶ ବିଦେଶ ପରିଭ୍ରମଣ କରିବା ପାଇଁ ଆଗ୍ରହୀ, ସେଇଥିପାଇଁ ମରାଇନ୍ ଇଞ୍ଜିନିୟର ହେବାକୁ ଚାହୁଁଛ।
0: ହଁ ମୋତେ ପାଣି ବହୁତ ବଢ଼ିଆ ଲାଗେ, ମୁଁ
1: ପହଁରା ଶିଖିଛ?
0: ହଁ ସୁଇମିଂ କ୍ଲାସ ଯାଉଛି, ହପ୍ତାକ 2 ଦିନ ମୁଁ ସୁଇମିଂ କ୍ଲାସ, ଆଉ 4 ଡେଜ୍ ଭରତନାଟ୍ୟମ କ୍ଲାସ।
1: ଯା ହଉ, ତୁମେ ଏବେଠୁ ତୁମ ଜୀବନର ଲକ୍ଷ୍ୟକୁ ସ୍ଥିର କଲଣି ଏବଂ ତାକୁ ହାସଲ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛ। ଆମେ ନିଶ୍ଚିତ ଚାହିଁବୁ ଯେ ତୁମେ ଯାହା ବି ସବୁ ସ୍ୱପ୍ନ ଏବଂ ଲକ୍ଷ୍ୟ ଧାର୍ଯ୍ୟ କରିଛ ତାକୁ ଭବିଷ୍ୟତରେ ନିଶ୍ଚିତ ଭାବରେ ପୂରଣ କରିବ ଏବଂ ଜୀବନରେ ଉତ୍ତରୋତ୍ତର ଉନ୍ନତି କରିବ।
0: ଥ୍ୟାଙ୍କ ୟୁ।
1: ବାପା ମା କିଏ ବେଶୀ ଭଲ ପାଆନ୍ତି ଏବଂ ତୁମର ବେଶୀ ଯତ୍ନ ନିଅନ୍ତି?
0: 2 ଜଣ ବାପା ମୋତେ
1: କେମିତି ଗେହ୍ଲା କରନ୍ତି?
0: ବାପା ମୋତେ ମୁଁ ଆଉ ମୋର ବାପା ବହୁତ ଖାଇବା ସକିନ ବୋଲେ ବାପା ମୋ ନୂଆ ନୂଆ ଜାଗାକେ ନେଇ ଯାଏସନ୍ ଖାଇବାର୍ ଲାଗି, ଆଉ ଆମେ 2 ଜଣ ବାପା ଆଉ ମୁଇଁ ଖାଇବାର୍ ଲାଗି, ସୁଇମିଂ କରିବାର୍ ଲାଗି, ୱାଟର୍ ପାର୍କ ଯିବାର୍ ଲାଗି, ଆଉ ବୁଲ୍ବାର୍ ଲାଗି ଆମେ ବହୁତ ବଢ଼ିଆ ଲାଗ୍ସି ଆମକୁ ବୋଲେ ବାପା ଆମକୁ ଏନ୍ତା କରୁଛନ୍ତି।
1: ବାପା ତମକୁ ଗେହ୍ଲା କରିଛନ୍ତି, ଆଉ ମା କିପରି ଗେହ୍ଲା କରିଛନ୍ତି ସେ ବିଷୟରେ ଟିକେ?
0: ମା ତ ସବୁକିନୁ ବେଶୀ ଗେହ୍ଲା କରିଛନ୍ତି, ବାପା କାଁ ହେଲା ଯେ କି ବାପା ବାହାରକେ ଆସନ୍ କାମ କରବାର୍ ଲାଗି, ବେଲେ ଘରେ ଥିବେ ନା ମା, ହେଲେ ମା ସବୁ ଜିନିଷ ଦେଖସନ୍ ମୋର ଲାଗି।
1: ପ୍ରତ୍ୟେକ ପରିବାରରେ ମା ହେଉଛନ୍ତି ଆମର ମେରୁଦଣ୍ଡ ଏବଂ ଶକ୍ତି, ତାଙ୍କର ସ୍ନେହ ମମତା ଆଦର ଏବଂ ଯତ୍ନ ହିଁ ଆମକୁ ଭବିଷ୍ୟତରେ ବଡ଼ ମଣିଷଟିଏ କରି ଗଢ଼ି ତୋଳେ, ହଁ କି ନାହିଁ? ସେଥିପାଇଁ ବାପା ମାଆଙ୍କୁ ସର୍ବଦା ସମ୍ମାନ କରିବ ଏବଂ ସ୍ନେହ ଦେବ ଆଉ ତାଙ୍କ କଥା ମାନିବ, ହଁ କି ନାହିଁ? ଆଚ୍ଛା ଯେତେବେଳେ ମଞ୍ଚରେ ପରିବେଷଣ କରୁଛ, ନୃତ୍ୟ ନା ଅଭିନୟ କରୁଛ, ଦର୍ଶକମାନେ ତମକୁ ଦେଖୁଛନ୍ତି ଯେତେବେଳେ ଏବଂ କରତାଳି ଦଉଛନ୍ତି, ସେତେବେଳେ କିଭଳି ଲାଗେ?
0: ସେତେବେଳେ ବହୁତ ଖୁସି ଲାଗେ କି ମୁଁ କାହାକେ ଫନି କରିପାରୁଛେ, କାହାକେ କାହାକେ ଭଲ ଲାଗୁଛେ ମୋ ଡାନ୍ସ ଦେଖବାର୍ ଲାଗି, ଆକ୍ଟିଂ ଦେଖବାର୍ ଲାଗି। ଆକ୍ଟିଂ ତ ସଭେ ଦେଖିକରି ତାଲି ମାରିବେ, ଆକ୍ଟିଂ ଡାନ୍ସରେ ଆସି ବେଲେ ଆକ୍ଟିଂ ମୋର ଆରାମସେ ହେଇଆସି।
1: ମାନେ ତମେ କହୁଛ ଯେ ତମେ ତମର ନୃତ୍ୟ ଏବଂ ଅଭିନୟ ମାଧ୍ୟମରେ ଅନ୍ୟକୁ ଖୁସି ଦେଇପାରୁଛ, ତାଙ୍କ ସହିତ ଭାବନାରେ ଯୋଡ଼ି ହେଇପାରୁଛ,
0: ହଁ
1: ଖୁବ୍ ବଢ଼ିଆ। ଶେଷରେ ଆମ କାର୍ଯ୍ୟକ୍ରମ ଶୁଣୁଥିବା କୁନି କୁନି ଭାଇ ଭଉଣୀ ମାନଙ୍କୁ କ'ଣ କହିବ?
0: କି ପାଠରେ ଧ୍ୟାନ ଦଉନ୍, ଘରୁ ବାହାରୁନ୍, ଆକ୍ଟିଭିଟିଜ ମାନେ କରୁନ୍, ଆଉ ଆମ ଦେଶକେ ବହୁତ ବଡ଼ ପ୍ରାଇଜେସ ମାନେ ଆନୁନ୍, ଆଉ ସେମାନେ ବାପା ମାଆଙ୍କର ରେସ୍ପେକ୍ଟ କରୁନ୍, ଆଉ ତାଙ୍କର କଥା ମାନବାର କଥା, ଆଉ ଫୋନ ଦେଖବା ନାଇଁ କଥା, ଯେନ୍ଟାକି ଆସିନି ସବୁ ଦେଖୁ।
1: ଖୁବ୍ ବଢ଼ିଆ କଥା କହିଛ। ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ବିଷୟରେ, ନିଜ କଳା ଜୀବନ ବିଷୟରେ ଅନେକ କିଛି ଆମ ଶ୍ରୋତାମାନଙ୍କୁ କହିଲ, ସେଥିପାଇଁ ଧନ୍ୟବାଦ। ତମର ଯେଉଁ ଲକ୍ଷ୍ୟ ଅଛି ଭବିଷ୍ୟତରେ ତାହା ନିଶ୍ଚୟ ପୂରଣ ହେଉ ଏବଂ ଜୀବନରେ ତୁମେ ଆହୁରି ଉତ୍ତରୋତ୍ତର ଉନ୍ନତି କର, ସେହା ହିଁ ଆମର କାମନା। ଆସିଥିବାରୁ ଧନ୍ୟବାଦ।
0: ଥ୍ୟାଙ୍କ ୟୁ। ନମସ୍କାର।
1: ଶୁଣିଲ ତ ପିଲାଏ, ସାକ୍ଷାତକାର ନୃତ୍ୟଶିଳ୍ପୀ ଏବଂ ମଞ୍ଚ କଳାକାର ବେଦିକା ଭୋଇଙ୍କୁ। ଏତେ ଛୋଟ ବୟସରେ ତାଙ୍କ ମଧ୍ୟରେ ଏତେ ସବୁ ପ୍ରତିଭା ଲୁକ୍କାୟିତ ହୋଇ ରହିଥିଲା। ତାଙ୍କ ପରିବାରର ସଦସ୍ୟ ଏହି ପ୍ରତିଭାକୁ ଚିହ୍ନଟ କରିଛନ୍ତି, ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମ୍ପର୍କୀୟ ମଧ୍ୟ ସେଥିରେ ସହଯୋଗ କରିଛନ୍ତି। ତାହେଲେ ତମମାନଙ୍କ ମଧ୍ୟରେ ଯଦି କୌଣସି ଲୁକ୍କାୟିତ ପ୍ରତିଭା ରହିଛି, ନିଶ୍ଚିତ ଭାବରେ ତମେମାନେ ବାପା ମାଆଙ୍କୁ କୁହ, ଗୁରୁଜନମାନଙ୍କୁ କୁହ, ତାକୁ ପରିସ୍ଫୁଟିତ କରିବା ପାଇଁ ନିଶ୍ଚୟ ଉଦ୍ୟମ କର। ଭବିଷ୍ୟତରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରି ଉତ୍ତରୋତ୍ତର ଉନ୍ନତି

କର। ପିଲାମାନେ ତମେ ଯଦି ଫୁଟବଲ ଖେଳକୁ ଖେଳିବାକୁ ପସନ୍ଦ କର ତାହେଲେ ଏଥର ତୁମ ପାଇଁ ଫିଫା ବିଶ୍ୱକପ୍ 2026 ଅପଡେଟ୍ ନେଇକି ଆସିଛି। ଫୁଟବଲର ଏହି ମହାକୁମ୍ଭର ସବୁଠାରୁ ତାଜା ଖବର ତମ ପାଇଁ ନେଇକି ଆସିଛି। ଆମେରିକା, କାନାଡ଼ା ଏବଂ ମେକ୍ସିକୋର ବିଭିନ୍ନ ସହରରେ ଆରମ୍ଭ ହୋଇଥିବା ଏହି ବିଶ୍ୱକପ୍ରେ 48 ଦଳ ଭାଗ ନେଇଛନ୍ତି। ଏବେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ହୋଇପଡ଼ିଛି ଏବଂ ଦଳଗୁଡ଼ିକ ରାଉଣ୍ଡ ଅଫ୍ 32 ପାଇଁ ଜୋରଦାର ଲଢ଼େଇ କରୁଛନ୍ତି। ଗତ କିଛି ମ୍ୟାଚ୍ରେ ଆମେରିକା ଏବଂ ମୋରକ୍କୋ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଆମେରିକୀୟ ଡିଫେଣ୍ଡର ଆଲେକ୍ସ ଷ୍ଟ୍ରିମ୍ଙ୍କ ଗୋଲ୍ ସହାୟତାରେ ଆମେରିକା ରାଉଣ୍ଡ ଅଫ୍ 32 ପାଇଁ କ୍ୱାଲିଫାଏ କରିସାରିଛି। ସେହିପରି ଅନ୍ୟ ଏକ ଗ୍ରୁପ୍ ମ୍ୟାଚ୍ରେ ମୋରକ୍କୋ ସ୍କଟଲାଣ୍ଡକୁ ଗୋଟିଏ ଗୋଲ୍ରେ ପରାସ୍ତ କରି ନିଜର ସ୍ଥିତି ମଜବୁତ କରିଛି। ପାରାଗୁଏ ମଧ୍ୟ ଗ୍ରୁପ୍ ଡିର ଏକ ରୋମାଞ୍ଚକର ମୁକାବିଲାରେ ତୁର୍କୀକୁ 1-0 ଗୋଲ୍ରେ ହରାଇ ଟୁର୍ଣ୍ଣାମେଣ୍ଟରେ ନିଜର ଦମ୍ ଦେଖାଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ଲିଓନେଲ୍ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ନେଇ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଅନେକ ଆଶା ରହିଛି। ସମସ୍ତଙ୍କ ନଜର ଏବେ ଡିଫେଣ୍ଡିଂ ଚାମ୍ପିୟନ୍ ଓ ପୂର୍ବତନ ରନର୍ସ ଅପ୍ ମାନଙ୍କ କିପରି ପ୍ରଦର୍ଶନ ରହିବ ତାହା ଉପରେ ନଜର ରହିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କାନାଡ଼ାର ଟୋରୋଣ୍ଟୋ ଏବଂ ଆମେରିକାର ଲସ୍ ଆଞ୍ଜେଲସ୍ରେ ଭବ୍ୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୋରା ଫତେହି, କେଟି ପେରି ଏବଂ ଲିସାଙ୍କ ଭଳି ବିଶ୍ୱପ୍ରସିଦ୍ଧ କଳାକାର ନିଜର ସଙ୍ଗୀତ ଏବଂ ନୃତ୍ୟ ଯାଦୁରେ ଦର୍ଶକଙ୍କୁ ବିଭୋର କରିଥିଲେ। ପିଲାମାନେ, ସାରା ବିଶ୍ୱରେ ଏବେ ଫୁଟବଲ ଜ୍ୱର। ଆମେରିକା, କାନାଡ଼ା ଏବଂ ମେକ୍ସିକୋର ଖେଳପଡ଼ିଆରେ ଚାଲିଛି ମେଗା ଫାଇଟ୍। ଆଜି ଜୁନ୍ 23, 2026 ଆଜି ସୁଦ୍ଧା ବିଶ୍ୱକପ୍ରୁ ଯେଉଁ ବଡ଼ ଖବର ଆସୁଛି ତାହା ପ୍ରତିଟି ଫୁଟବଲ ପ୍ରେମୀଙ୍କୁ ରୋମାଞ୍ଚିତ କରିଦେବ। ସବୁଠାରୁ ବଡ଼ ଖବର ଆସିଛି ଆର୍ଜେଣ୍ଟିନା କ୍ୟାମ୍ପରୁ। ଡିଫେଣ୍ଡିଂ ଚମ୍ପିୟନ୍ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରି ସେମାନଙ୍କର ଲଗାତାର ଦ୍ୱିତୀୟ ବିଜୟ ସହ ରାଉଣ୍ଡ ଅଫ୍ 32ରେ ସ୍ଥାନ ପକ୍କା କରିନେଇଛି। ଆଉ ଏହି ମ୍ୟାଚ୍ର ହିରୋ ଥିଲେ କିଙ୍ଗ୍ ଲିଓନେଲ୍ ମେସି। ସେହି ମ୍ୟାଚ୍ରେ 2 ଗୋଲ୍ ସ୍କୋର କରିଛନ୍ତି। ଏହା ସହିତ ମେସି ବିଶ୍ୱକପ୍ ଇତିହାସରେ 18 ଗୋଲ୍ କରି ଜର୍ମାନୀର ମିରୋସ୍ଲାପ୍ କ୍ଲୋଜ୍ଙ୍କ 16 ଗୋଲ୍ର ସର୍ବକାଳୀନ ରେକର୍ଡକୁ ଭାଙ୍ଗି ବିଶ୍ୱର ସର୍ବାଧିକ ଗୋଲ୍ ସ୍କୋରର ବନିଯାଇଛନ୍ତି। ଅନ୍ୟପଟେ ଗ୍ରୁପ୍ ଆଇ ମ୍ୟାଚ୍ରେ 2 ବଡ଼ ମୁକାବିଲା ଦେଖିବାକୁ ମିଳିଛି। ଫ୍ରାନ୍ସ ବନାମ ଇରାକ। ଷ୍ଟାର୍ ଷ୍ଟ୍ରାଇକର କିଲିଆନ୍ ଏମ୍ବାପେଙ୍କ 2 ଚମତ୍କାର ଗୋଲ୍ ବଳରେ ଫ୍ରାନ୍ସ ଇରାକକୁ 3-0 ଧୂଳି ଚଟାଇ ନକ୍ଆଉଟ୍ରେ ପ୍ରବେଶ କରିଛି। ଖରାପ ପାଗ ଯୋଗୁଁ ଏହି ମ୍ୟାଚ୍ ପ୍ରାୟ 4 ଧରି ଚାଲିଥିଲା। ନରୱେ ବନାମ ସେନେଗଲ। ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ରେ ନରୱେର ଗୋଲ୍ ମେସିନ୍ ଅର୍ଲିଙ୍ଗ ହ୍ୟାଲାଣ୍ଡ ପୁଣି ଥରେ ଚମକିଛନ୍ତି। ସେ 2 ଗୋଲ୍ ଦେଇ ନରୱେକୁ 3-2 ଜିତାଇବା ସହ ଦଳକୁ ପରବର୍ତ୍ତୀ ରାଉଣ୍ଡକୁ ନେଇଯାଇଛନ୍ତି। ଗତକାଲି ଓ ଆଜି ଭିତରେ ଖେଳାଯାଇଥିବା ପ୍ରମୁଖ ମ୍ୟାଚ୍ଗୁଡ଼ିକ ଉପରେ ଯଦି ଆମେ ନଜର ପକାଇବା, ଆର୍ଜେଣ୍ଟିନା ବନାମ ଅଷ୍ଟ୍ରିଆ, ଆର୍ଜେଣ୍ଟିନା 2-0 ବିଜୟୀ, ମେସିଙ୍କ ଐତିହାସିକ 2 ଗୋଲ୍, ଫ୍ରାନ୍ସ ବନାମ ଇରାକ, ଫ୍ରାନ୍ସ 3-0 ବିଜୟୀ, ଏମ୍ବାପେଙ୍କ ଦମଦାର ପ୍ରଦର୍ଶନ, ନରୱେ ବନାମ ସେନେଗଲ, ନରୱେ 3-2 ବିଜୟୀ, ହାଲାଣ୍ଡଙ୍କ ଗୋଲ୍ ବ୍ରେଶ, ଆଲଜେରିଆ ବନାମ ଜର୍ଡାନ, ଆଲଜେରିଆ 2-1 ବିଜୟୀ, ଦ୍ୱିତୀୟ ହାଫ୍ରେ ଆଲଜେରିଆର କମ୍ବ୍ୟାକ୍। ତାହେଲେ ପିଲାମାନେ, ଗ୍ରୁପ୍ ପର୍ଯ୍ୟାୟ ଏବେ ଶେଷ ଆଡ଼କୁ ଗତି କରୁଛି ଏବଂ ଆଗକୁ ଆହୁରି ରୋମାଞ୍ଚକର ମ୍ୟାଚ୍ମାନ ଆସିବାକୁ ଅଛି। କେଉଁ ବଡ଼ ଦଳ ବିଦା ହେବ ଆଉ କିଏ ଟ୍ରଫି ଆଡ଼କୁ ଆଗେଇବ ତାହା ଉପରେ ରହିବ ସମସ୍ତଙ୍କର ନଜର। ଆଜି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତାହେଲେ ପିଲାମାନେ, ତମେମାନେ ମଧ୍ୟ ଫିଫା ବିଶ୍ୱକପ୍ 2026 ପ୍ରତିଟି ମ୍ୟାଚ୍କୁ ଦେଖ ଏବଂ ଉପଭୋଗ କର। ଆଜି ତ ସମୟ ହୋଇଯାଇଛି, ଏଥର ଯିବା।

ଶୁଣୁଥିଲେ କିଶୋର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ତା ପରେ ପରେ ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30ଟି ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3ଟି ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ଟାରୁ 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂଦେଓ କହିଛନ୍ତି, କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ

0: ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଅ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି ପଇତା ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କିଶୋରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ଼ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ଼ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: ओडिशा को आज कवर कर लिया है। आज हमारा मानसून जो है एडवांस होने के बाद पूरा होल उड़ीसा के 30 के 30 डिस्ट्रिक्ट जो है कवर हो गए हैं। बिहार से लेके एक नॉर्थ वेस्ट बे ऑफ बंगाल तक एक ट्रफ जा रही है जो कि समुद्र सतह से 1.5 किलोमीटर ऊंचाई पर है और वह झारसुगुड़ा गंगेटिक वेस्ट बंगाल और उड़ीसा के ऊपर से होती हुई जा रही है जहां पे एक्टिविटी रहेगी बारिश की। तो जिसमें फोरकास्ट में डे वन में रेनफॉल डिस्ट्रीब्यूशन होल उड़ीसा में स्कैटर रहने की संभावना है।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 6.3% ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା 7.8% ବୃଦ୍ଧି ପାଇଥିଲା। ଏଭଳି ପରିବର୍ତ୍ତନ ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ମାନ୍ୟତା ପ୍ରଦାନ କରିଛି। କୌଶଳପୂର୍ଣ୍ଣ ସଂସ୍କାର, ଦକ୍ଷ ମାନବ ସମ୍ବଳ ଏବଂ ନୀତିଗତ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଅର୍ଥନୈତିକ ସମୃଦ୍ଧି, ଅନ୍ତର୍ଭୁକ୍ତି ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶଗତ ଦୃଢ଼ତା ଏବଂ ସ୍ୱଚ୍ଛ ଶାସନର ଦୃଷ୍ଟିକୋଣ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ବ୍ୟକ୍ତିଗତ ବ୍ୟବହାର ଏବଂ ଯୁବବର୍ଗଙ୍କ ସୃଜନଶୀଳତାକୁ ପ୍ରତିପାଦନ କରୁଛି। ଘରୋଇ ଆବଶ୍ୟକତାର ଚାହିଦା ବୃଦ୍ଧି ଦେଶର ଅର୍ଥନୈତିକ ଗତିଶୀଳତାକୁ ସଶକ୍ତ କରିଛି। UPI ଏବଂ ଇ-କମର୍ସ ଭଳି ପ୍ଲାଟଫର୍ମ ଡିଜିଟାଲ ବିପ୍ଳବକୁ ଅଧିକ ସୁଦୃଢ଼ କରିବା ସହିତ Tier 2 ଏବଂ Tier 3 ସହରଗୁଡ଼ିକରେ ଖୁଚୁରା ବ୍ୟବସାୟକୁ ଅଧିକ ବ୍ୟାପକ କରିଛି। ପାର୍ବଣ ଋତୁରେ GST ସଂଗ୍ରହ ବୃଦ୍ଧି ବର୍ଦ୍ଧିତ ଘରୋଇ ଚାହିଦା ବୃଦ୍ଧିକୁ ପ୍ରତିଫଳନ କରୁଛି। ଦେଶର ଜନସଂଖ୍ୟାଗତ ସୁବିଧା ଅର୍ଥନୈତିକ ଅଭିବୃଦ୍ଧି ମାର୍ଗରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରୁଛି। ସମାଜର ବିଭିନ୍ନ ସ୍ତରର ଲୋକ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ନିଜର ଯୋଗଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଦେଶର ଯୁବଶକ୍ତି ଉତ୍ପାଦକତାରେ ପରିଣତ ହେଉଥିବା ବେଳେ ମହିଳା ଶ୍ରମଶକ୍ତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଦେଶର ବର୍ଦ୍ଧିତ ଅନ୍ତର୍ଭୁକ୍ତି ସମ୍ପନ୍ନ ଶ୍ରମଶକ୍ତିକୁ ଏହା ପ୍ରତିପାଦନ କରୁଛି। ଷ୍ଟାର୍ଟଅପ୍ କ୍ଷେତ୍ର ବ୍ୟାପକ ହେବା ଏହାର ଅନ୍ୟତମ ଉଦାହରଣ। ପ୍ରାୟ 2 ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱସ୍ତରରେ ନବସୃଜନ କ୍ଷେତ୍ରରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନିରନ୍ତର ନିବେଶ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ଦେଶର ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିପାରୁଛି, ଫଳରେ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେଉଛି। ଦେଶର ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ପ୍ରମାଣିତ କରୁଛି। ରପ୍ତାନୀ କ୍ଷେତ୍ରରେ ପାଖାପାଖି 14% ବୃଦ୍ଧି ଏହାକୁ ପ୍ରତିଫଳିତ କରୁଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦକ ଭିତ୍ତିକ ପ୍ରୋତ୍ସାହନ ଯୋଜନା PLI ଦେଶର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣରେ ବିସ୍ତାର କରିଛି। ରପ୍ତାନୀ ଅଭିବୃଦ୍ଧିରେ ମୋବାଇଲ ଫୋନ୍ ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭାଇଛି। ଔଷଧ ଏବଂ ବୈଷୟିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଭୂମିକାକୁ ସୁଦୃଢ଼ କରିଛି। 2030 ସୁଦ୍ଧା ଦେଶର ଉତ୍ପାଦ ଏବଂ ଶିଳ୍ପ କ୍ଷେତ୍ର 25% ବୃଦ୍ଧି ଘଟିବା ନେଇ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ PLI ପଦକ୍ଷେପ ଏ କ୍ଷେତ୍ରକୁ ସକାରାତ୍ମକ ଗତିଶୀଳତା ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଦେଶକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦନ କ୍ଷେତ୍ରରେ ପରିଣତ କରିଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ଅଧିକ ହୋଇଛି। ଦ୍ରବ୍ୟ ଓ ସେବାକର GST ସଂସ୍କାର ଦେଶରେ ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି। ଏଭଳି ପଦକ୍ଷେପ ଟିକସ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ତଥା ପରିଚାଳନାଗତ ଦକ୍ଷତାକୁ ବୃଦ୍ଧି କରିଛି, ଫଳରେ ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସରଳ ହୋଇପାରିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ, ଇଲେକ୍ଟ୍ରୋନିକ୍ସ ରସିଦ ଏବଂ ସରଳ ରିଟର୍ଣ୍ଣ ଦାଖଲ ଭଳି ପଦକ୍ଷେପ ରାଜସ୍ୱ ସ୍ଥିରତା ଏବଂ ଉନ୍ନତ କାର୍ଯ୍ୟାନ୍ୱୟନକୁ ସହଯୋଗ ପ୍ରଦାନ କରିଛି। ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ସୀମା ବୃଦ୍ଧି, ବଜାର ବିକାଶ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଛି। ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା 4 ଶ୍ରମ କୋଡ୍ ଶ୍ରମ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଆଶାୟୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଏଭଳି ନୂତନ ପଦକ୍ଷେପ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି। ଦେଶର ଶକ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟିଛି। ନବୀକରଣୀୟ ଶକ୍ତି ସାମର୍ଥ୍ୟ ବ୍ୟାପକ ହୋଇଛି। ସୌରଶକ୍ତି ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନ୍ ନବସୃଜନ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛି। 2030 ସୁଦ୍ଧା ଦେଶର ଅଣୁଜୀବାଶ୍ମ ଶକ୍ତି କ୍ଷେତ୍ର 500 GW ଏବଂ 2070 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ରଖାଯାଇଛି। ତେବେ ଭାରତର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଯାତ୍ରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ପ୍ରସାର, ଜଳବାୟୁ ପରିବର୍ତ୍ତନ ଆଧାରିତ ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ମାଧ୍ୟମରେ ହାସଲ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଦୀର୍ଘକାଳୀନ

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହେଲା ମୁଖିଆ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆୟୋଜିତ 2 ଖେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆଙ୍କ ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଇବାକାଲିଠାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉର୍ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀନ 2 ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ଇ ଖେପେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଆଉ 56 ପଦ୍ମଶ୍ରୀ ସମ୍ମାନୀ ସମ୍ମାନିତ କରିଛନ୍। ଇ ଖେପେ ଓଡ଼ିଶାର 3 ପଦ୍ମଶ୍ରୀ ସମ୍ମାନିତ କରାଯାଇଛି। କଳାକ୍ଷେତ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ସୀମାଞ୍ଚଳ ପାତ୍ର ଆଉ ଶରତ କୁମାର ପାତ୍ର ଆଉ ସାହିତ୍ୟ ଆର୍ ଶିକ୍ଷା କ୍ଷେତ୍ର ଲାଗି ଚରଣ ହେମ୍ରମଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ଇନୁ ଜନେଇ ଦିଆଯାଉଛି ଯେ ଆଗନୁ ରାଷ୍ଟ୍ରପତି ଗଲା ମାସର 25 ଦିନ ପହିଲା ଖେପ୍ତି 66 ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଇତି ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ସାହିତ୍ୟ ଆଉ ଶିକ୍ଷା କ୍ଷେତ୍ରତି ସମ୍ମାନିତ କରାଯାଇଥିଲା। ତାମିଲନାଡୁର ତିରୁଭଲ୍ଲୁଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ଜୀବନ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କର ପରିବାର ଲୋକର ଲାଗି ସାହାଯ୍ୟ ଟଙ୍କାକେ ରାଜ୍ୟ ସରକାର 4 ଲକ୍ଷ 10 ଲକ୍ଷ ଟଙ୍କାକେ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାଟି ଜୀବନ ହରାଇଥିବା ଶ୍ରମିକମାନଙ୍କର ପରିବାର ଲୋକର ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍। ଏ ଭିତରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ଓଡ଼ିଆ ଶ୍ରମିକମାନଙ୍କର ମୃତ୍ୟୁ ସଂଖ୍ୟା 7 ବଢ଼ିଛି। ସରକାରଙ୍କ ତରଫ ଗୋଟିଏ 3 ବରିଷ୍ଠ ଅଧିକାରୀ ଦଳ ଗଲାକାଲି ଘଟଣା ଜାଗାନ ପହଞ୍ଚିକରି ତଥ୍ୟ ସଂଗ୍ରହ କରିବା ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଦେଉଥିବାର ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ନିର୍ଦ୍ଦେଶଦେଇ ଗୋଟିଏ 3 ଦଳ ଗଠନ କରାଯାଇଛି। ଦୁର୍ଘଟଣାର ତଦନ୍ତ କରିକରି ରିପୋର୍ଟ ଦେବାର ଲାଗି ତାମିଲନାଡୁ ସରକାରଙ୍କ ତରଫ କୁହାଯାଇଛି। ତାମିଲନାଡୁର ତିରୁଭଲ୍ଲୁରନ ଗଲା 21 ଦିନ ଗୋଟିଏ କାରଖାନାଟି ଏମୋନିଆ ଗ୍ୟାସ୍ ବାହାରବାରନ ଏହି ଦୁର୍ଘଟଣା ହୋଇଥିଲା। ଦୂର ଆଉ ଗଭୀର ସମୁଦ୍ରଟି ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ପ୍ରାଧିକୃତ ଅନୁମତିପତ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକେ ସଫଲ କରବା ଲାଗି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଆଇବା ମାସ 9 ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ଭୁବନେଶ୍ୱର କୃଷି ଶିକ୍ଷା ସଦନ ଇ ଜାତୀୟ କାର୍ଯ୍ୟକ୍ରମ ହେବା। କାର୍ଯ୍ୟକ୍ରମଟି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇଦର ସହିତ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଭିନ୍ ଭିନ୍ ରାଜ୍ୟର ପ୍ରତିନିଧି, ଦେଶର ଭିନ୍ ଭିନ୍ ଜାଗାନୁ ଆସିଥିବା ମାଛଚାଷୀ ଆଉ ଇ କ୍ଷେତ୍ରରେ

0: ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ ହଜାରେ ଜନ୍ ଭାଗ ନେବେ। ଏହି କାର୍ଯ୍ୟକ୍ରମ ଗଭୀର ସମୁଦ୍ରତି ଦାୟିତ୍ୱପୂର୍ଣ୍ଣ ମାଛଧରାକେ ତହକାବାର ସହିତ ଓଡ଼ିଶାକେ ସ୍ଥାନୀୟ ମତ୍ସ୍ୟ ବିକାଶତି ଗୋଟିଏ ଆଗଧାଡ଼ି ରାଜ୍ୟ ବନାବା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଆଇବାକାଲି ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ହେବାରକେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ପୁରୀ ଟାଉନହଲ୍ଠାରେ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆଉ ଏନ୍ଏସ୍ସିମାନଙ୍କେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନଟି ପିଇବାର ପାଇଁ ପରିମଳ, ଘର, ପରିବହନ ଆଉ ଡିଜିଟାଲ ଶାସନ କ୍ଷେତ୍ରଟି ହେଉଥିବାର ଅଗ୍ରଗତି ପ୍ରଦର୍ଶିତ ହେବା। 1-8 ଶ୍ରେଣୀ ତକ ବାହାରିଥିବାର ବହିମାନଙ୍କୁ ନିର୍ଭୁଲ ଭାବେ ଛୁଆମାନଙ୍କର ପାଖେ ପହଞ୍ଚାଯିବାର ବାବଦେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଆଲୋଚନା କରିଛନ୍। ବହି ପ୍ରକାଶନର ସମ୍ପାଦନ ମଣ୍ଡଳୀ ତରଫୁ ଭୁଲ୍କେ ସୁଧରାଯାଇଛି ଆଉ ଖୁବ୍ ଜଲ୍ଦି ସଂଶୋଧିତ ବହି ଛାପବାର ଲାଗି ସରକାର ଯୋଜନା କରୁଛନ୍। ସୁଧରା ହୋଇଥିବାର ବହିମାନଙ୍କେ ଡିଜିଟାଲ ବାରକୋଡ଼ ରଖାଯିବାର ଲାଗି ବୈଠକଟି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ବଛାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନତି ଥିବା ଇ ବିଦ୍ୟାଳୟମାନ ପରିମଳ, ସଫା ପିଇବାର ପାଇଁ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର ଭିନ୍ ଭିନ୍ କ୍ଷେତ୍ରଟି ଇ ସଫଳତା ହାସଲ କରିଛନ୍। ସମ୍ବଲପୁରର ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋନପୁରର ସାଗରବାଲି GM ହାଇସ୍କୁଲ ସହିତ ରାଜ୍ୟ 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତି ପାଇଛନ୍। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛି। ବିଜେତା ବିଦ୍ୟାଳୟକେ 1,00,000 ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3-ଦିନିଆ ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାଟି 2 ସମନ୍ୱୟ ବୈଠକ ହୋଇଯାଇଛି। ରଥଯାତ୍ରା ସମିଆତି ପୁରୀ ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନାନ ଅତ୍କା ଶଯ୍ୟା ବ୍ୟବସ୍ଥା କରାଯିବା ସହିତ ବିଦ୍ୟୁତ୍ ବିଭାଗ ତରଫୁ ଭିନ୍ ଭିନ୍ ଜାଗାନ ଲାଇଟ୍ ବ୍ୟବସ୍ଥା, ରେଲ୍ ବିଭାଗ ତରଫୁ ଖାସ୍ ଟ୍ରେନ୍ ଚଳାଚଳ ବିଷୟ ଆଲୋଚନା ହୋଇଛି। ଏ ବାବଦେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍।
1: ରଥଯାତ୍ରାର ପୁରା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ, ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET ଆଇବା July 5 ଦିନ ହେବା ବୋଲି ପରିଷଦ ତରଫୁ କୁହାଯାଇଛି। ଆଗନୁ ଏ ମାସ 28 ପରୀକ୍ଷା ହେବା ବୋଲି ଦିନ ଧାରି ଯାଇଥିଲା। ବଦଳା ଯାଇଥିବା ସମୟ ଅନୁସାରେ ଆଇବା 5 ସକାଳର 9 11:30 ତକ ପହିଲା ପେପର, ଦ୍ୱିପହରର 2 4:30 ତକ 2 ପେପର ପରୀକ୍ଷା ହେବା। ସିଆଡ଼େ ଏ ମାସ 28 ହେବାରକେ ଥିବା RI ଅମିନ ପରୀକ୍ଷା ସୂଚୀତି କେନ୍ସି ପ୍ରକାରର ପରିବର୍ତ୍ତନ କରାନାଇଯାଇ ସାରା ରାଜ୍ୟ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ଶେଷ କେବେ ପହଞ୍ଚିଛି। ଏ ଅଭିଯାନ ଶେଷ ହେବାରକେ ଆଉ 5 ବାକି ରହିଛି। ଏହାଦେ ତକ 99.86% ଭୋଟରମାନଙ୍କର ପାଶେ ପରିଗଣନା ଫର୍ମ ପହଞ୍ଚିଛି। ସେଥିର୍ ଭିତରୁ 86.12% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। 100% ଫର୍ମ ସଂଗ୍ରହ ଆଉ ଡିଜିଟାଇଜେସନ୍ ଲାଗି ଜିଲ୍ଲା ପ୍ରଶାସନ ଆଉ ବୁଥସ୍ତରୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିନ କାମ କରୁଛନ୍। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73 ଶ୍ରାଦ୍ଧବାର୍ଷିକୀତି ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମଟି କହିଛନ୍, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକେ ଅକ୍ଷୁର୍ଣ୍ଣ କରବାର ଲାଗି ଅତୁଳନୀୟ ସାହସ ଆଉ ଚେରେଷ୍ଟା ଦେଖାଇଥିଲେ। ରାଷ୍ଟ୍ର ନିର୍ମାଣଟି ତାଙ୍କର ଅବଦାନ ସବୁବେଳେ ସୁର୍ତ୍ତା ହୋଇକରି ରହିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଆଉ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ଆଉ ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦେଶ ଲାଗି ତାଙ୍କର ବଳିଦାନ ସୋର ରହିବା ବୋଲି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଡକ୍ଟର ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳନ କରାଯାଉଛି। ଆଜି ସକାଳ ବେଳା ଭୁବନେଶ୍ୱର ସତ୍ସଙ୍ଗ ବିହାର ନଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କନ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି

ସ୍ଥିତି ମାଲ୍ୟାର୍ପଣ କରିଥିଲେ। ବେଲବୁଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ହେଉଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହରଚରଣ ମାଝୀ ଆଉ ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1-9-2-3 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 26 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ନିଶାମୁକ୍ତ ଭାରତ ଅଭିଯାନ 2026 ପାଳନ ଅବସରରେ ଏ ବଛରର ବିଷୟବସ୍ତୁ ନିଶାମୁକ୍ତ ଭାରତ ଅଭିଯାନ ବିକଶିତ ଭାରତ କି ପହଚାନ ରହିଛେ। ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟନାନ ଏ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇକରି ତାର ଶୁଭାରମ୍ଭ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛି ବୋଲି ପାଣିପାଗ ବିଭାଗ ତରଫ ସୂଚନା ମିଳିଛି। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ବଢ଼ବା। ଗଲା 24 ଘଣ୍ଟା ଭିତରେ ସମ୍ବଲପୁର ଜିଲ୍ଲାର ବାମରାନ 64.4 mm ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ୍ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଜି 2 ନମ୍ବର କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆଙ୍କର ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଆଇବା କାଲ୍ଟାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ସମ୍ମାନିତ ହୋଇଛନ୍ତି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା। ସେଥିମଧ୍ୟରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ, 113 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଯାତ୍ରାର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ପ୍ରଶାସନିକ ସେବା 2024 ବ୍ୟାଚ୍ର 183 ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ନାଗରିକ ଦେବଭାବ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ନାଗରିକଙ୍କୁ ଶାସନର କେନ୍ଦ୍ର ରଖିବାର ଆବଶ୍ୟକତା ରହିଛି। ଦୂରଦୃଷ୍ଟି ସହ ନବସୃଜନ, ନାଗରିକ କୈନ୍ଦ୍ରିକ ଶାସନ ଚିନ୍ତାଧାରା ସହିତ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବାକୁ ଏହି ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ପ୍ରତ୍ୟେକ ନୀତି ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି, ଶକ୍ତି ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମ ଶକ୍ତିକୁ କୃଷିକ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନେରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତ୍ସେତ୍ ଶେଖ୍ ବଟମୁଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମ୍ ଡିନ୍ ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଡକ୍ଟର ଜୟଶଙ୍କର ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆର କାର୍ଯ୍ୟରତ କର୍ମଚାରୀଙ୍କ ସହ

0: ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20 ଶିବିର ସ୍ଥାପନ କରାଯିବ। 6 ରାଜ୍ୟର 15 28 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବର ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET 2026 ଫଳାଫଳ ପ୍ରକାଶ ପାଇଛି। CUET ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଏହି ପରୀକ୍ଷା ପାଇଁ 15 lakh ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 lakh ଅଧିକ ପରୀକ୍ଷା ଦେଇଥିଲେ ବୋଲି NTA କହିଛି। ଗତମାସ 11-31 ତାରିଖ ପର୍ଯ୍ୟନ୍ତ CBT ମୋଡ୍ରେ ଏହି ପରୀକ୍ଷା ଦେଶର 321 ସହର ଏବଂ ବିଦେଶର 13 ସ୍ଥାନରେ 35 ପର୍ଯ୍ୟାୟରେ 19 ଧରି ଅନୁଷ୍ଠିତ ହୋଇଥିବା ନେଇ NTA ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ୍ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 months 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍ମୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି। ସେ କହିଛନ୍ତି ଭାରତର ରପ୍ତାନୀ ଶେଷ 3 months 1.84 trillion ପହଞ୍ଚିଥିବା ବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ରାତି 10:30 ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ ରାତି 1:30 ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 km ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2-3 ମଧ୍ୟରେ ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍ପରକୁ ଭେଟିବେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ।

0: ବନେ ଉଛୁର ହେଲାନ ଗା, କିହେ କେନ୍ତା ନୁହେଁ ଆଏବାର୍। ସବୁଦିନେ ତ ପହଲାନୁ ପଲେ ଆଇଥିସନ୍, ମୁଇଁ ଉଛୁର କରି ଆସି, ଆଜି ଦେଖ୍ଲା ବେଲେ କିହେ ନୁହେଁ ଆଏବାର୍। ଦାଦା ଜୁହାର ଜୁହାର
1: ଜୁହାର ଜୁହାର
0: ଆଜି କେନ୍ତା ଦାଦା ଉଛୁର କରିଦେଲ?
1: ମୁଠଟା ଟିକେ ଥଣ୍ଡା କରୁଛି, ନିଶ୍ୱାସ ଟିକେ ନେସି। ଶାନ୍ତି ଶାନ୍ତି ଶାନ୍ତି। ହଁ, ମୁଁ କାଁ ବୋଲୁଥିଲୁ କି?
0: କେନ୍ତା ଉଛୁର କରିନେଲ?
1: କିଛି ନାଇଁ ବୋ, ଆମର ସେ ବୁଧୁ,
0: ହଁ
1: ବୁଧବାର ଜନ୍ମ ହେଇଛେ ବୁଧୁ, ତାର ନାଁଟା ଜେନ୍ତା ନାଇଁ କାଁ, ଆଉ ଆଉଛେ ଆମେ ହେଲା, ତାର ଘର ବାଟୁ ଆଉଛନ୍, ଦେଖିଲି ଯେ ଡୋଙ୍ଗି ଦେଶି ବୋଇଲି, ତାର ଝିଅ ଯୋଡ଼େ ବସିଛନ୍, ଆଉ ତାର ବାବୁଟେ ହେଇଛି କାନ୍ଟା, ସେ ତାକେ ଧରିଛନ୍, ଆଉ ସେ ଗୁରସ୍ ପିଲଉଛେ, ସେତେ ବାଦାମ ଫାଦାମ ବାଟି ବୁଟା କିନା ବୋଇଲି ବୋଲେ ହଏ ବୋ, ଏ ତୋର ଝିଅମାନଙ୍କୁ ତ କେବେ ନାଇଁ ଦେଇ, ସେ ଆର ଦୁଇ ଛପରେ ଦେଖୁଛନ୍। ନାଇଁ ନାଇଁ ଦାଦା, ଏଇଟା ପିଲାଟା ଯାହା ହେଲେ ବି ଟିକେ ହେବା, ପାଠ ସାଠ ଟିକେ ପଢ଼ବା, ଆର ଝିଅମାନେ ନାଇଁ କରନ୍ ସିନା।
0: ଦେଖ ତ ତାର କଥା ଯେ ଦାଦା, ଆର ତାର ଝିଅମାନେ କେନ୍ତା ମେଡ଼ ମେଡ଼ି ଅଛନ୍ ଦେଖୁଛ କି ନାଇଁ?
1: ହେଲା ପରେ ହେତି ଲାଗି ତାର କଚର କଚର ହେଲି, ବୋଲେ ହବୁ ପୁଅ କାଣା ଝିଅ କାଣା, ହେଁ ଦେଖ ମୋର ସୋଲାର ଲାଗି ତ ଯେନ୍ ଟୁକେଲ ଲେଖୁଛୁ ଯେ ନାଇଁ ମିଲବାର
0: ହଏ। ପରେ ଦାଦା କାଁ କରମା କହ ତ,
1: ସେଥିପରେ ପିଲା କାଣା ଟୁକେଲ କାଣା ଟୁକେଲ ମାନେ ତ ଗିଡ଼େ ଗିଡ଼େ ଜାଗାନୁ କରୁଛନ୍, ଆଜି ଆମର ଇନୁ ବି କେତେ କାମ କରୁଛନ୍। ନାଇଁ
0: ଆଏ ଯେ ଦାଦା, କେନ୍ସି କ୍ଷେତ୍ରରେ କିନି କମ୍ ନୁହେଁ ସେ ଟୁକେଲ ମାନେ, ସବୁବେଳେ ଆଗୁଆ ରହୁଛନ୍।
1: ସେ ପିଲା ମଜବୁତ ହେବା, ତାର ଦିମାଗ ଇଏ ହେବା ବୋଲି ତାକେ କେତେ ବଢ଼ିଆ ଖାନା ପିନା ଦଉଛନ୍, ଆର ଜିଟା କି
0: କେନ୍ତା କଥା? ଦେଖ ତ ଦାଦା, ଏଇଟା ଅନ୍ କଥା ନୁହେଁ ବୁଝିଲ କେ,
1: ଏଇଟା ଏଥିର ଲାଗି ତାର ସାଙ୍ଗେ ହେଲା, ମତେ ଟିକେ ଜାଣିଛୁ ତ ମୁଇଁ ଟିକେ କେନ୍ତା ସହି ନା ପାରେ କହି କବା ଦେସି, ମତେ କହି କବା ଦେଲି, ହଁ ଦାଦା ଭୁଲ ହେଲା ବୋଇଲା ବୁଝିଲା ପୁରା ଯାହା ହୁଏ।
0: ଯୁ କେତେ ବଦଲାନ ଆଉ ଇ ସମୟରେ ଏନ୍ତା କଥା କହୁଛି ବୋଲି, ଏଇଟା ଅନ୍
1: କେମିତି ଦୁନିଆ ଗଲାନ ଯେ, ଆମର ଏ ଚାଷବାସ କେନ୍ତା ଚାଲିଛେ ତୋର କହ?
0: ହଁ ଦାଦା, ଚାଷ ତ ଅନ୍ ଚାଲିଛି ଯେ, ଶୁଣ ତ ଏଛେନ ନେକେ ଧୁରକୁଟା ଆଉ ଖାଉଛେ,
1: ଜାନବୁ ବର୍ଷା ଆସୁ କେନ୍ତା ହେବା ଯେ ଖରା ଦିନରେ ତୁତ ବି ଆନ୍ସି, ପୁକ୍ ପାଗରେ ଦିଶି ବାକି ଲାଗ୍ସି ବଢ଼ିଆ, ସେ ସବୁ ବି ଆନ୍ସି, ତ ଏଇଟା ମାନେ ସବୁ ଆମେ ଖାଇବାର କଥା। ଆଉ ଯାହା ହଉ, ବର୍ଷା ବର୍ଷି ଟିକେ ପଡ଼ିଲା, ଥଣ୍ଡା ଲାଗିଲା, ଫେର ଟିକେ ଅବଶ୍ୟ ଗରମ ହେଇଗଲା ଯେ। ତାପରେ ଏଇଛନ୍ତା ଆମର ଫେର ଜୋତା ଜୁତି କାମ ମାନେ ସବୁ ମୂଲ ହେଇଯିବ।
0: ହଁ ପୁରେ ଦାଦା,
1: ଆର କାଣା କହ?
0: ଆଉ କାଣା, ଆମେ ଆଜିକା ଦିନେ ତ ଆମର ଚାଷୀ ଭାଇ ସାଙ୍ଗେ ଭେଟ ହେସୁଁ, କଥାବାର୍ତ୍ତା ହେସୁଁ, ବେଲେ ଆଜି
1: ଗୋଟେ କାମ କରୁ, ଆଗ ଚାଷୀ ଭାଇ ସାଙ୍ଗେ କଥାଟେ ଲାଗି ଦଉଛୁଁ, ହଁ ଆଇଲେ ନ ହେ, ଆଇଲେ ନ ବସୁନ, ଆମେ ମୁଇଁ କଥା ଲାଗୁଛେ, ଆର ତୁଇ ଶୁନ ଆଉ, ଫେର କଥା ଲାଗମା ଆଉ।
0: ହଁ ଦାଦା ଠିକ୍ ଅଛେ।
2: ଜୁହାର ଆଜ୍ଞା, ଆମର ଆକାଶବାଣୀକେ, ଆମର କୃଷି ସଂସାର କାର୍ଯ୍ୟକ୍ରମକେ, ଆମର ବୈଠକୀକେ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
3: ନମସ୍କାର ଆଜ୍ଞା,
2: ଆପଣଙ୍କର ପରିଚୟଟା ଦେବେ? ଆଜ୍ଞା
3: ଆଜ୍ଞା, ଆମର ଗାଁ ହେଉଛି କୁଦପାଲି,
2: ହଁ ହଁ,
3: ଆଉ ପଞ୍ଚାୟତଟା ହେଉଛି ନୂଆତୁଇରା।
2: ନୂଆତୁଇରା ବେଲେ ଏଇଟା କେନ୍ ବ୍ଲକ ହେବା? ଆମର
3: ମାନେଶ୍ୱର ବ୍ଲକ।
2: ମାନେଶ୍ୱର ବ୍ଲକ ହେବା, ହଁ ହଁ ହଁ। ଆପଣ ତ ଚାଷୀ ଆମ ଚାଷ କରସନ୍, ଆପଣ କାଁ କାଁ ଚାଷ ମାନେ ଆପଣ କରସନ୍?
3: ଆଜ୍ଞା ଧାନ ଚାଷ କରସୁଁ, ଆଉ ଖରା ସିଜନରେ ବାଦାମ ଚାଷ ହେସି, ଆଉ ଶାଗ ସବୁ ବି ହେସି,
2: ଶାଗ ସବୁ ବି କରସନ୍,
3: ଲଲିତା ଶାଗ, ଭାଜି ଶାଗ।
2: ହଁ ଆଚ୍ଛା ଆଚ୍ଛା, ବୋଲେ ଏଇ ଯେନ୍ ଆମେ ପହିଲା ଧାନ କଥା ଲାଗେ, ମାନେ ଧାନ ଆପଣ କେତେ ଖଣ୍ଡେ ଜାଗାତି କରସନ୍?
3: ପାଞ୍ଚ ଏକଡ଼। ଆଜ୍ଞା
2: ଧାନ ପାଞ୍ଚ ଏକଡ଼ କରସନ୍?
3: ଆଜ୍ଞା,
2: ଏଇଟା ଯେନ୍ ପାଞ୍ଚ ଏକଡ଼ ଧାନ କରସନ୍, ଆମର ଦୁଇ ଫସଲି କି ଏକ ଫସଲି ଅଛି?
3: ଏକ ଫସଲି ଅଛି,
2: ସବୁ ଏକ ଫସଲି। ହେଲେ ଆପଣଙ୍କର ଯେନ୍ ଜମି ଅଛି, ସେନୁ କେନାଲ ନାଇଁ? ନାଇଁ
3: ନାଇଁ
2: ପାଣି ବୋଲା ବର୍ତ୍ତମାନ ମାନେ
3: ବନ ମାନଙ୍କର ଯେନ୍ ପାଣି ଅଛି, କଣ୍ଟା ବନ ମାନଙ୍କର ସେଥି ଟିକେ ଟିକେ ଏସି, ଯାହାର ଯେନ୍ଟା ଅଛି ତଲ ମାନକେ
2: ନିଜର ଯେନ୍ତା ସୁବିଧା ଦେଖିକି ନା, ବର୍ଷା ଦିନେ କଣ୍ଟା ବନ ନୁ ହେଲା,
3: ପାଣି ଭରିଥିଲେ ଚାଷ ହେବ, ନହେଲେ
2: ନହେଲେ ଟିକେ ଅସୁବିଧା ବି ହେଇପାରେ। ମୌସୁମୀ ଉପରେ, ବର୍ଷା ଉପରେ ତାର ମାନେ ନିର୍ଭର କରିକିରି ଆମେ ଧାନ ଚାଷଟା କରୁଛୁ। ନାଇଁ କାଁ କାଁ ଧାନ ଚାଷ କରସନ୍ ଆପଣ?
3: ପୂଜା ଯମୁନା।

0: ନା ଆଚ୍ଛା, ଆପଣଙ୍କ ଯେନ୍ ଚାଷ୍ କରୁଛନ୍ ଏନୁ, ତାପରେ ଏଟା ତ ଗଲା ବି ଖତ୍ ସାର୍ କଥା ବି ଗଲା,
1: ଆଜ୍ଞା।
0: ତାପରେ ଉଷ ଉଷା କେନ୍ତା କରୁଛନ୍, କାଏଁ କାଏଁ ବେମାରୀ ମାନେ ରୋଗ କାଣା କାଣା ହେଇସନ୍ ହେନୁ,
1: ବେମାରୀ ଗଏଣ୍ଟ ପୋକ ଲାଗ୍ସନ୍ ଆଜ୍ଞା,
0: ପୋକ ହିସାବେ ନାଇଁ କେଁ,
1: ପୋକ ହିସାବେ
0: ପୋକ ହିସାବେ ଗଏଣ୍ଟ ପୋକ ଗୁଟେ ଲାଗ୍ସନ୍ ନାଇଁ।
1: ତାପରେ ସଢ଼ା ଗୁଟେ ବେମାର ଅଛେ ବି, ସେ ଧାନ୍କେ ସଢ଼ି ଯାଏସି ଗଛ୍ଟା,
0: ହଁ ହଁ ହଁ
1: ସେଟା ବି ସେଟା ବି ଖାଇଦେଲେ ନା।
0: କେନ୍ କେନ୍ ପୋକ ପୋକ କେନ୍ କେନ୍ ଲାଗ୍ସି ଆଉ କ'ଣ?
1: ସେଟା ସଢ଼ା ପୋକ ବୋଲ୍ସନ୍,
0: ଆଚ୍ଛା ଆଚ୍ଛା, ଆଉ
1: ଗଏଣ୍ଟ ପୋକ ଗୁଟେ ବୋଲ୍ସନ୍, ସେ ଲାଲ୍ ଲାଲ୍ ହେଇକରି ବାହାରସନ୍, ସେମାନେ ତାର୍ ଧାନ୍ର ଗଏଣ୍ଟକେ ଖାଇଦେବେ ହେଲେ ସେଟା ଆଉ ନାଇଁ ହେଇପାରେ, ଯେନ୍ ପିଲ୍ଟା ମାରୁ
0: ଗଏଣ୍ଟ ବିନ୍ଧା ପୋକ ବୋଲୁଛନ୍ ନାଇଁ କେଁ। ଆଚ୍ଛା, ଇ ଯେନ୍ ପୋକ ମାନଙ୍କର ଲାଗି ଆପଣ ଉଷ ଉଷା ମାନେ ବ୍ୟବହାର କରୁଛନ୍, ସେଟା ନିଜେ ଜାଣିଛନ୍ କି କାହାକେ ପଚାରି ଲାଗ୍ସନ୍ କି ଔଷଧ ଦୋକାନ କହିକିରି ଆନ୍ସନ୍?
1: ଔଷଧ ଦୋକାନ କହିକରି ଆନ୍ସନ୍,
0: ସେନ୍ କୃଷି ଅଧିକାରୀ କାହାକେ କେନ୍ତା ପଚରା ପୁଚରି କରବାର୍ ନାଇଁ କରନ୍,
1: ନା ଔଷଧ ଦୋକାନକେ ଯାଇକରି ପଚରାସୁଁ,
0: ପଚାରିକିନା ସେଟା ଆନି ପୋକ ଆନ୍ସନ୍। ଇଟା ଗଲା ପୋକ କଥା, ଗଏଣ୍ଟ ପୋକଟା ଟିକେ ଲାଗ୍ସନ୍, ଚକଡ଼ା ପୋକ ପୋକ ଆପଣଙ୍କର ନାଇଁନ?
1: ଚକଡ଼ା ଟାଇମ୍କେ ଟାଇମ୍ ଲାଗ୍ସନ୍, ମାନେ କେନ୍ ସାଲେ ଲାଗ୍ବେ କେନ୍ ବୁଝାରେ ନାଇଁ ଲାଗ୍ବେ,
0: ହଁ ହଁ ହଁ, କେନ୍ଥର ଟିକେ ଜହ ଲାଗିସନ୍ କେନ୍ଦ୍ର ନାଇଁ ବି
1: ଲାଗନ୍,
0: ହେସି ଲାଗ୍ସି ହେଡ଼େ କି ନାଇଁ ଲାଗେ,
1: ଲାଗ୍ସି
0: କେବେ କେନ୍ତା 3-4 ବର୍ଷେ ଥରେ?
1: ହଁ,
0: ଏଇଟା ତ ଗଲା ପୋକ କଥା, ରୋଗ ମାନେ କାଣା କାଣା ହେସି ଧାନର କି ହେନ୍ତା
1: ରୋଗ ବୋଲେ ହେଇଟା ତ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଏଇଟା ଅମଲ କେନ୍ତା ହେସି ଆପଣଙ୍କର ବଡ଼ ଧାନ ମାନେ ପୂଜା ଯମୁନା ଏଇଟା ମାନେ
1: ଅମଲ ହେସି ଆଜ୍ଞା ଏକର ହିସାବେ?
0: କେତେ କ'ଣ ହେସି
1: ଏକଡ଼କୁ 50 ପକେଟ 60 ପକେଟ ଦେବ ହେସି?
0: ଏଇଟା ବଡ଼ ଧାନ ମାନେ
1: ଆଜ୍ଞା,
0: ଆଉ ସାନ୍ତା ମାନେ
1: ଟିକେ କମ୍ ହେବା ଆଜ୍ଞା, ସାନ୍ଟା
0: ତଥାପି ଏନ୍ତା
1: 40-45 ତ
0: ପଡ଼େ ହେଉଛି ସିନା ତ ନାଇଁ। ଆଚ୍ଛା, ଧାନ ମାନେ ଆପଣଙ୍କର ସବୁ କେନ୍ତା ନିଜର ଲାଗି ରଖସନ୍?
1: ହଁ, ନିଜର ଖାଇବାର୍ ଲାଗି ରଖସୁଁ ଆଜ୍ଞା,
0: ନିଜର ଖାଇବାର୍ ଲାଗି ରଖସନ୍
1: ଆଜ୍ଞା।
0: ଆଉ ବିକ୍ରି ବଟାଟା କେନ୍ତା ସୁବିଧା ଅଛେ?
1: ବିକ୍ରି ଧାନ କାର୍ଡ଼ ଯେନ୍ ଆସି ସୋସାଇଟି ନିକେ ଯାଇକରି ସେନୁ ବିକ୍ରି,
0: ଧାନ ବିକିବାର ତ କିଛି ଅସୁବିଧା ନାଇଁ ହେବାର ନାଇଁ
1: ନାଇଁ ହେବାର ତ ଆଜ୍ଞା।
0: ଆଚ୍ଛା, ଆପଣ ପଢ଼ାପଢ଼ି କେତେ ଦୂର ତ କରିଛନ୍?
1: ସାର୍ ମେଟ୍ରିକ୍ ପଢ଼ିଛନ୍ ସାର୍।
0: ମେଟ୍ରିକ୍ ବରେ କି ଖେଉଛନ୍? ଏଇଟା
1: ମା ବାପା ଅଛନ୍, ଆଉ ଭାଇ ଆଉ ନାନୀଟେ ହେଲା, ମ୍ୟାରେଜ୍ କଲେନ।
0: ଆପଣ ବିହା ବି ନେବନ?
1: ନାଇଁ, ମ୍ୟାରେଜ୍ କଲେନ ସାର୍।
0: ହଁ, ବୋଲେ ଛୁଆ ପିଲା
1: ଗୋଟେ ନିନି, ଗୋଟେ
0: ନିନି, ଗୋଟେ ନିନିରେ କେତେ ପଢ଼ୁଛେ?
1: ନା ଏଇଟା ଛୁଟୁଛି,
0: କେତେ ବର୍ଷ?
1: 2.5 ବର୍ଷ।
0: 2.5 ବର୍ଷ ଅଛି। ଯା ହଉ, ଆପଣ ଭାଇ ଗୋଟେ ବହିନ ଗୋଟେ ନାଇଁ ଆଜ୍ଞା?
1: ଆଜ୍ଞା,
0: ବହିନ ବୋଲେ ନାନୀ
1: ଆଜ୍ଞା
0: ବିହା ହେଇ ସାରିଲେନ? ଆଚ୍ଛା ଆଚ୍ଛା, ଘରେ ସବୁ ମନେ ଅଛନ୍
1: ଆଜ୍ଞା?
0: ଆଉ ଯେନ୍ ମୁଫଲି ଚାଷ ଆପଣ କହୁଥିଲେ, ମୁଫଲି ଚାଷ ଏଇଟା କେତେ ଜାଗାତେ କରସନ୍?
1: 2-3 ଖଣି ପୂରଣ କରା
0: ହେସି। ଆଚ୍ଛା ଆଚ୍ଛା ଆଚ୍ଛା, ବୋଲେ ହେଟା କେନ୍ତା କେନ୍ତା କେନ୍ତା କରସନ୍ ଟିକେ କୁହନ୍ ତ?
1: ହେଟା ଜୁତା ହେସି, ପହେଲା ମାଟ୍କେ ଗୁଣ୍ଡ କରାହେବା, ତାପରେ ଗାର୍ କରିଦେବେ, ଗାର୍ କରିକରି 2-2ଟା ମଞ୍ଜି ପକାହେବା, କାଣି କାଣି ଛାଡ଼ିକରି, ତାପରେ ସେତିକି ସମାନ କରିଦେବେ, ଯେନ୍ଟା ଦେବାର କଥା ସାର୍, ପଟାସ୍ ସାର୍ କି ଯେନ୍ଟା ଟିକେ ଟିକେ ଦେଇକରି ଭାବି ଦେବେ। ଆର୍ କିଛି ଦିନ ଗଲା ପରେ 2-2 ପତର ହେବା ଗଛ, ଟିକେ ଟିକେ ହେବା କି ତାକେ କୁଡ଼ିକରି ଲଟା ମାନ ବାହାରି ଯାଇଥିବା, ସେ କୁଡ଼ିକରି ଛାଡ଼ିଦେବାର ଅଛେ, ଲଟା ଗୁଡ଼ା ମରିଯିବା, ତାପରେ ଆଉ ଥରେ କୁଡ଼ିକରି ତାକେ ହୁଲେଇ ଦେବାର ଅଛେ ସାର୍ ଟିକେ ଟିକେ ଦେଇକରି।
0: ଏଇଟା ବିହନ କେନ ଆନ୍ସନ୍? ଏଇଟା
1: ବିହନ ଗାଁ ବି ମିଳିଛି ଆସି, ଆଉ ନହେଲେ ଦୋକାନ ବି ମିଳୁଛେ ଏବେ, ଆଗଲି ତ ଗାଁ ଗାଁକେ ଏନ୍ତା ହଉଥିଲା, ଯେନ୍ଟା କରିଥିଲେ ସେଇଟା ଅଷାଢ଼ ଯେନ୍ଟା ହେଇଥିବ ଆସିନି, ସେଟା ଡାଲୁଆକେ କରାହେସି।
0: ମୁଫଲି କେତେ ବରଷକୁ କେତେ ଥର କରସନ୍ ଆପଣ?
1: 2 ଥର।
0: 2 ଥର କରୁଛନ୍ ନାଇଁ କେଁ
1: ଆଜ୍ଞା?
0: କେନ୍ ବିହନ ବ୍ୟବହାର କରସନ୍?
1: ବିହନ ତ ଏନ୍ତା,
0: ହଁ ହଁ, ଯେନ୍ଟା ଯେନ୍ଥର ଯେନ୍ତା ମିଳିଲା ସୁବିଧା ହେଲା ସରକାର ଆଡ଼ୁ କେନ୍ତା କରସନ୍?
1: ସରକାର ଆଡ଼ୁ ମିଳିଛି, ଥରେ 2 ଥର ମିଳିଥିଲା ବିହନ।
0: ଆଚ୍ଛା ଆଚ୍ଛା, ବୋଲେ ଇଟା ବି ଜୁତା ଜୁତି ଆପଣ ପାୱାର ଟିଲର ଥି କରସନ୍, ନିଜେ କରି ବୁଲାସନ୍? ନିଜେ କରସନ୍। ଯାହା ହଉ, ଆଉ ଯେନ୍ ମୁଫଲି ଚାଷ ଆପଣ କରୁଛନ୍, ଏତାର ବି ଲଟା ବଛା ବୁଛି କେନ୍ତା କରସନ୍?
1: ଏତେ ଲଟା ବଛା ନେଲା ଆଜ୍ଞା, କୁଡ଼ା ଯାଇ ନେସି, ତାର ଛଡ଼ା ଛଡ଼ା ହେଇଥିବ ଗଜର ସେଇ ଆଡ଼େ କୁଡ଼ି ଦେସୁଁ,
0: ସେଥିରେ କିଛି ଅସୁବିଧା ନାଇଁ ହୁଏ?
1: ନାଇଁ, ଗଛଟା ଛାଡ଼ିକରି କୁଡ଼ା ହେବା, ସେ ଲଟାଟା ମରିଯାଏସି।
0: ସାର୍ ଉଷ କାଣା ବ୍ୟବହାର କରୁଛନ୍ ଆପଣ?
1: ବାଦାମରେ, ବାଦାମରେ ପଟାସ୍ ସାର୍ ଦିଆସି ସାର୍, ଆଉ ଡିଏପି,
0: ଡିଏପି ଏନ୍ତା ଦିଆ ହେଉଛେ। ଆଉ ଯେନ୍ ଇଏ ଖତ, ଖତ କଥା ଏନ୍ତା ହେତେ ବି କିଛି ନାଇଁ,
1: ଖତ ଦେଲେ ପରିମାଣଟା ଜହ ହେବା, ଟିକେ ଭଲ ହେବା, କମ୍ କମ୍ ଦିଆହେଉଛେ ଆଗ୍ଲିର ଅପେକ୍ଷା, ଆଗ୍ଲି ଜହ ଯେନ୍ତା ଦିଆ ହେଉଥିଲା ସେ ତ ଏତ୍କି ସବୁ ବିଷୟ ନାଇଁ ମିଲ୍ବାର୍।
0: ସବୁ ନିଜର ଜମିଥି ଏଇଟା କରୁଥିବେ
1: ଆଜ୍ଞା?
0: ସବୁ ଆପଣଙ୍କ ନିଜର ସବୁ ଜମି ମାନେ ଚାଷ କରୁଛନ୍ କି କିଛି ଜମି ରହିବି ଯାଏସି?
1: ରହି

0: ऐसे हैं जेंडा माल रहे ठीक है नहीं पड़े पानी सुविधा नहीं नो से जगह
1: ନାଇଁ ସେନ୍ତୁ
0: ମାନଙ୍କୁ।
1: ଆମର ବହୁତ ପ୍ରକାରର ଚାଷ ମାନେ କରୁଛନ୍, ଯେନ୍ ମିଲେଟ୍ ଚାଷ କରୁଛନ୍, ମଣିଆ ଚାଷ କରୁଛନ୍, ମଣିଆ ହେଇପାର୍ବା, କୁଦୁ ହେଇପାର୍ବା, ହେଟା ମାନେ ନାଇଁ କରନ୍।
0: ନାଇଁ ସାର୍
1: ହେଟା ବି ତେନେ କର୍ତ୍ତା ବେଲେ ହେତା କି ଜାଗା କେନୁ ଖାଲି ହେଉଛେ, ସେନୁ ଯଦି ଆମେ ଅଲଗା କିଛି ଚାଷ କରିପାରିବି, ଯଦି ଜାଗା ଥିବା ବୋଲେ ମାଛ ଚାଷ କେନ୍ତା ବନମୁନା କରିକିନା ହେନ୍ତା ବି ଟିକେ।
0: ଜାଗା ଅଛେ ଏନ୍ତା କିନ୍ତୁ ସେଟା କରବାର୍ ଲାଗି ଫେର୍ ପଇସା ଲାଗ୍ବା।
1: ହଁ ନାଇଁ ଇଛେନ୍ ତ ତାପରେ ମନେକର ବହୁତ ଜିନିଷ ଥି ସରକାର ଆଡ଼ୁ ସୁବିଧା ଦିଆଯାଉଛେ, ସବସିଡ଼ି ଦିଆଯାଉଛେ, ମାଛ ମାଛ ଚାଷ ଥି ବି ବହୁତ ସବସିଡ଼ି ଦିଆଯାଉଛେ, କଦଳୀ ଚାଷ ଥି ବି ଭିନ୍ନ ଭିନ୍ନ ପ୍ରକାରର ଚାଷମାନଙ୍କୁ ବହୁତ ସବସିଡ଼ି ବି ରହୁଛେ। ତାପରେ ଆପଣଙ୍କର ଜାଗା ଥିବା ବେଲେ ବୋରୱେଲ୍ କୁଡ଼ବାର୍ ଲାଗି ବି ଏନ୍ତା ଆପଣ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଥିବେ, ତାପରେ ଚାଷୀ ଯେହେତୁ ଆମେ ସବୁ ଜାଣୁଥିବେ। ହାଁ
0: ଆଜ୍ଞା
1: ଆଉ ଯେନ୍ ମୁଫଲିଟା ଆପଣ ଯେନ୍ ଚାଷ କରୁଛନ୍, ସବୁ ବିକ୍ରି ହେଇଯାଇସି, ବିକ୍ସନ୍ କି ନିଜର ଲାଗି ବି ରଖ୍ସନ୍ କି କ'ଣ?
0: ନିଜେ ତେଲ ପିସେଇ କରି ବି ରଖ୍ସୁଁ
1: ନିଜର ତେଲ ପିସେନେ
0: ତେଲ
1: ଖାଇବାର୍ ଲାଗି ବି
0: ଖାଇବାର୍ ଲାଗି ବି
1: ପକଉଥିବେ,
0: ରଖା ହେସି ଅଧା ବି କାହା ବି ହେସି।
1: ଅଧା ବି କାହା ବି ହେସି। ଆଚ୍ଛା, ଯେ ତେଲ ବି ହେନୁ ଗାଁନୁ ପେରେଇକିନା ରଖି ଦେଉଛନ୍ ନାଇଁ କି?
0: ଆଜ୍ଞା
1: ଘିନା ତେଲ ହିସାବେ ଆଉ କିନ୍ ଆମର ଘିନିକିନା ଯେନ୍ ତେଲଟା ଆନୁଛୁ,
0: ଆଜ୍ଞା
1: ଆର୍ ଘରେ ଯେନ୍ ଆପଣ ତେଲଟା ପିସଉଛନ୍, ସେଥି କାଣ ଫରକ ରହୁଛି ଜାନୁ ଜାନ କି ନାଇଁ?
0: ହଁ ସେଟା ଟିକେ ଅରିଜିନାଲ ଆଜ୍ଞା ଯେନ୍ତା ନିଜେ କରି କରି ସେଟା ଖାଇବେ।
1: ହଁ
0: ଆଉ ପକେଟ୍ ତେଲ ଗୋଟେ ଅଲଗା ସେଟା ରହିଲାଟା ଏଇଟା ଦରଟେ
1: ସେଥି। ତାପରେ ଆପଣଙ୍କୁ ନିଜର ଗୋଟେ ଭାବ ବି ଥିବା, ଏଇଟା ମୁଫଲି ଚାଷଟା କେତେ ଦିନ ଖଣ୍ଡେ ଲାଗିଯାଇସି ଆପଣଙ୍କୁ ଜଗାବାର୍ନୁ ନେଇକିନା ଅମଲ କରବାର ତକ?
0: 3 ମାସ
1: କେତେ
0: 90 ଦିନ
1: ନବେ
0: ଲାଗିଯାଏସି।
1: କେତେ ପକେଟ କ'ଣ ହେସି?
0: ପକେଟ୍ ଯେତ୍କି କରିବେ ହେତ୍କି ସେନ୍ତା ହେବା ଆଜ୍ଞା।
1: ତାର୍ ମାନେ ଗଲାଥର କେତେ ଖଣ୍ଡେ ହେଇଥିଲା କି ଏନ୍ତା?
0: ଗଲାଥର ହେଇଥିଲା 8 ପକେଟ
1: 8 ପକେଟ ଖଣ୍ଡେ ହେଇଥିଲା ନାଇଁ କେ?
0: ଆଜ୍ଞା।
1: ଆଉ ମୁଫଲି ଚାଷ ଥି ଆପଣଙ୍କର କ'ଣ ସୁବିଧା ଅସୁବିଧା କ'ଣ ହେଉଛେ? ତାର
0: ପାନି ପାନି ଟିକେ ଅସୁବିଧା ହେଉଛେ ପାନି ଜହଥିଲେ ଆଉ ହେତା ଜହ ଚାଷ କରି ଜାଗା ରହିଯାଉଛେ ପାନି ନାଇଁ ପାର୍ବାର୍
1: ପାନି ଦେବାର ଟିକେ ପାନି ଟିକେ ଝିଟିବାର ସୁବିଧା ନାଇଁ ହେବାର
0: ନାଇଁ ହେବା କଣ୍ଟାର ପାନି ଯେତେ ହେବା।
1: ଆଚ୍ଛା ଆଚ୍ଛା, ଆଉ କ'ଣ ଶାଗ ଚାଷ ବି କରୁଛନ୍ ବୋଲୁଥିଲେ ଆପଣ,
0: ଆଜ୍ଞା
1: କେତେ ଜାଗା ଖଣ୍ଡେ ଏଇଟା ଶାଗ ଚାଷ କରୁଛନ୍ ଏଇଟା?
0: ଶାଗ ଚାଷଟା କମ୍ ମିଶେ ଆଜ୍ଞା ଟିକେ ବାକି
1: କେତେ ଖଣ୍ଡେ ଜାଗା? ଆଚ୍ଛା, କାଁ କାଁ ଶାଗ କରୁଛନ୍?
0: ଲଲିତା ଶାଗ ଲାଲି ଶାଗ ଏ ଖରା ସିଜନ୍ରେ ଯେନ୍ଟା ବାହାରିଛି
1: ନିଜର ଘରର ଲାଗି ଖାଲି କରୁଛନ୍ କି
0: ଘର ଲାଗି ବି ଟିକେ କରୁସନ୍ ଆଉ କେନ୍ତା କମ୍ ପରିମାଣରେ
1: କମ୍ ପରିମାଣ ଯାଏସି?
0: ଆଜ୍ଞା
1: ଆଉ କ'ଣ ପନିପରିବା ହେଲା କି ମିର୍ଚା ବାଇଗଣ ହେନ୍ତା କ'ଣ କ'ଣ କରୁସନ୍?
0: ନାଇଁ ସାର୍
1: ନାଇଁ କର, ନିଜର ଘରର ଲାଗି ପନିପରିବା କେନୁ ଆନ୍ସନ୍? ସବୁ ବଜାର
0: ବଜାର ଆଜ୍ଞା।
1: ଆଚ୍ଛା, ଆପଣଙ୍କୁ କେତେ ବୟସ ହେବା କହୁଥିଲେ କି?
0: 32 ଆଜ୍ଞା
1: 32 ବର୍ଷ
0: ଆଜ୍ଞା।
1: ଆପଣ ନିଜେ ଚାଷ କରୁଛନ୍, ଆମର ଯେନ୍ ଶ୍ରୋତାମାନେ ଆପଣଙ୍କର କଥା ଶୁଣୁଛନ୍, ସେମାନଙ୍କୁ କିଛି କହିବାର୍ ଲାଗି ଚାହିଁବେ ଆପଣ ଚାଷ ବାସ ବାବଦେ?
0: ଚାଷ କଲେ ଭଲ୍ ହେ ନିଜେ ଖାଇବାର୍ ଲାଗି ତ ଭଲ୍ ଜିନିଷ୍ ପାଇବେ ଆଉ ଲୋକ ବି ଦେଇପାରୁଛୁ ଆମେ।
1: ତାର ମାନେ ଆମେ ନିଜେ ଯଦି କିଛି ପରିବାଟେ କର୍ମା, ଶାଗ
0: ନିଜର ଜାଗା ଅଛେ ବୋଲେ କରବାର୍ କଥା,
1: ନିଜର ଜାଗା ଅଛେ, ନିଜର ସୁବିଧା ଅଛେ ବୋଲେ ଟିକେ କରବାର୍ କଥା, ଭଲ୍
0: ଭଲଟା
1: ଆଜ୍ଞା।
0: ଯେନ୍ଟା ବଜାରରୁ କିଣିବେ ଦର ଜିନିଷ ନାଇଁ ପାନ୍, ଯଦି ଘରେ ଟିକେ କରିଛନ୍ କିଛି ବି ଯଦି ଅଛେ ସେଟା ସାଙ୍ଗେ ସାଙ୍ଗ ତୁଲି କରି ଖାଇବେ ଦର ଜିନିଷ ଖାଇପାରିବେ।
1: ଯା ହଉ ଆଜ୍ଞା, ଆପଣ ଆମର ଷ୍ଟୁଡ଼ିଓ କି ଆଇଲେ, ଆକାଶବାଣୀ କି ଆଇଲେ, ଆପଣଙ୍କର ବାବଦେ କହିଲେ, ମତାମତ ଦେଲେ, ଆମର ଚାଷୀ ଭାଇ ଭଉଣୀ ମାନେ ଆପଣଙ୍କୁ ଶୁଣିଲେ, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।
1: ଶୁଣିଲୁ?
2: ହଁ ଗୋ ଦାଦା, କେତେ କଥା ଜାଣି ହଉଛେ। ହଁ ଭାଇ ଦେଖ ତ କେତେ ପ୍ରକାର ଚାଷ କରିଛନ୍। ଆଉ ଗୋଟେ କଥା ହେ, ଆମେ ନା ଖାଲି ଗୋଟେ ପ୍ରକାର ଚାଷ କଲେ ନାଇଁ ହୁଏ, ମିଲେ ଗୁଲେ କରି 2-3 ପ୍ରକାର ଚାଷ କରବାର ଲାଗି
1: ଭାଇ ଚାଷ ସୋସାଇଟି କରବାର କଥା। ଆଜିକାଲି ଯେନ୍ତା ହଁ ଏଛେନ୍ ଯେନ୍ତା ଆମେ ମନକର ନିଜର ବିକବାର ଲାଗି ନା ହେଲେ ନିଜର ଖାଇବାର ଲାଗି, ଆମର ପଛ ଆଡ଼େ ଘର ବାରି ଠିକ କଲେ ବାଇଗଣ ଟିକେ, ପାତଲଘଣ୍ଟା ଟିକେ, ମିର୍ଚା ଟିକେ, ସେ କାଣ କିଛି 2-4ଟା ସମୟ ଦେଖିକିନା, ଗାଜର ହେଲା, ବିଟ୍ ହେଲା, ଯେତ୍କି ଗୁଆର ସେମିଟ ହେଲା ଲଗେଇଦେଲେ, ତାପରେ ଦେଖିବୁ ବୋଲେ କୁକୁରୁ କୁକୁର ଦେଇଥିବୁ କି କୁନ୍ଦୁରୁଟେ ହେଲା, କୁନ୍ଦୁରୁ ଟିକେ ଯଦି ଲଗେଇଥିବୁ ସେଟା ତ ଥିବା, ଗଛ ବି ସବୁ ବର୍ଷ ଟିକେ ଟିକେ ହଉଥିବା। ଆଉ ଭିନ୍ନ ଭିନ୍ନ ରକମର ଚାଷ ମାନେ ବି କରବାର କଥା, ପଢା ଲିଖା ଲୋକମାନେ ଆଜିକାଲି ବି ବହୁତ ଚାଷ ମାନେ କେଡ଼େ ବଢିଆ ବଢିଆ ଚାଷ ମାନେ କରୁଛନ୍, ସେମାନେ
2: ବାହାରୁ ସବୁ ଶିଖିକରି ଆଉଛନ୍ ଆଉ ନୂଆ ନୂଆଟା କରୁଛନ୍ ବୁଝିଲ କେ। ଆଉ ନୂଆଟା କଲେ କାଣା ହେସି କହତ, ତାକି ଆମେ ଅଧିକା 2 ପଇସାରେ ବିକି ପାର୍ମା।
1: ସରକାରୀ ସୁବିଧା ମାନେ ବି ଆମର ମାନେ ମିଲୁଛି ଯେ ଶୁଣତ,
2: ହଁ
1: ଗୀତ ପଦେନା ଶୁଣତା?
2: ଶୁଣତ ବୈଠକରେ ଗୀତ ପଦେନା ଶୁଣିଲେ ହେବା କେନ୍ତା ତ
1: ବୋଲେ ଶୁଣା ଗୀତ ପଦେ ଶୁଣେ।
2: ହଁ ହଁ, ଗୋଟେ ବଢିଆ ଗୀତ ଆଣିଛେ ତୁମକୁ ଅଏନ ଲାଗବା ଶୁଣବ।
1: ଦେଖ ଶୁଣି ସାରିଲେ କହିମି।
2: ହଏ ହଏ, ଇ ଗୀତ କେ ଗାଇଛନ୍ ଦାଉଦ କୁଅର ଆଉ ଲେଖିଛନ୍ ଅରକ୍ଷିତ ଧରୁଆ।
1: ଆଚ୍ଛା ଶୁଣୁ ସିନା।
2: ହଏ

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟା ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଇଜ୍ ଦୁଇ ନମ୍ବର କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆକଙ୍କର ପରିବାର ଲାଗି 7,00,000 ଟଙ୍କା ବଢ଼ାଇଲେ ରାଜ୍ୟ ସରକାର। ଆଇବା ଜୁଲାଇ 9 ତାରିଖ ଦିନ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଆଉ ଏଲ୍ ନିନୋର ମୁକାବିଲା ନେଇକରି କେନ୍ଦ୍ର କୃଷିମନ୍ତ୍ରୀ

0: ଅଧ୍ୟକ୍ଷତା ହେଲା ସମୀକ୍ଷା ବୈଠକ। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଆଇବାକାଲିଠାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁଥି କରବା ଲାଗି ଆଇନମନ୍ତ୍ରୀଙ୍କର ଅଧ୍ୟକ୍ଷତା ହେଲା ସମନ୍ୱୟ ବୈଠକ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଇବା ଜୁଲାଇ 5 ତାରିଖରେ ହେବା ବୋଲି ସୂଚନା ଦେଲା ପରିଷଦ। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ଓଡ଼ିଶାର 10 ବିଦ୍ୟାଳୟ ପାଇବେ ଜାତୀୟ ପୁରସ୍କାର। 1-8 ଶ୍ରେଣୀ ତକ ବାହାରିଥିବା ବହିମାନଙ୍କୁ ନିର୍ଭୁଲ ଭାବେ ଛୁଆମାନଙ୍କର ପାଖେ ପହଞ୍ଚାବାର ବାବଦେ ଗଣଶିକ୍ଷା ମନ୍ତ୍ରୀଙ୍କର ଅଧ୍ୟକ୍ଷତା ହୋଇଛି ଉଚ୍ଚସ୍ତରୀୟ ବୈଠକ ଥିବା ଆଲୋଚନା। ଦୂର ଆଉ ଗହୀର ସମୁଦ୍ରଥି ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକେ ସଫଲ କରବାର ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତା ହୋଇଛେ ବୈଠକ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚ୍ଥି ପର୍ତ୍ତୁଗାଲ ଆଉ ଉଜ୍ବେକିସ୍ତାନ ଭିତରେ ହେବା ଖେଲ୍। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛେ ବୋଲି ପାଣିପାଗ ବିଭାଗ ତରଫରୁ ମିଳିଛେ ସୂଚନା। ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକା ନ ହୋଇପାରେ ସାମାନ୍ୟ ମଧ୍ୟମ ଧରଣର ବର୍ଷା। ଏଛିନ୍ ମୁଖ୍ୟ ଖବର ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଅନିତା ପତି। ପ୍ରଥମେ ଶୁଣନ୍ତୁ କଣ୍ଠଦାନ କରିଛନ୍ତି ମାନସୀ ରାଣୀ ସୁନ୍ଦର ରାୟ, ଗୀତ ରଚନା ରାଧାଶ୍ୟାମ ପତି। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତ ଶୁଣନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଅନିତା ପତି। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତ ଶୁଣନ୍ତୁ, ରଚନା କରିଛନ୍ତି ଜ୍ୟୋତ୍ସ୍ନା ରାଉତରାୟ।

0: ଶୁଣୁଥିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଅନିତା ପତି। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଲୋଚନା, ଆଧୁନିକ ଓଡ଼ିଆ କାବ୍ୟ କବିତାରେ ସମାଜ ଚିତ୍ର। ଆଲୋଚନା କରିଛନ୍ତି ଭଗବାନ ପଟେଲ।
1: ସାହିତ୍ୟ ହେଉଛି ସମାଜର ଦର୍ପଣ ସଦୃଶ, ଅର୍ଥାତ୍ ସମାଜର ନିଛକ ପ୍ରତିଛବି ସାହିତ୍ୟ ରୂପକ ଦର୍ପଣରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଥାଏ। ମଣିଷ ଏକ ସାମାଜିକ ପ୍ରାଣୀ, ଏଣୁ ମଣିଷ ଯେଉଁ ସମାଜ

ରେ ବସବାସ କରେ, ତାର ଚତୁଃପାର୍ଶ୍ୱରେ ଯାହା ସବୁ ଘଟଣା ଘଟି ଚାଲେ, ତାର ବାସ୍ତବ ତଥା ଜୀବନ୍ତ ଚିତ୍ର ସାହିତ୍ୟର ପ୍ରତିଟି ପୃଷ୍ଠାରେ ହୁଏ ରୂପାୟିତ। ଜୀବନର ସମାଲୋଚନା ହେଉଛି ସାହିତ୍ୟ। ସୁତରାଂ ଜୀବନ ଓ ଜଗତର ସୁବିପୁଳ ଅନୁଭବକୁ ସରସ, ସୁନ୍ଦର ତଥା ମଧୁମୟ ଭାବରେ ପ୍ରକାଶ କରିବାର ଅପୂର୍ବ କଳାକୌଶଳ ହାସଲ କରିଥାଏ ସୃଜନଶୀଳ ତଥା ସାରସ୍ୱତ ସ୍ରଷ୍ଟାଟିଏ। ଆଧୁନିକ ଓଡ଼ିଆ ସାହିତ୍ୟରେ ସାମାଜିକ ଜୀବନଚିତ୍ର ବେଶ ମଞ୍ଜୁଳ ତଥା ମନମୁଗ୍ଧକର ଭାବରେ ପ୍ରକାଶିତ ହୋଇଥିବାର ସ୍ୱତଃସ୍ଫୁର୍ତ୍ତ ଭାବରେ ଲକ୍ଷ୍ୟ କରାଯାଇପାରେ। ଜୀବନର ରୂଢ଼ ବାସ୍ତବତାର ଚିତ୍ରକୁ ସମୁଜ୍ଜଳ ତଥା ସୁସଂଗଠିତ ରୂପରେ ତଥା ଅଧିକ ମାର୍ମିକ ଓ ହୃଦୟସ୍ପର୍ଶୀ ଭାବରେ ପ୍ରକାଶ କରିବାରେ ଅଧିକ ଆଗ୍ରହାନ୍ୱିତ ହୁଏ ଜଣେ ସୁଧାର ସ୍ରଷ୍ଟାଟିଏ। ଜୀବନରେ ଗଭୀର ପ୍ରେମାନୁଭବ ଭିତରେ ମଣିଷକୁ ଏକାନ୍ତ ଭାବରେ ପାଇବା ଭିତରେ ତାର ଜୀବନଚର୍ଯ୍ୟାକୁ ଅଧିକ ସମ୍ବେଦନଶୀଳ ହୋଇ ପ୍ରକାଶ କରିବାର ଅଭିନବ ପରମ୍ପରା ହେଉଛି ଆଧୁନିକ କାଳର ଏକ ବିଶେଷତ୍ୱ ବୋଲି ସ୍ୱୀକାର କରାଯାଇପାରେ। ପ୍ରତ୍ୟେକ ମଣିଷ ତାର ନିଜସ୍ୱ ଚିତ୍ର ଓ ଚରିତ୍ରକୁ ସାହିତ୍ୟ ଭିତରେ ଗଭୀର ଆତ୍ମପ୍ରତ୍ୟୟ ନେଇ ଅନ୍ୱେଷଣ କରିଥାଏ କହିଲେ ସତ୍ୟର ଅପଳାପ ହେବ ନାହିଁ, ବରଂ ତାହା ଅଧିକ ସମୟୋପଯୋଗୀ ବୋଲି ମନେ ହୋଇଥାଏ। ରୀତିଯୁଗୀୟ କାବ୍ୟ ପରମ୍ପରା ଠାରୁ ଅଧିକ ଦୂରତ୍ୱ ରକ୍ଷା ପୂର୍ବକ ଆଧୁନିକ ଯୁଗର ସ୍ରଷ୍ଟା ରଚନା କରେ ଜୀବନବାଦୀ ସାହିତ୍ୟ। ଫକୀରମୋହନ, ରାଧାନାଥ, ମଧୁସୂଦନ, ଗଙ୍ଗାଧର, ନନ୍ଦକିଶୋର ଆଦି ମହାନ ସ୍ରଷ୍ଟାଗଣ ପାରମ୍ପରିକ ଧରା ଓ ଧାରାକୁ ପରିତ୍ୟାଗ ପୂର୍ବକ ଏକ ନୂତନ ଶୈଳୀ ନିର୍ମାଣରେ ଆପଣା ଆପଣାର ଶକ୍ତି ଓ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ କରିବାକୁ ଲାଗିଲେ। ସେମାନେ ଅଧିକରୁ ଅଧିକ ହେଲେ କାଳ ତଥା କଳା ସଚେତନ, ସମୟର ଆହ୍ୱାନକୁ ସାହିତ୍ୟର ଉପାଦାନ ଭାବରେ ଗ୍ରହଣ କରି ନବନବ ଚିନ୍ତା ଓ ଚେତନାକୁ ଅଭିବ୍ୟକ୍ତ କରିବାରେ ଅପରିସୀମ ଆଗ୍ରହ, ଉତ୍କଣ୍ଠା ଓ ଉତ୍ସାହ ପ୍ରଦର୍ଶନରେ ବ୍ରତୀ ହେବାକୁ ଲାଗିଲେ, ଯାହା ଆଗାମୀ ସମୟ ପାଇଁ ଏକ ଶୁଭ ସଙ୍କେତ ଭାବରେ ବିବେଚିତ ହେବାକୁ ଲାଗିଲା। ଏଣୁ ରାଧାନାଥ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ମଧ୍ୟରେ, ଗଙ୍ଗାଧର ପ୍ରାଚୀନ ଓ ଆଧୁନିକ ସାହିତ୍ୟ ମଧ୍ୟରେ, ମଧୁସୂଦନ ଆଧ୍ୟାତ୍ମିକ ତଥା ସାମାଜିକ ସାହିତ୍ୟ ମଧ୍ୟରେ ଗଭୀର ସମନ୍ୱୟ ସ୍ଥାପନରେ ସକ୍ଷମ ହେଲେ, ତାହା ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଇତିହାସ ସୃଷ୍ଟି କରିପାରିଲା। ନନ୍ଦକିଶୋର ଓ ଫକୀରମୋହନ ଗ୍ରାମ୍ୟ ଜୀବନର ମଧୁର ଚିତ୍ର ଅଙ୍କନ କରି ସାମାଜିକ ଜୀବନଚର୍ଯ୍ୟାର ସୁମଧୁର ଚିତ୍ର ପ୍ରଦାନରେ ନୂତନତ୍ୱ ଓ ବିଶେଷତ୍ୱମାନ ପ୍ରଦର୍ଶନ କରିବାରେ ପୂର୍ଣ୍ଣ ମାତ୍ରାରେ କୃତିତ୍ୱ ଲାଭ କରିପାରିଥିଲେ। ଓଡ଼ିଆ ସାହିତ୍ୟରେ ପ୍ରଚଳିତ ଥିବା ଏକ ସାମନ୍ତବାଦୀ କାବ୍ୟ ପରମ୍ପରାର ବିଲୋପ ସାଧନରେ ଫକୀରମୋହନ ଓ ନନ୍ଦକିଶୋରଙ୍କ ସାରସ୍ୱତ ଉଦ୍ୟମ ଏକାନ୍ତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୁକ୍ତ ତଥା ଅବାଧ କଣ୍ଠରେ ସ୍ୱୀକାର କରାଯାଇପାରେ। ଓଡ଼ିଶା ଏକ ପଲ୍ଲୀ ବହୁଳ ରାଜ୍ୟ ଭାବରେ ସୁପରିଚିତ, ତେଣୁ ପଲ୍ଲୀ ଜୀବନର ମାର୍ମିକ ତଥା ମନୋରମ ଦୃଶ୍ୟ ଅଙ୍କନ କରି ଓଡ଼ିଶାର ସାମାଜିକ ଜୀବନର ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ ଆଦିକୁ ଦ୍ୱିଗୁଣିତ କରିବାରେ ଯଥେଷ୍ଟ ଚେଷ୍ଟିତ ହୋଇଥିବାର ଜଣାଯାଏ। କବି ନନ୍ଦକିଶୋର ପଲ୍ଲୀ ଜୀବନର ଏକ ସୁନ୍ଦର ଚିତ୍ର ଅଙ୍କନ କରିବାରେ କୁଶଳୀ ବିନ୍ଧାଣୀ ଭାବରେ ସୁପରିଚିତ। ଏକ ସୁନ୍ଦର ତଥା ମନୋରମ ପ୍ରଭାତ ସମୟର ମନମୁଗ୍ଧକର ଦୃଶ୍ୟାବଳୀର ବର୍ଣ୍ଣନା କରିବାକୁ ଯାଇ ପଲ୍ଲୀ କବି ନନ୍ଦକିଶୋର ଗାଇ ଉଠିଛନ୍ତି, ବାଳାର୍କର କିରଣ ଦୀର୍ଘ ଛାୟା ପତନ, ହରିତ ବିଟପିଗଣ ପିନ୍ଧେ ପିତ ବସନ, ନୀଳ ଛାଡ଼ି ଚଢ଼େଇ ପିଡ଼ା ବାଡ଼େ ବସଇ, ଗଛେ ଗଛେ ଉଡ଼ି କରେ ମଧୁତାନେ ଗାୟନ, ବାଡ଼ି ଧରି ହାତରେ ବଳିର୍ବଧ କାନ୍ଧରେ, ହଳ ଜୋଖି କୃଷକ କରେ ବିଲେ ଗମନ, ଖଡ଼ି ଧରି କରରେ ମୁଢ଼ି ଧରି ଅଣ୍ଟିରେ, କରୁଛନ୍ତି ପିଲାମାନେ ଚାଟଶାଳି ଗମନ। ଆଧୁନିକ ଓଡ଼ିଆ କାବ୍ୟଧାରାରେ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରିଶ ଆଦି ସତ୍ୟବାଦୀ କବିକୁଳଙ୍କ ସୃଷ୍ଟି ସମ୍ଭାର ମଧ୍ୟରେ ମଧ୍ୟ ସାମାଜିକ ଜୀବନଚିତ୍ର ଅଧିକ ସମୁଜ୍ଜ୍ୱଳ ରୂପରେ ପ୍ରତିଭାତ ହୋଇଛି। ଗୋପବନ୍ଧୁ ଥିଲେ ଉତ୍କଳୀୟ ଜନତାର ପରମ ବନ୍ଧୁ, ତାଙ୍କ ପାଖରେ ଥିଲା ସହୃଦୟତାର ଅପୂର୍ବ ଭାବାବେଗ। ତାଙ୍କର କାବ୍ୟ କବିତାରେ ନିରନ୍ନ ଦରିଦ୍ର ତଥା ଗରିବ

0: ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥରେ ଯଥାର୍ଥରେ ଲେଖିଛନ୍ତି, ଗୋପବନ୍ଧୁ ବସ୍ତୁତଃ ଥିଲେ ମାନବ ସେବକ। ଅଧିକନ୍ତୁ ସେ ଏଯାବତ୍ ରହିଛନ୍ତି ଓଡ଼ିଶାର ଶ୍ରେଷ୍ଠ ବାଗ୍ମୀ, ଶ୍ରେଷ୍ଠ ଜାତୀୟବାଦୀ ଓ ସମାଜ ସଂସ୍କାରକ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଶିକ୍ଷାବିତ୍। ଉଚ୍ଚ ଭାବାକୁଳ ତାଙ୍କର ବାଣୀ ସାଧାରଣ ବଚନର ଉର୍ଦ୍ଧ୍ୱକୁ ଉଠି ହୋଇପଡ଼ୁଥିଲା କବିତା। ଗୋପବନ୍ଧୁ ହେଉଛନ୍ତି ଓଡ଼ିଆ ଜନଜୀବନ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହୋଇଥିବା ଅସାଧାରଣ ଦକ୍ଷତା ସମ୍ପନ୍ନ ମାନବବାଦୀ ସ୍ରଷ୍ଟା। ଓଡ଼ିଶାର ଦରିଦ୍ର ଓ ନିରନ୍ନ ଜନତା ପାଇଁ ଆଜୀବନ ସଂଗ୍ରାମ କରିଛନ୍ତି ଫକୀରମୋହନଙ୍କ ପରି। ପରବର୍ତ୍ତୀ ସମୟରେ ଗୋଦାବରୀଶ ମହାପାତ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କୁନ୍ତଳା କୁମାରୀ ସାବତ, ମାୟାଧର ମାନସିଂ, ରାଧାମୋହନ ଗଡ଼ନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ବିନୋଦ ଚନ୍ଦ୍ର ନାୟକ ପ୍ରମୁଖ ବହୁ ସ୍ରଷ୍ଟାଗଣ ଓଡ଼ିଆ କାବ୍ୟ ଜଗତରେ ସାମାଜିକ ଜୀବନର ଚିତ୍ରକୁ ଅଧିକ ପରିସ୍ଫୁଟ କରାଇ ପାରିଛନ୍ତି। କବି ସଚ୍ଚିଦାନନ୍ଦ ହେଉଛନ୍ତି ଜଣେ ପ୍ରଗତିଶୀଳ କାବ୍ୟ ଚେତନାର ପ୍ରମୁଖ ସ୍ୱର। ଓଡ଼ିଶାର ସାମାଜିକ ଜୀବନରେ ଦେଖାଦେଇଥିବା ବୈଷମ୍ୟର ସ୍ୱର ଓ ସାକ୍ଷରକୁ କବିତାରେ ଅଧିକ ମୂର୍ତ୍ତିମନ୍ତ କରାଇବାରେ ସକ୍ଷମ ହୋଇପାରିଛନ୍ତି। ଚିର ନିପୀଡ଼ିତ ନିରନ୍ନ ଜନତାର ମୁହଁରେ ହସ ଫୁଟାଇବା ପାଇଁ ଆଜୀବନ ଉଦ୍ୟମ କରିଯାଇଛନ୍ତି କବି ଶ୍ରୀ ରାଉତରାୟ। ଏହି ସମୟର ଏକ ବଳିଷ୍ଠ କାବ୍ୟସ୍ୱର ଭାବରେ ଉତ୍ତର ତିରିଶ ଓଡ଼ିଆ କବିତାରେ କବି ବିନୋଦ ଚନ୍ଦ୍ର ନାୟକଙ୍କ ନାମକୁ ଶ୍ରଦ୍ଧା ଓ ସ୍ନେହର ସହିତ ଉଚ୍ଚାରଣ କରାଯାଇପାରେ। ତାଙ୍କ କବିତାମାନଙ୍କରେ ବାସ୍ତବବାଦୀ ରୋମାଣ୍ଟିକ ଚେତନା ମୁଖ୍ୟତଃ ସ୍ଥାନ ପାଇଛି। କବି ଜୀବନ ଯୁଦ୍ଧରେ କ୍ଷତବିକ୍ଷତ ହୋଇ ବି ମାଟି ଓ ମଣିଷକୁ ଭଲ ପାଇଛନ୍ତି ଅକାତର ଭାବରେ। ତାଙ୍କର ବହୁଚର୍ଚ୍ଚିତ ଗ୍ରାମପଥ କବିତାରେ କବି ଅଧିକ ଆତ୍ମୀୟତାର ସହିତ ସହୃଦୟ ଭାବରେ ଗାଇଛନ୍ତି, ଜହ୍ନଏ ପଥେ ଢାଳଇ ରଜତ ମାୟା, କୁମାରୀ ଦଳର ମିଳିତ କଣ୍ଠୁ ସଙ୍ଗୀତ ଉଠେ ଆହା, ଧାନ କେତେ ଚଳେ କୃଷକ ତରୁଣ ରାତ୍ରି ଶୟନ ପାଇଁ, ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ ଭସାଣି ମେଘର ଛାୟା। ଆଧୁନିକ ଓଡ଼ିଆ ସାହିତ୍ୟରେ ଓଡ଼ିଶାର ସାମାଜିକ ଜୀବନ ଚିତ୍ର ବହୁ ଭାବରେ ସ୍ଥାନିତ ହୋଇପାରିଛି। ଜୀବନ ତଥା ଜଗତର ଏକ ସାମଗ୍ରିକ ଚିତ୍ର ଓ ଚରିତ୍ର ପ୍ରଦର୍ଶନ କରିବାରେ ଆଧୁନିକ କବିକୁଳ ବେଶ୍ ସଫଳତା ଲାଭ କରିଥିବାର ସ୍ପଷ୍ଟ ତଥା ନିର୍ଭୀକ ଭାବରେ ଘୋଷଣା କରାଯାଇପାରେ। ଅଧିକନ୍ତୁ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ସ୍ରଷ୍ଟାଗଣ ଅଧିକରୁ ଅଧିକ ବାସ୍ତବବାଦୀ ସାହିତ୍ୟ ରଚନାରେ ଆଶାତୀତ ଆଗ୍ରହ ପ୍ରକାଶ ପୂର୍ବକ ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି ସାଧନରେ ସହାୟକ ହୋଇ ଆସୁଛନ୍ତି। ଏହା ଏକ ଶୁଭ ସଙ୍କେତ ବୋଲି ମଧ୍ୟ ଗ୍ରହଣ କରାଯାଇପାରେ। ସମାଜ ଓ ସାହିତ୍ୟ ପରସ୍ପରର ପରିପୂରକ, ଏକକୁ ଛାଡ଼ି ଅନ୍ୟର ଅସ୍ତିତ୍ୱ ମଧ୍ୟ ପରିକଳ୍ପନା କରାଯାଇପାରେ ନାହିଁ। ସୁତରାଂ ଆଧୁନିକ ଓଡ଼ିଆ କାବ୍ୟଧାରାରେ ସାମାଜିକ ଜୀବନର ଚିତ୍ର ଅଧିକରୁ ଅଧିକ ପରିବ୍ୟାପ୍ତ ହୋଇ ସୌନ୍ଦର୍ଯ୍ୟ ବିମଣ୍ଡିତ ହେଉ।
1: ଶୁଣୁଥିଲି ଆଲୋଚନା ଆଧୁନିକ ଓଡ଼ିଆ କାବ୍ୟ କବିତାରେ ସମାଜ ଚିତ୍ର। ଆଲୋଚନା କଲେ ଭଗବାନ ପଟେଲ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ

ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% ଜିଏସ୍ଟି ସହ ମୋଟ 267 ଟଙ୍କା କେବଳ ଏନ୍ଇଏଫ୍ଟି ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525757 IFC SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର ପିନ୍ 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2024। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନରେ ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ, ଏ ସମ୍ପର୍କରେ କହିବେ ଡାକ୍ତର ସୁଶାନ୍ତ କୁମାର ବେହେରା। ପରିବେଶ ସୂଚନା 7:30ରେ ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାନ ଦ୍ୱାରା ସକାଳ 7:35ରେ କଣ୍ଠଶିଳ୍ପୀ ହେଲେ ମନୋଜ କୁମାର ବୁଡ଼ା ଏବଂ ମିନତିପତି। ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। 7:50ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ରୋଶନ ଖାନ। 8:30ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ତରୁଲତା ସୁନାନି ଏବଂ ଦୟାନିଧି ବେହେରା। ସକାଳ 9:00ରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଦିନ 11:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଜୟଲାଲ ବୁଢ଼େ, କୁଷାରାଣୀ ବାରିକ, ପଙ୍କଜ ଜୟପୁରିଆ, ଥବିର ସାହୁ ଏବଂ ନବୀନ କୁମାର କୁଅଁର। ଦିନ 1:20ରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର, ବିଷୟ ରହିଛି ଗର୍ଭବତୀ ମାଙ୍କର ଯତ୍ନ, ଏ ସମ୍ପର୍କରେ ବିଶେଷଜ୍ଞ ରହିଛନ୍ତି ଡକ୍ଟର ରାଜାରାମ ଦାସ। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ଦ୍ୱାରା ପରିବେଷିତ ଗିଟାର ବାଦନରେ ଦ୍ରୁତ ଜଟ୍ ତିନ୍ ତାଲରେ ନିବଦ୍ଧ ମୂଳ ରୂପ କର୍ଣ୍ଣାଟକ ପରମ୍ପରାରୁ ଉତ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର ଏବଂ ଲୋକପ୍ରିୟ ରାଗ ହଂସଧ୍ୱନି। ତବଲା ସଙ୍ଗତ କରିଛନ୍ତି ଉସ୍ତାଦ ସୁଖିନ୍ଦର ସିଂ ନାମଧାରୀ।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ବିଶ୍ୱମୋହନ ଭଟ୍ଟଙ୍କ ଦ୍ୱାରା ପରିବେଷିତ ଗିଟାର ବାଦନରେ ଶୁଣିଲେ ଦ୍ରୁତ ଜଟ୍ ତିନ୍ ତାଲରେ ନିବଦ୍ଧ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ଅତ୍ୟନ୍ତ ମଧୁର ଏବଂ ଲୋକପ୍ରିୟ ରାଗ ହଂସଧ୍ୱନି ତବ୍ଲା ସଙ୍ଗତ କରିଥିଲେ ଉସ୍ତାଦ ସୁଖିନ୍ଦର ସିଂ ନାମଧାରୀ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170575357 IFSC SBIN 00005 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: आकाशवाणी से समाचार संध्या के साथ मैं प्रियंका अरोड़ा। मुख्य समाचार। प्रधानमंत्री नरेंद्र मोदी ने कहा, सुरक्षा सहयोग मजबूत करने और आतंकवाद तथा साइबर सुरक्षा जैसी चुनौतियों से निपटने में ब्रिक्स की महत्वपूर्ण भूमिका। राष्ट्रपति द्रौपदी मुर्मू ने नागरिक अलंकरण के दूसरे समारोह में पद्म पुरस्कार प्रदान किए। पुरस्कार पाने वालों में पत्रकार पी नारायणन, पूर्व टेनिस खिलाड़ी विजय अमृतराज, अभिनेता ममूटी और आर माधवन तथा गायिका अलका याग्निक शामिल। सरकार ने कहा, अल नीनो के कारण कमजोर मानसून के संभावित असर से निपटने में किसानों की मदद के लिए अग्रिम तैयारियां की जा रही हैं। मौसम विभाग ने दिल्ली, हरियाणा, चंडीगढ़ और पश्चिमी उत्तर प्रदेश में कल तक गरज के साथ तेज हवाएं चलने का ऑरेंज अलर्ट जारी किया। जर्मनी में जूनियर निशानेबाजी विश्व चैंपियनशिप में भारत का दबदबा जारी। आज भारत ने 2 रजत सहित 3 पदक जीते। और फीफा फुटबॉल विश्व कप में पुर्तगाल का सामना उज्बेकिस्तान से होगा। अब समाचार विस्तार से। प्रधानमंत्री नरेंद्र मोदी ने आज कहा कि बदलते वैश्विक परिदृश्य में

0: ପ୍ରଚାର କଲୁ ଲୋକଗୀତରେ କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କଲେ ପଦ୍ମିନୀ ଭୋଇ ଏବଂ ସାଥୀମାନେ ସାଥୀମାନେ ହେଲେ ଜୟରାମ ଭୋଇ ଚୂଡ଼ାମଣି ମୁନୁ ଭୋଇ ଏବଂ ଉକିଆ ପ୍ରଧାନ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ ଦୁଇ ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ ପାତ୍ର ଆଉ ଚରଣ ହେମ୍ରମ ପାଇଲେ ପଦ୍ମଶ୍ରୀ 2047 ବିକଶିତ ଭାରତ ଯାତ୍ରା ନେତୃତ୍ୱ ନେବାର୍ ଲାଗି ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇ ଭାରତ ଅଭିଯାନ ଅଧୀନତି ସାରା ଦେଶେ ଆୟୋଜିତ ହେବା ବନ୍ଦେ ମାତରମ୍ ଶିବିର କୋଲକାତାଠାରେ ଆଇବାକାଲିଠାନୁ ମୂଲ ହେବା ପହିଲା ଖେପ୍ ଶିବିର ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ଲାଗି ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET 2026 ବାହାରିଲା ପରୀକ୍ଷା ଫଲ CUET ପୋର୍ଟାଲ ଜରିଏ ଛାତ୍ରଛାତ୍ରୀମାନେ ପାଇପାରିବେ ସ୍କୋର କାର୍ଡ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାଟି ନାର୍କୋ କୋଅର୍ଡିନେସନ ସେଣ୍ଟରର 7 ନମ୍ବର ରାଜ୍ୟସ୍ତରୀୟ ବୈଠକ ହେଲା ଅନୁଷ୍ଠିତ ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟ ପୂରଣ ଲାଗି ଜନସଚେତନତା ଆଉ ସମନ୍ୱିତ ପଦକ୍ଷେପକେ ଗୁରୁତ୍ୱ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାଟି ହେଉଛି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ କେହି ଜଣେ ବି ଯୋଗ୍ୟ ମତଦାତା ଯେନ୍ତା ବାଦ୍ ନାଇଁ ପଡ଼ବେ ତାର୍ ଉପରେ ଦିଆଯାଇଛେ ଜୋର୍ କାତାର ଗ୍ୟାସ୍ ଦୁର୍ଘଟଣାଥି ଜୀବନ ଯାଇଥିବା 12 ଜଣ ଭାରତୀୟଙ୍କୁ ଖୁବ୍ ଜଲ୍ଦି ଦେଶକେ ଅଣାଯିବା ବୋଲି କହିଲେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ବ୍ରିକ୍ସ ଦେଶମାନଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଆଉ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଖରିଫ ଋତୁ ଆଉ ଏଲ୍ ନିନୋର ମୁକାବିଲା ନେଇକରି କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତା ହେଲା ସମୀକ୍ଷା ବୈଠକ ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପକେ ତୁର୍ତ୍ତି କରବାର ଆଉ ଏକକାଳୀନ ୟୁଟିଲିଟି ସ୍ଥାନାନ୍ତର କାମ ଲାଗି ଶକ୍ତି ଆଉ ପୂର୍ତ୍ତ ବିଭାଗ ଭିତରେ ସମନ୍ୱୟ ସୁନିଶ୍ଚିତ କରବାର ଉଦ୍ଦେଶ୍ୟ ଉପମୁଖ୍ୟମନ୍ତ୍ରୀ ଆଉ ନିର୍ମାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତା ହୋଇଛି ବୈଠକ ଆଉ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା ଏଛିନିର ମୁଖ୍ୟ ଖବର ନା ଶେଷ ହେଲା ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05 ଥି
2: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଭିଜି ଚୌଙ୍କ ଦ୍ୱାରା ପରିବେଷିତ ବେହେଲା ବାଦନରେ କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ଏକ ବହୁମୁଖୀ ରୋମାଣ୍ଟିକ୍ ଏବଂ ଭକ୍ତିପୂର୍ଣ୍ଣ ରାଗ କିରୱାନୀ। ତବଲା ସଙ୍ଗତ କରିଛନ୍ତି ଅରୁଣ ଘୋଷାଲ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଭିଜି ଜୋଙ୍କ ଦ୍ୱାରା ପରିବେଷିତ ବେହେଲା ବାଦନରେ ଶୁଣିଲେ କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ଏକ ବହୁମୁଖୀ ରୋମାଣ୍ଟିକ୍ ଏବଂ ଭକ୍ତିପୂର୍ଣ୍ଣ ରାଗ କିରୱାନୀ। ତବଲା ସଙ୍ଗତ କରିଥିଲେ ଅରୁଣ ଘୋଷାଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଥାଚିତ୍ର ଆଏ ଦିନ ବାହାର କେ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମଧୁମତି କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ମୁକେଶ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ସଲିଲ ଚୌଧୁରୀ।

କାର୍ଯ୍ୟକ୍ରମର ଶେଷ ଗୀତଟି କଥାଚିତ୍ର ମୁକାଦର୍କା ସିକନ୍ଦର, କଣ୍ଠଦାନ କରିଛନ୍ତି କିଶୋର କୁମାର, ଗୀତରଚନା ଅଞ୍ଜନ, ସଙ୍ଗୀତ କଲ୍ୟାଣ।

କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ହେଲେ ଜୟଲାଲ ବୁଡ଼େ, କୁଷାରାଣୀ ବାରିକ, ପଙ୍କଜ ଜୟପୁରିଆ, ଥବିର ସାହୁ ଏବଂ ନବୀନ କୁମାର କୁଅଁର। ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ। 12:30 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ଅସିତ କୁମାର ଅମନ୍ତ ଏବଂ ସିମନ୍ତିନୀ ନନ୍ଦ। ଦିନ 1:20 ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର ବିଷୟରେ ଗର୍ଭବତୀ ମାଙ୍କର ଯତ୍ନ ବିଶେଷଜ୍ଞ ଡକ୍ଟର ରାଜାରାମ ଦାସ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 2:45 ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:08:48। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।